ଆକାଶବାଣୀ ପୁରୀ ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 10 ଦିନ ଇଂରାଜୀ 2026 ମସିହା ମେ ମାସ 31 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:44 ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। आम कार्यक्रम प्रचारित होउची फ्रिक्वेन्सी मॉड्युलेशन माध्यम 103.4

କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ଅଧିବେଶନ ପ୍ରାରମ୍ଭରେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଆରମ୍ଭ କରୁଛୁ ଭକ୍ତି ଅର୍ଘ୍ୟର କାର୍ଯ୍ୟକ୍ରମ ଆରାଧନା। ହେ ସୂର୍ଯ୍ୟ, ହେ ଦିବାକର, ତୁମେ ସକଳ ଶକ୍ତିର ଆଧାର, ତୁମେ ପରମ ବ୍ରହ୍ମ, ତୁମେ ନିରାକର, ତୁମେ ସ୍ରଷ୍ଟା ଏଇ ଜୀବ ଜଗତର। ହେ ସୂର୍ଯ୍ୟ, ହେ ଦିବାକର, ତୁମେ ସକଳ ଶକ୍ତିର ଆଧାର। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ କରୁଣାକର ସେଠୀ, ସେ ଗାଇଛନ୍ତି ଏହି ଗୀତଟିକୁ ସନ୍ଧ୍ୟାରାଣୀ ମିତ୍ରଙ୍କ ଗୀତ ରଚନାରୁ।

ଯାଅ ତୁମେ ନନ୍ଦ କହ୍ନାଇ, ମୋ ନାମେ ମୁରଲୀ ପାଇବି ନାହିଁ। ପୁରାତନ ଗୀତ ରଚନା ଆରତୀ ମିଶ୍ରଙ୍କ କଣ୍ଠରେ।

ଅପରାଧ କିବା କଲି ମହାପ୍ରଭୁ, କରୁଅଛ ଏତେ ସରିହେ। ଅପରାଧ କିବା କଲି ମହାପ୍ରଭୁ, କରୁଅଛ ଏତେ ସରିହେ। କ୍ଷମାଶୀଳପଣେ ତୁମ୍ଭକୁ କେଶରୀ, ଅତି ନୀଳାଦ୍ରି କେଶରୀ। ପ୍ରଫୁଲ୍ଲ କୁମାର କରଙ୍କ କଣ୍ଠରେ ପାରମ୍ପରିକ ଗୀତ ରଚନା।

ମା ଝଙ୍କଡ଼ ବାସିନୀ ପଙ୍କଜ ହାସିନୀ ନମୋ ନମୋ ସିଂହ ବାହିନୀ ମହିଷା ମର୍ଦ୍ଦିନୀ ଦୁରିତ ନାସିନୀ ମା ଆଶିଷ ଦାୟିନୀ ମା ଭବାନୀ ନମୋ ନମୋ ସିଂହ ବାହିନୀ। ପରବର୍ତ୍ତୀ ଗୀତଟିକୁ ଗାଇ ଶୁଣାଇଛନ୍ତି ବୈଶାଖ ତ୍ରିପାଠୀ। ଗୀତ ରଚନା କରିଛନ୍ତି ବିଷ୍ଣୁଚରଣ ସ୍ୱାଇଁ।

ମେଘମାଳାକୁ ନିନ୍ଦେ କଳାକୁ ଚାହା ବାରିମନ ଚକା ଟୋଳାକୁ। ଏହି ଗୀତଟିକୁ ଗାଇ ଶୁଣାଇଛନ୍ତି ବିଭୁଧେନ୍ଦ୍ର ଦାସ ପାରମ୍ପରିକ ଗୀତ ରଚନାରୁ।

ସଖିଲ ଥରେ ପଚାରି ବୁଝ, ସଖିଲ ଥରେ ପଚାରି ବୁଝ, ହାତ ଗୋଡ଼ ନାହିଁ ସେ କେଉଁ ଦେବତା, ନୀତି କରେ କୋଟି ଐଶ୍ୱର୍ଯ୍ୟ ଭୋଗ, ସଖିଲ ଥରେ ପଚାରି ବୁଝ। ଏଇ ଗୀତଟିକୁ କଣ୍ଠରେ ସଜାଇଛନ୍ତି ଭିକାରୀ ଚରଣ ବଳ। ଗୀତିକାର ରହିଛନ୍ତି ରଘୁନାଥ ରାଉତ।

ଏଇଠି ଶେଷ ହେଲା ଆରାଧନା କାର୍ଯ୍ୟକ୍ରମ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଫେମ୍ରେ। ଶୁଣନ୍ତୁ ଅନୁଚିନ୍ତା, ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଅଭାବରେ ଆଜି ଦେଖାଯାଉଛି ଏଇ ଅଭାବ ସମାଜରେ ଧନର ଅଭାବ ନାହିଁ ମାତ୍ର ମନର ଅଭାବ ଯଥେଷ୍ଟ ରହିଛି ଫଳସ୍ୱରୂପ ବ୍ୟକ୍ତି ଜୀବନ ହୋଇଯାଉଛି ଦିନକୁ ଦିନ ନକାରାତ୍ମକ ଏଇ ନକାରାତ୍ମକତା ଆନନ୍ଦ ଦେଉନାହିଁ ଆତ୍ମସନ୍ତୋଷ ଦେଉନାହିଁ ଏଥିରୁ ଆସୁଛି ଅହଙ୍କାର ଅହଙ୍କାରର ପ୍ରଭାବରେ ମଣିଷ ଧରାକୁ ସରା ମନେ କରୁଛି ଅହଙ୍କାରରୁ ଆସୁଛି କାମନା ଆସୁଛି ବାସନା ଯାହା ଚରିତାର୍ଥ ହେଲେ ବଢ଼ୁଛି ଅଧିକରୁ ଅଧିକ ବଢ଼ୁଛି ଆଉ ଚରିତାର୍ଥ ନ ହେଲେ କ୍ରୋଧ ସୃଷ୍ଟି ହେଉଛି ହିଂସ୍ର ଭାବ ସୃଷ୍ଟି ହେଉଛି ସୁଖ ଭୋଗ ଲାଳସା ହେଉଛି କାମନା ବାସନାର ମୂଳ କଥା ମନର ସୁଖଭୋଗର ଲାଳସାର ଅନ୍ୟ ନାମ କାମନା ଏବଂ ପ୍ରାଣର ସୁଖଭୋଗର ଲାଳସାର ଅନ୍ୟ ନାମ ହେଉଛି ବାସନା କାମନା ଓ ଆବଶ୍ୟକତା ଭିତରେ ପ୍ରଭେଦ ରହିଛି ଯେପରି ସ୍ୱାଧୀନତା ଓ ସ୍ୱେଚ୍ଛାଧୀନତା ଭିତରେ ପ୍ରଭେଦ ରହିଛି ଗୋଟିଏ ଉଦାହରଣ ମାଧ୍ୟମରେ କୁହାଯାଇପାରେ ଯେ ଖାଦ୍ୟ ଗ୍ରହଣ ଏକ ଆବଶ୍ୟକତା ମାତ୍ର ସେହି ଖାଦ୍ୟ ଗ୍ରହଣ ଏକ କାମନାରେ ମଧ୍ୟ ପରିଣତ ହୋଇପାରେ ବଞ୍ଚିବା ପାଇଁ ଖାଇବା ହିଁ ଖାଦ୍ୟର ଆବଶ୍ୟକତା ମାତ୍ର ଖାଇବା ପାଇଁ ବଞ୍ଚିବା ହିଁ କାମନା ଆବଶ୍ୟକତାର ଲକ୍ଷ୍ମଣ ରେଖା ଡେଇଁଗଲେ କାମନାର ରାଜ୍ୟ ପଡ଼େ କାମନା ଜନିତ କ୍ରୋଧ ଆସେ ଅନ୍ୟ ଉପରେ ଅନ୍ୟ ଉପରେ ସରିଗଲା ପରେ ଆସେ ଭଗବାନଙ୍କ ଉପରେ ମନ ଅସ୍ଥିର ହୁଏ ଅଶାନ୍ତ ହୁଏ ଅବାଗ କଥା କହି ହୋଇଯାଏ ଯେତେ ସବୁ ଅକାର୍ଯ୍ୟ କରି ହୋଇଯାଏ ଯାହା ଉପରେ ହେଉ କ୍ରୋଧ ନଷ୍ଟ କରେ ମାନସମ୍ମାନ ବିଷାକ୍ତ କରେ ପରିବେଶକୁ କେବଳ କ୍ରୋଧ ନୁହେଁ ଲୋଭ କ୍ଷେତ୍ରରେ ମଧ୍ୟ ଏହିପରି କଥା ପ୍ରାୟତଃ ଘଟେ କାମନା ବାସନା ବହୁରୂପୀ ଓ ବହୁରଙ୍ଗୀ ଏଣ୍ଡୁଅ ସହ ସମାନ ତାକୁ ଚିହ୍ନିବା ବା ଜାଣିବା ଏତେ ସହଜ ନୁହେଁ ଜାଣିବା ପାଇଁ ଯାହା ଆବଶ୍ୟକ ତାହା ହେଉଛି ସଚେତନତା ବାସ୍ତବରେ ଆମର କର୍ତ୍ତବ୍ୟ ଆମକୁ ସମ୍ପାଦନ କରିବାକୁ ହେବ ଆନ୍ତରିକତାର ସହିତ ସମସ୍ତ କର୍ମ କରିବାକୁ ହେବ କର୍ମରୁ ଆମକୁ ଆନନ୍ଦ ପାଇବାକୁ ହେବ ମାତ୍ର ଆନନ୍ଦ ପାଇଁ କର୍ମ କରିବାକୁ ହେବ ନାହିଁ ଆମକୁ ଯେଉଁ କର୍ମ ମିଳିଛି ସେହି କର୍ମ ଯେ ଆମ ପାଇଁ ଉଦ୍ଦିଷ୍ଟ ଏକଥା ବିଚାରିବାକୁ ହେବ ଆମକୁ ବୁଝିବାକୁ ହେବ ଯେ ପ୍ରତ୍ୟେକ କର୍ମର ମହତ୍ଵ ରହିଛି ଆମକୁ କର୍ମରୁ ଆନନ୍ଦ ମିଳୁନାହିଁ ତାର କାରଣ ହେଉଛି ଆମ ଭିତରେ ରହିଛି ଅହଙ୍କାର ଅହଙ୍କାର ଯେତେ ଅଧିକ ବଢ଼ିବ ଜୀବନର ସରସତା ସେତେ କମି କମି ଯିବ ପ୍ରତ୍ୟେକ କର୍ମ ସହ ଭଗବାନ ରହିଛନ୍ତି ପ୍ରତ୍ୟେକ କର୍ମ ଭଗବାନଙ୍କର ଏକଥା ସ୍ମରଣରେ ରଖିଲେ ଅହଙ୍କାରର ପ୍ରାଦୁର୍ଭାବ କମିଯିବ ଅହଂ ହ୍ରାସ ପାଇଲେ ଜୀବନରେ ସୁଖ ଶାନ୍ତି ବଢ଼ିବ ଜୀବନ ଅଧିକରୁ ଅଧିକ ସାର୍ଥକ ହେବ କହିବାର ଅର୍ଥ ହେଉଛି ଜୀବନରେ ସବୁକିଛି ରହିବ ଅର୍ଥାତ୍ ସଙ୍ଗୀତ ସାହିତ୍ୟ ନୃତ୍ୟ ଅଭିନୟ ଚିତ୍ରକଳା ସ୍ଥାପତ୍ୟ ବିଦ୍ୟା କୃଷି ବାଣିଜ୍ୟ ବିଜ୍ଞାନ ଗବେଷଣା ଦେଶରକ୍ଷାର ବ୍ୟବସ୍ଥା ରାଜନୈତିକ କ୍ରିୟାକଳାପ ସାମାଜିକ ସଂଗଠନ ଇତ୍ୟାଦି ଇତ୍ୟାଦି ସବୁ କଥା ରହିବ ମାତ୍ର ପ୍ରତିଟି କାର୍ଯ୍ୟରୁ ଅହଂଟିକୁ ବାଦ ଦେବାକୁ ପଡ଼ିବ ଫଳରେ ବ୍ୟକ୍ତିଗତ ଜୀବନ ସରସ ସୁନ୍ଦର ହେବା ସଙ୍ଗେ ସଙ୍ଗେ ସାମାଜିକ ଜୀବନ ଓ ରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହୋଇପାରିବ ରାଷ୍ଟ୍ରୀୟ ଜୀବନ ସରସ ସୁନ୍ଦର ହେଲେ ଅନ୍ତଃରାଷ୍ଟ୍ରୀୟ ଜୀବନ ମଧ୍ୟ ସରସ ସୁନ୍ଦର ହେବ ଫଳରେ ସମଗ୍ର ପୃଥିବୀ ହେବ ଅହଂ ମୁକ୍ତ ଦିବ୍ୟ ଚେତନାର ଲୀଳା ନଗରୀ ଓ କ୍ରୀଡ଼ା ଶିବିର
1: ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଶରତ ଚନ୍ଦ୍ର ରଥ
2: ଶୁଣିଲେ ଅନୁଚିନ୍ତା ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀ ଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 92ତମ ଅଧ୍ୟାୟ କଣ୍ଠଶିଳ୍ପୀ ରହିଛନ୍ତି ଶ୍ରୀକାନ୍ତ ପଡ଼ଗାଓଁକର
3: ଏପିସୋଡ୍ ନମ୍ବର 92

ପ୍ରଚାରକ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 92ତମ ଅଧ୍ୟାୟ। କଣ୍ଠଶିଳ୍ପୀ ଥିଲେ ଶ୍ରୀକାନ୍ତ ପଡ଼ଗାଓଁକର। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଫେମ୍ରେ। ଶୁଣନ୍ତୁ ଏକ ଓଡ଼ିଆ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ନମିତା ଅଗ୍ରୱାଲ ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ।

ସନ୍ଧ୍ୟା 6:15ରେ ଶୁଣିପାରିବେ 24ତମ ଜାତୀୟ ଲୋକମେଳା ଏବଂ 17ତମ କୃଷି ମେଳାର ପ୍ରସ୍ତୁତି ସମ୍ପର୍କରେ ଏକ ଆଲୋଚନା। ଆଲୋଚକ ଅଛନ୍ତି ପୁରୀର ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ସାଧାରଣ ସମ୍ପାଦକ ଶ୍ରୀ ରାଜେଶ କୁମାର ମହାନ୍ତି। ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶୁଣିପାରିବେ 6:29ରେ, 7ଟାରେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ, 7:25ରେ ଶୁଣିପାରିବେ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ, ରାତି 7:30ରେ ଶୁଣିପାରିବେ ଗାଁରୁ କିଷାନବାଣୀ, ଆଜିର ଗାଁ ପୁରୀର ସତ୍ୟବାଦୀ ବ୍ଲକର ପଦ୍ମପୁର, ରାତି 10ଟାରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ, ପରେ ପରେ 10:30ରେ ଶୁଣିପାରିବେ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସୂଚନା ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। କାର୍ଯ୍ୟକ୍ରମର ଏହା ହେବ 134ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରିତ ହେବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ଗତକାଲି ପ୍ରଥମ ଦିନରେ 269,166 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ବୁଥସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଇଚ୍ଛୁକ ଭୋଟର ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ voters.eci.gov.in ଏହି ଫର୍ମ ଡାଉନ୍ଲୋଡ୍ କରି ପୂରଣ କରିବା ସହ ବୁଥସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ହସ୍ତାନ୍ତର କରିପାରିବେ। ଏକ ସ୍ୱଚ୍ଛ ଏବଂ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନେଇ ସହଯୋଗ ପ୍ରଦାନ କରିବାକୁ ନିର୍ବାଚନ କମିଶନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ଧାର୍ଯ୍ୟ ହୋଇଥିବା ପ୍ରସଙ୍ଗଗୁଡ଼ିକ ମଧ୍ୟରୁ 12ଟିରେ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସହମତ ହୋଇଛନ୍ତି। ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁଣାଣି ପାଇଁ ଉଭୟ ରାଜ୍ୟ ପକ୍ଷରୁ 15ଟି ପ୍ରସଙ୍ଗ ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲରେ ଏହି ପ୍ରସଙ୍ଗର ପରବର୍ତ୍ତୀ ଶୁଣାଣି ଆସନ୍ତା 6 ତାରିଖକୁ ଧାର୍ଯ୍ୟ କରାଯାଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଯାଜପୁର ଜିଲ୍ଲାରେ ଖରିଫ୍ ଓ ରବି ଧାନ ସଂଗ୍ରହ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ବୈଠକରେ ସାଧାରଣ ବଣ୍ଟନ ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଯୋଜନା, ଇକେୱାଇସି ପଦକ୍ଷେପ ଆଦି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଜିଲ୍ଲାରୁ 115,500 କ୍ୱିଣ୍ଟାଲ ରବି ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ନୂଆପଡ଼ା ଜିଲ୍ଲାରେ ନିର୍ମିତ ହେବାକୁ ଥିବା ହୋମିଓପାଥି ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ

0: ଅଧ୍ୟକ୍ଷତାର ଅନୁଷ୍ଠିତ ବୈଠକରେ ଆୟୁଷ ଅଧୀନସ୍ଥ ସରକାରୀ ହୋମିଓପାଥି ଏବଂ ଆୟୁର୍ବେଦ ଚିକିତ୍ସାଳୟଗୁଡ଼ିକରେ ସେବା ପ୍ରଦାନ ଏବଂ ଉନ୍ନୟନମୂଳକ ପଦକ୍ଷେପର ସମୀକ୍ଷା କରାଯାଇଛି। ଓଡ଼ିଶା ଜୁଡିସିଆଲ ସର୍ଭିସ ଓଜେଏସ୍ର ପ୍ରିଲିମ୍ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। ନୂତନ ତାରିଖ ଧାର୍ଯ୍ୟ ପରେ ସୂଚନା ପ୍ରଦାନ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ଓ ପିଏସ୍ସି ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ପରୀକ୍ଷା ଜୁଲାଇ ମାସ 5 ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଓପିଏସ୍ସି ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଏଥିସହ ଆବେଦନ ପ୍ରକ୍ରିୟାର ସମୟସୀମା ମଧ୍ୟ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। ଆଗାମୀ ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତି ଏବଂ ପରିଚାଳନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ପୁରୀ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଗମନାଗମନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଛି। ଜାରି ରହିଥିବା ପ୍ରକଳ୍ପକୁ ରଥଯାତ୍ରା ପୂର୍ବରୁ ଶେଷ କରିବା ପାଇଁ ପ୍ରସ୍ତୁତି ଉପରେ ବୈଠକରେ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ଅନ୍ତର୍ଗତ ନାୟକଗୁଡ଼ା ଅଞ୍ଚଳରେ ବନ ବିଭାଗ ପକ୍ଷରୁ 22 କଇଁଛକୁ ଜବତ କରାଯାଇଛି। କଇଁଛଗୁଡ଼ିକୁ ବିକ୍ରି ପାଇଁ ଚାଲାଣ କରାଯାଉଥିବା ବେଳେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ 5 ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଉପଯୋଗ ନେଇ ଏକ ମକ୍ଡ୍ରିଲ୍ ଗତକାଲି ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ନିରୋଧ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 1988 ପାଳନ କରାଯାଉଥିବା ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି, ନିଶାଦ୍ରବ୍ୟ ଓ ତମାଖୁ ଅଭ୍ୟାସକୁ ପ୍ରତିହତ କରିବା, ଆକର୍ଷଣର ପରଦାକୁ ଦୂରେଇ ଦେବା। ତମାଖୁରେ 7000 ଅଧିକ ବିଷାକ୍ତ ପଦାର୍ଥ ରହିଛି। ସେଥିମଧ୍ୟରୁ 60 ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ପୁରୀ ଶ୍ରୀମନ୍ଦିର ଛତିଶାନୀ ଯୋଗ ଏବଂ ନୀତି ସବ୍କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୀଳାଦ୍ରି ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଅପରାହ୍ନରେ ପ୍ରଥମେ ଛତିଶାନୀ ଯୋଗ ଏବଂ ପରେ ସନ୍ଧ୍ୟାରେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 5 ମଧ୍ୟରେ କେରଳମ୍ ଏବଂ ତାମିଲନାଡୁର କେତେକ ଅଞ୍ଚଳ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ଗତ 24 ମଧ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 6 ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନ ରାଉତ।
2: ଆଜି ମେ ମାସ 31 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ସମଗ୍ର ବିଶ୍ୱରେ ଆଜିର ଦିବସକୁ ତମାଖୁ ବର୍ଜନ ଦିବସ ଭାବେ ପାଳନ କରାଯାଉଅଛି। ଆସନ୍ତୁ ଜାଣିବା ତମାଖୁ କ'ଣ ଏବଂ ଏହା ଆମର କି କି କ୍ଷତି କରେ। ଧୂଆଁପତ୍ରର ଗଛର ପତ୍ରରୁ ତମାଖୁ ଉତ୍ପାଦନ ହୋଇଥାଏ। ଆମ ଦେଶରେ ବହୁ ପ୍ରାଚୀନ କାଳରୁ ତମାଖୁ ପ୍ରଚଳନର ପ୍ରମାଣ ରହିଅଛି। 12 ସମୟରେ ତମାଖୁ ଏକ ଉପଭୋଗ୍ୟ ପଦାର୍ଥ ହିସାବରେ ବ୍ୟବହାର କରାଯାଉଥିଲା। ଏବେ ମଧ୍ୟ ଆମ ଦେଶରେ ବିଭିନ୍ନ ରୂପରେ ତମାଖୁ ବ୍ୟବହାର ହୋଇଥାଏ। ବିଡ଼ି, ସିଗାରେଟ୍, ସିଗାର, ଚୁରୁଟ, ପିକା, ହୁକା ଆଦି ଧୂଆଁ ହିସାବରେ ଗ୍ରହଣ କରାଯାଉଥିବା ବେଳେ ଗୁଡ଼ାଖୁ, ଗୁଣ୍ଡିପାନ, ଗୁଟ୍ଖା, ଖଇନି, ପୁଡ଼ିଆ, ମିଶ୍ରି ପ୍ରଭୃତି ଖାଇବା ପଦାର୍ଥ ଭାବେ ସେବନ କରାଯାଇଥାଏ ଏବଂ ନାସ ନାକ ଦ୍ୱାରା ଆଘ୍ରାଣ କରାଯାଇଥାଏ। ତମାଖୁରେ ଥିବା ନିକୋଟିନ୍ ନାମକ ପଦାର୍ଥ ସାମୟିକ ଭାବେ ମନକୁ ପ୍ରଫୁଲ୍ଲ କରୁଥିବାରୁ ମଣିଷ ବାରମ୍ବାର ତମାଖୁ ବ୍ୟବହାର କରି ନିଶାଗ୍ରସ୍ତ ହୋଇପଡ଼େ। ଫଳରେ ତମାଖୁରେ ନିକୋଟିନ୍ ସହିତ ରହିଥିବା ପ୍ରାୟ 1200 ରାସାୟନିକ ପଦାର୍ଥ ମଣିଷର ଜିନ୍ ତଥା ଜୀବକୋଷକୁ ପ୍ରଭାବିତ କରି ନାନା ପ୍ରକାର ରୋଗ ସୃଷ୍ଟି କରେ। ବେଞ୍ଜପାଇରିନ୍, ଫେନଲ୍, ପୋଲୋନିୟମ୍, ପଟାସିୟମ୍, ଆର୍ସେନିକ୍ ଆଦି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିବାରେ ସାହାଯ୍ୟ କରେ। ଆପଣମାନେ ଜାଣନ୍ତି ଧୂମପାନ କରୁଥିବା ବ୍ୟକ୍ତି ଫୁସ୍ଫୁସ୍, ଗଳା, ଅଗ୍ନାଶୟ, ମୂତ୍ରାଶୟ ଆଦି କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ତମାଖୁ ସେବନ କରୁଥିବା ବ୍ୟକ୍ତି ମୁଖ ଗହ୍ୱର, ଜିହ୍ୱା, ଖାଦ୍ୟନଳୀ, ପାକସ୍ଥଳୀ, ବୃହତନ୍ତ୍ର ଆଦି କର୍କଟ ରୋଗର ଶିକାର ହୋଇଥାନ୍ତି। କର୍କଟ ରୋଗ ବ୍ୟତୀତ ହୃଦରୋଗ, ରକ୍ତଚାପ, କାଶ, କଫ, ଶ୍ୱାସ ଆଦି ଫୁସ୍ଫୁସ୍ ରୋଗ, ପେଟମରା ଓ ଅମ୍ଳରୋଗ ଆଦି ବ୍ୟାଧି ତମାଖୁ ବ୍ୟବହାର ଯୋଗୁଁ ହୋଇଥାଏ। ଧୂମପାନ କଲେ ପୁରୁଷମାନେ ଯୌନ କ୍ଷମତା ହରାଇବା ସହିତ ମହିଳାମାନେ ଅନ୍ୟ

0: ଋତୁସ୍ରାବର ଶିକାର ହୋଇଥାନ୍ତି। ଆଜିକାଲି ପରୋକ୍ଷ ଧୂମପାନ ଏକ ସମସ୍ୟା ରୂପେ ଦେଖାଦେଇଛି। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତି ଧୂମପାନ କରିବା ପରେ ବାୟୁମଣ୍ଡଳକୁ ଧୂଆଁ ଛାଡ଼ିଥାନ୍ତି, ଫଳରେ ସେହି ପରିବେଶରେ ଥିବା ଅନ୍ୟ ଲୋକ ବା ପିଲାମାନେ ଧୂଆଁ ମିଶା ବାୟୁକୁ ପ୍ରଶ୍ୱାସରେ ଗ୍ରହଣ କଲେ ତାହାକୁ ପରୋକ୍ଷ ଧୂମପାନ କୁହାଯାଏ। ବୈଜ୍ଞାନିକ ଅନୁଧ୍ୟାନରୁ ଜଣାଯାଇଅଛି ଯେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପରି ପରୋକ୍ଷ ଧୂମପାନ କରୁଥିବା ବ୍ୟକ୍ତି ମଧ୍ୟ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବାକୁ ବାରଣ କରାଯାଇଅଛି। ଏହା ସହିତ ଆମ ସରକାର ବୈଧାନିକ ସତର୍କତା ଜାରି କରିଛନ୍ତି ଏବଂ ପ୍ରତି ସିଗାରେଟ୍ ଖୋଳ ଉପରେ ସତର୍କବାଣୀ ଲେଖାଯାଇଛି, ସିଗାରେଟ୍ ଖାଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ଆମ ସରକାର ପାନ, ଗୁଟ୍ଖା, ଗୁଡ଼ାଖୁ, ପୁଡ଼ିଆ ଆଦି ତମାଖୁ ଦ୍ରବ୍ୟ ଉପରେ କଟକଣା ଜାରି କରିଛନ୍ତି। ବିଦ୍ୟାଳୟ ପାଖରେ ତମାଖୁ ବିକ୍ରି ଦୋକାନ ରହିବ ନାହିଁ। ସର୍ବସାଧାରଣ ସ୍ଥାନରେ ଧୂମପାନ ଗ୍ରହଣୀୟ ନୁହେଁ। ଅଫିସ, ସିନେମା ହଲ୍, ମଲ୍ମାନଙ୍କରେ ଧୂମପାନ ପାଇଁ ସ୍ୱତନ୍ତ୍ର ସ୍ଥାନ ବା ଗୃହ ରହିବା ବିଧେୟ। ଏହିପରି ଅନେକ ନିୟମ ପ୍ରଣୟନ କରିବା ସତ୍ତ୍ୱେ ଏକ ସର୍ବେକ୍ଷଣରୁ ଜଣାଯାଇଅଛି ଯେ ଆମ ଦେଶରେ ପ୍ରାୟ 2 ନିୟୁତ ଲୋକ ତମାଖୁ ବ୍ୟବହାର କରୁଛନ୍ତି ଏବଂ ତହିଁରୁ ପ୍ରାୟ 90 ଜଣ ପ୍ରତି ଘଣ୍ଟାରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଧୂମପାନ ବା ତମାଖୁ ସେବନ ଯୋଗୁଁ ଶତକଡ଼ା 90% ଲୋକ ଫୁସ୍ଫୁସ୍ କର୍କଟ ରୋଗରେ ପୀଡ଼ିତ ହେଉଥିବା ବେଳେ ଶତକଡ଼ା 35% ଲୋକ ହୃଦଘାତରେ ମୃତ୍ୟୁବରଣ କରିଥାନ୍ତି। ଆମ ରାଜ୍ୟରେ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଏବଂ ତମାଖୁ ସେବନ ଯୋଗୁଁ ଏହି ରୋଗ ହୋଇଥାଏ। ଉଭୟ ପୁରୁଷ ଓ ମହିଳା କର୍କଟ ରୋଗରେ ପୀଡ଼ିତ ହୋଇଥାନ୍ତି। ସବୁ ପୁରୁଷ କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 50% ଏବଂ ସବୁ ମହିଳା କର୍କଟ ରୋଗୀଙ୍କ ମଧ୍ୟରୁ ଶତକଡ଼ା 25% ତମାଖୁ ବ୍ୟବହାର କରିଥାନ୍ତି। ହିସାବ କରି ଦେଖାଯାଇଅଛି ଯେ କର୍କଟ ରୋଗ ଅର୍ଜନ କରିବା ପାଇଁ ତମାଖୁ ଦ୍ରବ୍ୟ କିଣିବାକୁ ଯେତିକି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ତାହାର 6 ଗୁଣରୁ ଅଧିକ ଟଙ୍କା କର୍କଟ ରୋଗର ଚିକିତ୍ସା ପାଇଁ ଦରକାର ହୋଇଥାଏ। ଅତଏବ ଆସନ୍ତୁ ଏଥର ସଚେତନ ହେବା ଏବଂ ତମାଖୁ ବର୍ଜନ କରି କର୍କଟ ତଥା ଅନ୍ୟାନ୍ୟ ରୋଗରୁ ନିଜକୁ ରକ୍ଷା କରିବା।
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ତମାଖୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କୋପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ IPL କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 134ତମ ସଂସ୍କରଣ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, DD ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣର ପ୍ରସାରଣ କରିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। 5 ଦିନିଆ ଭାରତ ଗସ୍ତରେ ଆସି ମ୍ୟାମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଂ ଗତକାଲି ବିହାରରେ ପହଞ୍ଚିବା ପରେ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ମ୍ୟାମାର ରାଷ୍ଟ୍ରପତି ବିହାରର ଗୟା ଗସ୍ତ କରିଥିଲେ ଏବଂ ମହାବୋଧି ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟିକ ନେତୃବୃନ୍ଦଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ମ୍ୟାମାର ରାଷ୍ଟ୍ରପତି ହ୍ଲାଇଙ୍କ ଏହା ପ୍ରଥମ ଭାରତ ଗସ୍ତ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ସନ୍ଧ୍ୟାରେ ଶ୍ରୀ ହାଇଙ୍କୁ ସାକ୍ଷାତ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ମ୍ୟାମାର ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଦୃଢ଼ କରିବା ପ୍ରତି ସକାରାତ୍ମକ ଭାବନାକୁ ପ୍ରଶଂସା କରିଥିଲେ। ସେ କହିଛନ୍ତି ଶାନ୍ତି ପ୍ରଗତି ଏବଂ ସମୃଦ୍ଧି ପାଇଁ ସହଭାଗିତାକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଶ୍ରୀ ହ୍ଲାଇଙ୍କ ସାକ୍ଷାତକୁ ସେ ଅପେକ୍ଷା କରିଛନ୍ତି। ଆସନ୍ତାକାଲି ମ୍ୟାମାର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିବେ। ମ୍ୟାମାର ରାଷ୍ଟ୍ରପତି ଏକ ବ୍ୟବସାୟିକ ମଞ୍ଚରେ ମଧ୍ୟ ଅଂଶଗ୍ରହଣ କରିବେ। ସେ ମଙ୍ଗଳବାର ଦିନ ମୁମ୍ବାଇ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ଆୟୋଗ ନୂଆଦିଲ୍ଲୀରେ ପରାମର୍ଶଦାତାଙ୍କ ଏକ ଜାତୀୟ ସମ୍ମିଳନୀ ଆୟୋଜନ କରିଛନ୍ତି। ଆୟୋଗର ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ନିରପେକ୍ଷ ଭୋଟର ତାଲିକା ଦ୍ୱାରା ହିଁ ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇଥାଏ। ଭୋଟର ତାଲିକା ସଂଶୋଧନ ଏବଂ ପ୍ରସ୍ତୁତିରେ ବୁଥସ୍ତରୀୟ ଅଧିକାରୀ ଏବଂ ଏଜେଣ୍ଟମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି। ଶ୍ରୀ କୁମାର ଆସାମ କେରଳ ପୁଡୁଚେରୀ ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ଉଚ୍ଚସ୍ତରୀୟ ପ୍ରତିଯୋଗିତା ଉପରେ ଆଲୋଚନା କରିଥିଲେ। ଦେଶର ବିଭିନ୍ନ ନ୍ୟାୟାଳୟରେ କମିଶନଙ୍କ ପ୍ରତିନିଧିତ୍ୱ କରିବାରେ ପରାମର୍ଶଦାତାଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ ସୁପ୍ରିମକୋର୍ଟ ଏବଂ ଦେଶର ବିଭିନ୍ନ ହାଇକୋର୍ଟରେ କମିଶନଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କାଏ କାଷ୍ଟ ବ୍ୟବସ୍ଥା ଆରମ୍ଭ କରାଯିବାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସ୍କାଏ କାଷ୍ଟ ଭଳି ଉନ୍ନତ ପାଣିପାଗ ନିରୀକ୍ଷଣ ବ୍ୟବସ୍ଥା କୁହୁଡ଼ି ଏବଂ ପ୍ରତିକୂଳ ପାଣିପାଗ ସମୟରେ ବିମାନ ଉଡ଼ାଣ ପରିଚାଳନାରେ ସହାୟକ ହେବ। ସେ କହିଛନ୍ତି ଏହି ପ୍ରଯୁକ୍ତିବିଦ୍ୟା ଦେଶର ଅନ୍ୟାନ୍ୟ ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯିବ, ଯାହାଫଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ନିରାପଦ ଯାତ୍ରା ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ଭାରତୀୟ ନୌସେନା ପାକିସ୍ତାନ ନୌସେନାକୁ ଏହାର ବନ୍ଦର ମଧ୍ୟରେ ସୀମିତ ରଖିବାରେ ସଫଳ ହୋଇଥିଲା। ଲକ୍ଷ୍ନୌରେ ନୌସେନା ଶୌର୍ଯ୍ୟ ବାଟିକା ଉଦ୍ଘାଟନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଭାରତୀୟ ନୌସେନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ନୌସେନାକୁ ଆରବ ସାଗରରେ ମୁତୟନ କରାଯାଇଥିଲା, ଯାହାଫଳରେ ପ୍ରତିପକ୍ଷ ଉପରେ ଭାରତର ଚାପ ବୃଦ୍ଧି ପାଇଥିଲା। ସେ କହିଛନ୍ତି ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଗତବର୍ଷ ମେ ମାସ 5 ତାରିଖରେ ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା, ଯେଉଁଥିରେ ଭାରତୀୟ ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସମେତ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ କହିଛନ୍ତି ଭାରତୀୟ ନୌସେନା ଅପରେସନ୍ ସିନ୍ଦୁର ସମୟରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦର୍ଶନ କରିଥିଲା। ସେହି ଅଭିଯାନ କାଳରେ ନୌସେନା ବାୟୁସେନା ଓ ସ୍ଥଳସେନା ମିଳିତ ଭାବେ ସମନ୍ୱୟପୂର୍ବକ କାର୍ଯ୍ୟ କରିଥିଲେ। ଆସନ୍ତା ମାସ 1 ଚଳିତ ବର୍ଷ ଅକ୍ଟୋବର 31 ପର୍ଯ୍ୟନ୍ତ ସରକାର କପା ଉପରେ ଆମଦାନୀ ସୀମା ଶୁଳ୍କକୁ ଅସ୍ଥାୟୀ ଭାବରେ ଛାଡ଼ କରିଛନ୍ତି। କେନ୍ଦ୍ର ବୟନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ କପା ଚାଷୀଙ୍କ ସ୍ୱାର୍ଥ ଏବଂ କପା ମୂଲ୍ୟ ଶୃଙ୍ଖଳକୁ ବିଚାରକୁ ନିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଏହି ରିହାତି ଫଳରେ ବୟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ କପା ଉପଲବ୍ଧତା ସୁନିଶ୍ଚିତ କରାଯିବା ସହ MSMEଗୁଡ଼ିକ ପାଇଁ ଏହା ସହାୟକ ହେବ। ସୀମା ଶୁଳ୍କ ହ୍ରାସ ଫଳରେ ଭାରତୀୟ ବୟନ ଶିଳ୍ପ ଆନ୍ତର୍ଜାତିକ ବଜାରରେ ଦୃଢ଼ ପ୍ରତିଯୋଗିତା କରିପାରିବ ବୋଲି ଆଶା କରାଯାଉଛି। ଏହି ପଦକ୍ଷେପ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବ ବୋଲି ମନ୍ତ୍ରଣାଳୟ କହିଛି। ଇବୋଲା ସଂକ୍ରମଣକୁ ଦୃଷ୍ଟିରେ ରଖି ଯେଉଁ ଦେଶଗୁଡ଼ିକ କଙ୍ଗୋ ଗଣରାଜ୍ୟ ଏବଂ ଉଗାଣ୍ଡାକୁ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି କିମ୍ବା ସୀମା ବନ୍ଦ ରଖିଛନ୍ତି, ସେହି ଦେଶଗୁଡ଼ିକ ସେମାନଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମହାନିର୍ଦ୍ଦେଶକ ଟ୍ରେଡସ୍ ଆଧନମ୍ ଘେଭ୍ରିସିୟସ୍ କହିଛନ୍ତି। ସେ କହିଛନ୍ତି ଏଭଳି ପ୍ରତିବନ୍ଧକ ଜାରି କରିବା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ 900ରୁ ଅଧିକ ଇବୋଲା ମାମଲା ଚିହ୍ନଟ ହୋଇଥିବା ବେଳେ 220ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡାରେ ଇବୋଲା ସଂକ୍ରମଣ

ସଂକ୍ରମଣରେ ପୀଡ଼ିତ 9 ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଚିକିତ୍ସା ବ୍ୟବସ୍ଥା ନଥିବାରୁ ସମୟୋଚିତ ଭାବେ ଉନ୍ନତମାନର ଡାକ୍ତରୀ ଯତ୍ନ ଯୋଗାଇ ଦେଲେ ରୋଗରୁ ଉପଶମ ମିଳିବ ବୋଲି କୁହାଯାଇଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ପାକିସ୍ତାନ ଆଇଏସ୍ଆଇ ମୁମ୍ବାଇ ଅଣ୍ଡରୱାର୍ଲଡ ନେଟୱାର୍କର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା 8 ଜଣ ଅଭିଯୁକ୍ତକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସିପି ଅନିଲ ଶୁକ୍ଲା କହିଛନ୍ତି, ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ସେ କହିଛନ୍ତି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ପୁଣେରୁ ଗିରଫ କରାଯାଇଥିବା ସେ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ 2026 ସିଜିନ୍ର ଫାଇନାଲରେ ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022ରେ ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିବା

0: ଆଇପିଏଲ୍ କ୍ରିକେଟ୍ରେ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ 2026 ସିଜିନ୍ର ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ମ୍ୟାଚ୍ ଆରମ୍ଭ ହେବ। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ଗୁଜରାଟ ଟାଇଟନ୍ସ 2022ରେ ପ୍ରଥମ ଆଇପିଏଲ୍ ଟାଇଟଲ୍ ହାସଲ କରିଥିବା ବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2025ରେ ଏହି ଟ୍ରଫି ହାସଲ କରିଥିଲା। ମହିଳା କ୍ରିକେଟ୍ରେ ଗତକାଲି ରାତିରେ ବ୍ରିଷ୍ଟଲରେ ଅନୁଷ୍ଠିତ ଦ୍ୱିତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଆୟୋଜକ ଇଂଲଣ୍ଡ 26 ରନ୍ରେ ଭାରତକୁ ପରାସ୍ତ କରିଛି। 3 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ 1-1 ସମାନ ରହିଛି। ସିରିଜ୍ର ତୃତୀୟ ଏବଂ ଶେଷ T20 ଆସନ୍ତା ମଙ୍ଗଳବାର ଟାଉନ୍ଟନ୍ରେ ଖେଳାଯିବ। ଗୁଜରାଟର ଭଲସାଡ ଜିଲ୍ଲାର 18 ବର୍ଷୀୟ ରାହୁଲ ଜାଖଡ ହଂକଂରେ ଅନୁଷ୍ଠିତ 22ତମ ଏସୀୟ 20 ବର୍ଷରୁ କମ୍ ଆଥଲେଟିକ୍ସ ଚମ୍ପିଅନ୍ସିପ୍ରେ ଡେକାଥଲନ୍ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 20 ବର୍ଷରୁ କମ୍ ବୟସ ବର୍ଗରେ ସେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ପାଣିପାଗ ବିଭାଗ କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ ଆସନ୍ତା ବୁଧବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଓଡ଼ିଶା, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଲାଗି ମ୍ୟାମାର ରାଷ୍ଟ୍ରପତିଙ୍କ ସକାରାତ୍ମକ ଭାବନାକୁ ପ୍ରଶଂସା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନ ଉପରେ ଚାପ ପ୍ରୟୋଗ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଭାରତୀୟ ନୌସେନା, କହିଲେ ପ୍ରତିରକ୍ଷା ମନ୍ତ୍ରୀ। କପା ଉପରେ ଆସନ୍ତାକାଲିଠାରୁ ଅସ୍ଥାୟୀ ଭାବେ ଛାଡ଼ ହେବ ଆମଦାନୀ ସୀମା ଶୁଳ୍କ। ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।
2: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି, ମତ୍ସ୍ୟ, ପଶୁପାଳନ, ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମୀ ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁ, ଆପଣ ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନ୍ଲୋଡ୍ କରି ଶୁଣିପାରିବେ। ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରକୁ। ଆରମ୍ଭ କରୁଛୁ କୁନି କୁନି ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଏଟିକିଲି ମିଟିକିଲି। ଉପସ୍ଥାପନାରେ ରୋଜିତା ଦାସ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ನಿಜ ನಿಜ ಶರೀರ ಯತ್ನಕ್ಕೆ ಹಕಿಯೆ ನೋಜ ପିଲାମାନେ ଆମେ ସବୁବେଳେ ସକାଳୁ ଉଠି ଦାନ୍ତ ଘଷି ସଫା ସୁତୁରା ହେଇ ବ୍ୟାୟାମ କରିବା, ତାପରେ ସ୍ନାନ ସାରି ପେଟ ପୁରାଇ ଜଳଖିଆ ଖାଇବା। ଯେହେତୁ ଏବେ ଖରାଦିନ, ଆମେମାନେ ପଇଡ଼ ପାଣି ପିଇବା, କାରଣ ସେଥିରେ ଥାଏ ପୋଟାସିୟମ ଆଉ ଇଲେକ୍ଟ୍ରୋଲାଇଟ୍ସ, ଯାହା ଆମକୁ ତୁରନ୍ତ ଶକ୍ତି ଦିଏ। ଆଉ ତା ସହିତ ଲେମ୍ବୁ ପାଣି, ବେଲପଣା, ଦହି ଲସି ଆଉ ଆମର ପ୍ରିୟ ପଖାଳ ଖାଇ ତୋରାଣି ପିଇବା, ଯାହାଦ୍ୱାରା କ'ଣ ହେବ ବୋଲେ ଆମ ପେଟ ଥଣ୍ଡା ରହିବ ଆଉ ଅଂଶଘାତ ହେବାର ବି ଭୟ ରହିବ ନାହିଁ। କିନ୍ତୁ ମନେ ରଖ ପିଲେ, ବାହାରେ ମିଳୁଥିବା କୋଲ୍ଡ ଡ୍ରିଙ୍କସ ଜମା ପିଇବନି, କାରଣ ସେସବୁ ତୁମ ଦେହ ପାଇଁ ବହୁତ ଖରାପ। ସେଥିରେ ଅଧିକ ମାତ୍ରାରେ ଚିନି ଆଉ କେମିକାଲ ବି ଥାଏ, ଯାହା ତୁମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ପିଲେ। ଆଉ ହଁ, ତୁମେମାନେ ଖରାରୁ ଆସି ସାଙ୍ଗେ ସାଙ୍ଗେ ଥଣ୍ଡା ପାଣି ପିଇଦିଅ। ହେଲେ ପିଲେ, ଖରାରୁ ଆସି ସାଙ୍ଗେ ସାଙ୍ଗେ ବହୁତ ଥଣ୍ଡା ପାଣି ବା ବରଫ ପାଣି ପିଇଲେ ଆମ ଗଳା ଖରାପ ହେବ ଆଉ ଥଣ୍ଡା ଛିଙ୍କ ବି ହେବ। ତୁମେମାନେ କଷ୍ଟ ପାଇଲେ ତୁମ ରୋଜିତାପ ମନ ବହୁତ ଦୁଃଖ ହେବ। ତାହେଲେ କ'ଣ କହୁଛ, ନିଜର ଯତ୍ନ ନେବ ନା? ତୁମେମାନେ ସୁସ୍ଥ ରହିଲେ ହିଁ ଆମ ଦେଶ ବି ହସି ଉଠିବ। ଆଚ୍ଛା ପିଲାମାନେ, ଯେମିତି ତୁମେମାନେ ଜାଣିଲ ଯେ ଫ୍ରିଜ୍ର ଥଣ୍ଡା ପାଣି ତୁମ ପାଇଁ ଖରାପ, କିନ୍ତୁ ମାଠିଆର ପାଣି ତୁମ ପାଇଁ ବହୁତ ଭଲ। ଘରେ ତିଆରି ଲେମ୍ବୁ ପାଣି, ଦହି ସର୍ବତ ଏସବୁ ବି ତୁମ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ, ବାହାରର କୋଲ୍ଡ ଡ୍ରିଙ୍କସ ତୁମ ପାଇଁ ସେତିକି ଖରାପ। ତୁମେମାନେ ସମସ୍ତେ ତ ବହୁତ ବୁଦ୍ଧିମାନ, ତେଣୁ ଭଲ ମନ୍ଦ ସବୁ କିଛି ଜାଣିପାରୁଛ। ସେହିଭଳି ଜାଣି ରଖ ପିଲେ, ବିଡ଼ି, ସିଗାରେଟ, ଗୁଟଖା, ପାନ ମସଲା, ଜର୍ଦ୍ଦା ଏସବୁକୁ ତମାଖୁ କୁହାଯାଏ, ଆଉ ଏସବୁ ସମସ୍ତଙ୍କ ପାଇଁ ବିପଦ। ଜାଣିଛ ପିଲେ, ଏଗୁଡ଼ିକ ଶରୀରକୁ ଭିତରୁ ପୋକ ଭଳି ଖାଇଯାଏ। ଆମର ଫୁସ୍ଫୁସ୍, ଯାହାଦ୍ୱାରା ଆମେ ନିଶ୍ୱାସ ନେଉ, ସିଗାରେଟ ବିଡ଼ିର ଧୂଆଁ ତାକୁ ପୁରା କଳା କରିଦିଏ। ତୁମେମାନେ ଦେଖିଥିବ ରୋଷେଇ ଘରମାନଙ୍କରେ ଧୂଆଁ ବାଜି ବାଜି କେମିତି କଳା ପଡ଼ିଯାଇଥାଏ, ସେଇଭଳି ଆମ ଫୁସ୍ଫୁସ୍ର ଅବସ୍ଥା ବି ହେଇଯାଇଥାଏ। ଆଉ ଗୁଟଖା ଖାଇଲେ ପାଟି ଭିତରେ ବହୁତ ଭୟଙ୍କର ବେମାରୀ ହେଇଯାଏ, ଆଉ ଏ ଯେଉଁ ସୁନ୍ଦର ସୁନ୍ଦର ଦାନ୍ତ ସେସବୁ ବି ନଷ୍ଟ ହେଇଯାଏ। କ'ଣ ଭାବୁଛ ପିଲେ? ଅପା, ଆମେ ତ ଛୋଟ ପିଲା, ଆମେ କ'ଣ କରିପାରିବ ଯେ? ହେଲେ ପିଲାମାନେ, ତୁମେମାନେ ହେଉଛ ସୁପର କିଡ୍ସ, ଆଉ ତୁମମାନଙ୍କ ପାଖରେ ଅଛି ସୁପର ଶକ୍ତି। ଚାଲ ଏବେ ମୁଁ ତୁମମାନଙ୍କୁ କହୁଛି, ତୁମମାନଙ୍କର ସୁପର ଶକ୍ତିରେ ତୁମେମାନେ କ'ଣ କ'ଣ କରିପାରିବ।

ଶୁଭ ସକାଳ ପିଲାମାନେ, ଆଜିର ଇଟିକିଲେ ମିଟିକିଲେ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ତୁମମାନଙ୍କର ରୋଜିତା ଅପା।

ଯଦି ତୁମ ଘରେ କିମ୍ବା ଆଖପାଖରେ କେହି ବି ବଡ଼ ଲୋକ ଏଇସବୁ ଜିନିଷ ଖାଉଛନ୍ତି, ତେବେ ତାଙ୍କ ପାଖକୁ ଯିବ ଆଉ ଖୁବ୍ ଭଲରେ ହସି ହସି କହିବ, ଏଇ ଖରାପ ଜିନିଷ ଖାଅନି, ନହେଲେ ତୁମ ଦେହ ଖରାପ ହୋଇଯିବ ଆଉ ତୁମ ଘର ଲୋକମାନେ ବହୁତ ଚିନ୍ତା କରିବେ। ଦେଖିବ ତୁମମାନଙ୍କ କଥା ବଡ଼ମାନେ ନିଶ୍ଚୟ ଶୁଣିବେ। ଆଉ ଯଦି କେହି ବଡ଼ ମଣିଷ ତୁମକୁ ଦୋକାନରୁ ବିଡ଼ି, ସିଗାରେଟ୍ କିମ୍ବା ଗୁଟ୍ଖା ଆଣିବାକୁ କୁହନ୍ତି, ତେବେ ତୁମେମାନେ ବହୁତ ନମ୍ରତାର ସହିତ ମନା କରିଦେବ। କହିବ, ଆମ ସ୍କୁଲରେ ଗୁରୁଜୀ ଗୁରୁମା ମନା କରିଛନ୍ତି, ପିଲାମାନେ ଏଇସବୁ ନିଶା ଜିନିଷ ଛୁଇଁବା କଥା ନୁହେଁ। ଆଉ ହଁ ପିଲେ, ନିଜର ସାଙ୍ଗସାଥିମାନଙ୍କୁ ବି ଏଇ ବିଷୟରେ ବୁଝେଇ କହିବ, ଯେମିତି କେହି ବି କେବେ ବି ନିଜ ଜୀବନରେ ଏଇଭଳି ଖରାପ ଅଭ୍ୟାସ ଆପଣେଇବେ ନାହିଁ। ଏଇସବୁ କରିବା ଦ୍ୱାରା କ'ଣ ହେବ ପିଲେ, ଆମେମାନେ ଆଜି ଦିନର ଲକ୍ଷ୍ୟକୁ ପୁରା କରିପାରିବା। କ'ଣ ଭାବୁଛ ଅପା, ଆଜି ଏମିତି କ'ଣ କି? ପିଲାମାନେ ଆଜି କେତେ ତାରିଖ? ଆଜି ହେଉଛି ମେ ମାସ 31 ତାରିଖ। ପ୍ରତିବର୍ଷ ମେ ମାସ 31 ତାରିଖରେ ପାଳନ କରାଯାଏ ବିଶ୍ୱ ତମାଖୁ ବର୍ଜନ ଦିବସ, ଯାହାକୁ ଇଂରାଜୀ ଭାଷାରେ କୁହାଯାଏ ୱାର୍ଲ୍ଡ ନୋ ତବାକୋ ଡେ। ତାହେଲେ କ'ଣ

କହୁଛ ପିଲେ, ତୁମେମାନେ ସୁପର କିଡ୍ସ ଆଜି ନିଜର ସୁପର ଶକ୍ତି ବ୍ୟବହାର କରିବ ତ? ମୁଁ ତ ଭାବୁଛି ନିଶ୍ଚୟ କରିବ। ଆସ ପିଲେ, ଏବେ ସମସ୍ତେ ମିଶି ଗୋଟିଏ ସ୍ୱରରେ କହିବା, ଆମେ ସବୁ ଅଟୁ ଦେଶର ଭବିଷ୍ୟତ, ଆମେ ଗଢ଼ିବା ତମାଖୁ ମୁକ୍ତ ଭାରତ। ସାବାସ ପିଲାମାନେ, ଏବେ ତାହେଲେ ସମୟ ହୋଇଯାଇଛି ତୁମମାନଙ୍କୁ ଗୋଟିଏ ମିଠା ଗୀତ ଶୁଣେଇବାର। ଆସ ସଭିଏ ମିଶି ଶୁଣିନେବା ଗୀତଟିଏ।

0: ଗୀତଟି ଶୁଣିଲ ପିଲାମାନେ, ଭଲ ଲାଗିଲା ନା ତୁମକୁ? ତୁମ ମନ ନିଶ୍ଚୟ ଖୁସି ହେଇଯାଇଥିବ। ହେଲେ ଏବେ ମୁଁ ଏମିତି ଗୋଟିଏ କଥା କହିବି, ତୁମ ମନ ଆହୁରି ବେଶୀ ଖୁସି ହେଇଯିବ। କାହିଁକି ଜାଣିଛ ପିଲେ? କାହିଁକି ନା ଏବେ ତୁମେ ମାନେ ଶୁଣିପାରିବ ନୂଆ ନୂଆ ଗପ ଆଉ କବିତା। ହେଲେ ସେ ଗପ କବିତା ଶୁଣେଇବେ ତୁମ ମନଙ୍କୁ ରଶ୍ମି ରଞ୍ଜନ ସାହୁ ସାର। ତାହେଲେ ଚାଲ ତାଙ୍କୁ ଏବେ ସ୍ୱାଗତ ଜଣାଇବା। ସାର୍ ନମସ୍କାର।
1: ନମସ୍କାର।
0: ଇଟିକିଲି ମିଟିକିଲି ପରିସରକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ। ପିଲାମାନଙ୍କୁ ମଧ୍ୟ ମୋର ଶୁଭେଚ୍ଛା।
0: ତେବେ ସାର୍, ପିଲାମାନଙ୍କ ପାଇଁ ଆଜି ଆପଣ କଣ ସବୁ ନୂଆ ନୂଆ ଗପ କବିତା ନେଇ ଆସିଛନ୍ତି ତାଙ୍କୁ ଟିକେ ଶୁଣାନ୍ତୁ।
1: ଠିକ ଅଛି ପିଲାମାନେ, ପ୍ରଥମେ ତୁମକୁ ମୁଁ ଗୋଟେ ଗପ ଶୁଣେଇବି। ତମମାନଙ୍କୁ ତ ଗପ ଶୁଣିବାକୁ ଭଲ ଲାଗେ। ଗପର ନାଁ ହେଉଛି ବାଘ ଓ ବିଲୁଆ। ପାହାଡ଼ ପାଖରେ ଥିଲା ଜଙ୍ଗଲଟିଏ। ପିମ୍ପୁଡ଼ିଠାରୁ ଆରମ୍ଭ କରି ହାତୀ ଯାଏଁ ଥିଲେ ଜଙ୍ଗଲର ଅଧିବାସୀ। ବାଘଟିଏ ଥିଲା ସେଇ ଜଙ୍ଗଲର ରାଜା। ଗୁମ୍ଫା ରାଜମହଲରେ ସେ ରହେ, ଝରଣା ପାଣିରେ ଗାଧାଏ, ମନ ଇଚ୍ଛା ଜଙ୍ଗଲ ସାରା ବୁଲି ବୁଲି ଶିକାର କରେ। ବାଘ ରାଜା ହାଉଁ କହିଲେ ଜଙ୍ଗଲ କମ୍ପିଯାଏ। ନିଜକୁ ଶକ୍ତିଶାଳୀ ରାଜା ବୋଲି ସେ ଦେଖେଇ ହୁଏ। ତାର ଥାଏ ବିଲୁଆ ମନ୍ତ୍ରୀଟାଏ। ବିଲୁଆକୁ ବାଘ ରାଜା କିଛି ବି ଦରମା ଦିଏନି, ଦିନ ରାତି ଖଟାଏ। ବିଲୁଆ ଦିନସାରା ବାଘ ସହ ଶିକାରକୁ ଯାଏ। ବାଘ ଖାଇସାରିବା ପରେ ଯାହା ବଳକା ରହେ ସେଇ ହାଡ଼ କଣ୍ଟାକୁ ଚୋବାଏ। ରାତିରେ ବାଘର ବିଛଣା ସଜାଏ, ମଶା ଘଉଡ଼ାଏ, ବଡ଼ ମନ ଦୁଃଖରେ ଥାଏ ସେ। ମନ୍ତ୍ରୀ ହେବାକୁ ଆସି ଏଠି ଚାକର ଭଳିଆ ଖଟୁଛି। ବିଲୁଆର ଇଚ୍ଛା ହେଉଥାଏ ବାଘ ଉପରେ ପ୍ରତିଶୋଧ ନେବାକୁ, ହେଲେ କ'ଣ କରିବ, ସବୁବେଳେ ତ ସେ ବାଘ ପାଖେ ରହେ, ତେଣୁ ଅନ୍ୟ କାହାକୁ ନିଜ ଦୁଃଖ ଜଣାଇବାକୁ ସୁଯୋଗ ମଧ୍ୟ ପାଏନି। ଦିନେ ବିଲୁଆର ଜନ୍ମଦିନ ଆସିଲା। ତା ପୂର୍ବରୁ ସେ ନିଜ ଜନ୍ମଦିନରେ କିପରି ପେଟ ପୁରା ଆହାର କରିବ ମନେ ମନେ ବିଚାର କଲା। କେମିତି କ'ଣ କରି ନିଜ ପାଇଁ ଅଧିକ ଖାଇବା ଯୋଗାଡ଼ କରିବ ବୋଲି ଯୋଜନା କଲା। ସନ୍ଧ୍ୟାବେଳ ବାଘ ଗୁମ୍ଫା ବାହାରେ ବସି ଶୀତଳ ପବନର ମଜା ନେଉଥାଏ। ବିଲୁଆ ବାରମ୍ବାର ବାଘ ପାଖକୁ ଆସୁଥାଏ, ଯାଉଥାଏ। ଏମିତି ଅବସ୍ଥାରେ ବାଘ ବିଲୁଆକୁ ଦେଖିଲା। ସେ ବିଲୁଆକୁ ପାଖକୁ ଡାକିଲା। କି ହୋ ମନ୍ତ୍ରୀ, କ'ଣ କହିବ ଯଦି କୁହ, ଏମିତି ଚିନ୍ତିତ ହୋଇ ବୁଲୁଛ କାହିଁକି, ବାଘ ବିଲୁଆକୁ ପଚାରିଲା। ବିଲୁଆର ମୁହଁରୁ ସେ ବଡ଼ ଚିନ୍ତିତ ଥିବାର ଦେଖାଯାଉଥିଲା। ସେ ବାଘ ପାଖକୁ ଆସିଲା। ବୁଝିଲେ ବାଘ ରାଜା, କଥାଟିଏ ଆପଣଙ୍କୁ କହିବି କି ନାହିଁ ଭାବୁଛି, ବିଲୁଆ ଏକଥା କହିଲା। ଚିନ୍ତା ନକରି କୁହ କ'ଣ ହେଇଛି, ବାଘ ବିଲୁଆକୁ।

0: କହିଲା। ସେଇଠୁ ବିଲୁଆ କହିବା ଆରମ୍ଭ କଲା। କଥା କ'ଣ କି, ଆମ ଜଙ୍ଗଲରେ ଥିବା ମେଘ ପାହାଡ଼ର ସେପାରେ ନୂଆ କରି ବିଲୁଆଟିଏ ରହୁଛି। ଆଜି ମୁଁ ନଦୀ କୂଳରେ ବୁଲୁଥିବା ବେଳେ ସେ ଦେଖା ହେଲା। ମୋ ସହିତ କଥା ହେଲାବେଳେ କହିଲା ଯେ ସେ କୁଆଡ଼େ ଆପଣଙ୍କଠାରୁ ବି ବଳୁଆ। ଏତିକିବେଳେ ବାଘ ବିଲୁଆକୁ ଅଟକାଇ ପଚାରିଲା, ସତରେ ଛାଡ଼, ବିଲୁଆଟା ଏମିତି କହିଦେଲେ କ'ଣ ମୋ ସମାନ ହେଇଯିବ? ମୁଁ ବଳୁଆ, ଆଉ ପୁଣି ଏ ଜଙ୍ଗଲର ରାଜା। ସେଇଠୁ ବିଲୁଆ କହିଲା, ଏକଥା ସିନା ମୁଁ ଜାଣେ, ଆପଣ ଜାଣନ୍ତି, ଆଉ ପୁଣି ଏ ଜଙ୍ଗଲବାସୀ ଜାଣନ୍ତି, କିନ୍ତୁ ସେ ନୂଆ ବିଲୁଆ ଜାଣେ ନାହିଁ। ଯେମିତି ହେଲେ ତାକୁ ଜଣାଇବାକୁ ହେବ ଯେ ଆପଣ କେତେ ବଳୁଆ, ନହେଲେ ଆପଣଙ୍କୁ ଜଣେ ଭୟାଳୁ ବୋଲି ମନେ କରି ଏ ଜଙ୍ଗଲବାସୀ ସେ ବିଲୁଆକୁ ରାଜା କହିବେ। ଯେତେବେଳେ ବାଘର ସମ୍ମାନର କଥା ଆସିଲାଣି, ସେ ବା ଯାଏ କୁଆଡ଼େ? ବିଲୁଆକୁ କଅଁଳେଇ ପଚାରିଲା, ତେବେ କୁହ, କ'ଣ କରି ତାକୁ ମୁଁ ଶକ୍ତିଶାଳୀ ବୋଲି ପ୍ରମାଣ ଦେବି, ଆଉ ପୁଣି ସେ ନୂଆ ବିଲୁଆ ବି ପାନେ ପାଇବ? ବାସ୍, ବିଲୁଆ ତ ଏଇଆ ହିଁ ଚାହୁଁଥିଲା। ସେ ବାଘକୁ କହିଲା ଯେ, ବାଘ ରାଜା, ଏଇ ଜଙ୍ଗଲକୁ ଲାଗି ଗୋଟେ ବିରାଟ ଘାସ ପଡ଼ିଆ ଅଛି, ବାସ୍ ସେଇଠି ପରା ଏଇ କିଛି ଦିନ ହେବ ଗୁଡ଼ାଏ ମଇଁଷି ଆସି ଡେରା ପକାଇଛନ୍ତି। ସେ ନୂଆ ବିଲୁଆ କହୁଥିଲା ଯେ, ଯିଏ କାଲି ସକାଳେ ସେ ଗୋଠରୁ ଗୋଟିଏ କାହାକୁ ଶିକାର କରି ନଦୀ କୂଳକୁ ନେଇଯାଇପାରିବ, ସେ ହିଁ ପ୍ରକୃତ ବଳୁଆ। ଆଉ ପୁଣି ଏଇଟା ତ ଭଲ କଥା ନା, ଏଇଟା ଆପଣ ସିନା ପାରିବେ, ହେଲେ ସେ ନିଶ୍ଚୟ ମଇଁଷିଙ୍କ ହାବୁଡ଼ରେ ପଡ଼ି ପ୍ରାଣ ହରାଇବ। ବାଘର ଖୁସି ଦେଖେ କିଏ, ବିଲୁଆର ବୁଦ୍ଧିକୁ ତାରିଫ କଲା। ଏଣେ ବିଲୁଆ ବି ଭାରି ଖୁସି, ତା ଯୋଜନା କାମ କରୁଛି। ସେ ଭାବୁଥାଏ ଯେ, ଗୋଟାଏ ବଡ଼ ମଇଁଷି ମଲେ ବାଘ କେତେ ଖାଇବ ଯେ, ଏଥର ନିଶ୍ଚୟ ପ୍ରଚୁର ଖାଦ୍ୟ ମିଳିବ। ସକାଳ ହେଲା, ବାଘ ଶିକାର ପାଇଁ ବାହାରିଗଲା। ଯେତେବେଳେ ସେ ଶିକାର କରିବାକୁ ଝପଟି ପଡ଼ିଲା, କ'ଣ ହେଲା ବୋଲି ଗୋଠକ ଯାକ ମଇଁଷି ଧାଇଁ ଆସିଲେ। ହୁକେ ହୋ ବୋଲି ରଡ଼ି କରି ସେ ଖସିଗଲା ସିନା, ଧରା ପଡ଼ିଗଲା ବାଘ। ମଇଁଷିଗୁଡ଼ା ଶିଙ୍ଗରେ ଧରି କଚାଡ଼ି ବାଘକୁ ପୁରା ଘାଇଲା କରିଦେଲେ, ତଥାପି ସେ ଶିକାର କରି ଫେରିଲା। ଦ୍ୱିପ୍ରହର ବେଳ, ବିଲୁଆ ବସିଥାଏ ଗୁମ୍ଫା ମୁହଁରେ, ବାଘ ବିଚରା ଖଣ୍ଡିଆ ଖାବରା ହୋଇ ଫେରିଲା। ବାଘ ରାଜା ବିଲୁଆକୁ ବଡ଼େଇ ହୋଇ କହିଲା, ଭଲ ହେଇଛି, ସେ ନୂଆ ବିଲୁଆ ଆଜି ନିଶ୍ଚୟ ପ୍ରାଣ ହରେଇଛି, ଶେଷକୁ ତା ଚିତ୍କାର ମୁଁ ଶୁଣିଛି, ମୁଁ ବୋଲି ଶିକାର କରି ଫେରିଲି ନା। ଥକି ଯାଇଥିବାରୁ ତା ଆଖିକୁ ନିଦ ଆସିଗଲା। ବାଘକୁ ଏମିତି ଖଣ୍ଡିଆ ଖାବାର ଅବସ୍ଥାରେ ଦେଖି ବିଲୁଆ ଭାରି ଖୁସି, ତା ଯୋଜନା ବି ସଫଳ ହୋଇଛି, ଆଉ ବାଘ ପାନେ ବି ପାଇଛି। ବିଲୁଆ ଜାଣେ ଖାଦ୍ୟ କେଉଁଠି ଥିବ, ସେ ନଈକୂଳକୁ ଯାଇ ମନ ଖୁସିରେ ପେଟ ପୁରା ଖାଦ୍ୟ ଖାଇଲା, ଗୀତ ଗାଇ ନିଜ ଜନ୍ମଦିନ ପାଳିଲା। ତାହେଲେ ପିଲାମାନେ ଜାଣିଲ ତ, ଜେସାକୁ ତେସା, ଯିଏ ଯେମିତି ବ୍ୟବହାର କରେ ସିଏ ସେମିତି ବ୍ୟବହାର ପାଏ।
1: ପିଲାମାନେ ଗପଟି ଶୁଣି ମଜା ଲାଗିଲା ତ? ଆଚ୍ଛା, ଜାଣିଛ କି, ଗପ ସହିତ ସାର୍ ତୁମମାନଙ୍କ ପାଇଁ କବିତା ବି ନେଇ ଆସିଛନ୍ତି, କଣ କହୁଛ, ଏବେ କବିତା କିଛି ଶୁଣିବା କି? ଠିକ ଅଛି ପିଲେ, ଚାଲ ଶୁଣିବା।
0: ପିଲାଏ, ଜାଣିଛ ଏ କବିତାର ନାଁ ହଉଛି ପାଣି ଫୋଟକା। ତୁମେମାନେ ବର୍ଷାରେ ପାଣି ଫୋଟକା ଦେଖିଥିବ, ମେଳା ଯାତ୍ରାରେ ବି ପାଣି ଫୋଟକା ଉଡ଼ାଇଥିବାର ଦେଖିଥିବ। ତେବେ ଆସ, ପାଣି ଫୋଟକା ବିଷୟରେ ଏ କବିତାଟିରୁ ଜାଣିବା। କେମିତି ପାଣି କୋଉଠୁ ଆଣି କିଏ ସେ କଲା ଫୁ, ଫୁଲୁ ଫୁଲୁକା ପାଣି ଫୋଟକା ଖେଳି ଖେଳିକା ଛୁ, ଗୋଲଗାଲିଆ ଚିକଣ ଦେହ ଓଜନ ତାର ନାହିଁ, ପବନ ତାଳେ ନାଚି ନାଚିକା ଆକାଶେ ଯାଏ ଧାଇଁ, ଛୋଟ ଫୋଟକା ବଡ଼ ଫୋଟକା ଆକାର ତାର କେତେ, ଆଲୁଅ କୋଳେ ଚମକି ଉଠେ ନାନା ରଙ୍ଗରେ ସତେ, ପାଣିରେ ଭାସେ ପବନେ ଉଡ଼େ ଜୀବନ ତାର ଛୋଟ, ହାତରେ ଟିକେ ଛୁଇଁଲେ ତାକୁ ସେଇଠି ସରେ ନାଟ।
1: ଆରେ ବା, କଣ ପିଲେ ଶୁଣିଲ ତ, କେତେ ସୁନ୍ଦର କବିତାଟିଏ। ଆଚ୍ଛା ପିଲାମାନେ, ଏଇ ଛୁଟି ଦିନରେ ତୁମେମାନେ ଖେଳକୁଦ କରିବାକୁ ବହୁତ ଭଲ ପାଅ ନା କ'ଣ, ତାହେଲେ ଚାଲ ସାର୍ଙ୍କ ଠାରୁ ଟିକେ ପଚାରି ବୁଝିବା, କ'ଣ ସାର୍ ତୁମମାନଙ୍କର ଏଇ ଖେଳକୁଦକୁ ନେଇ କିଛି କବିତା ଆଣିଛନ୍ତି କି?
0: ହଁ, ପିଲାମାନଙ୍କ ପାଇଁ ଗୋଟେ ବଢ଼ିଆ କବିତା ନେଇକି ଆସିଛି। ଏବେ ତ ଖରା ଛୁଟି ଚାଲିଛି, ପିଲାମାନେ ଗାଁ ଦାଣ୍ଡରେ ବିଭିନ୍ନ ପ୍ରକାର ଖେଳ ଖେଳୁଛନ୍ତି, ଆଉ ତା ଭିତରୁ ସବୁଠୁ ବେଶୀ ଯେଉଁଟା ତୁମମାନଙ୍କୁ ଭଲ ଲାଗେ ସେଇଟା ହେଲା ଲୁଚକାଳି ଖେଳ। ସେଇଥିପାଇଁ ମୁଁ ତୁମମାନଙ୍କ ପାଇଁ ଗୋଟେ କବିତା ନେଇକି ଆସିଛି। ସେ କବିତା

0: ନାଁ ହେଉଛି ଲୁଚକାଳି ଖେଳ। ହେଇରେ ହେଇ ମାଙ୍କଡ଼ ଭାଇ, ଏକରୁ କୋଡ଼ିଏ ଯାଉଛି ଗାଈ, ଆଖି ତା ଦେଇଛି ମୁଦି, ଲୁଚକାଳି ଖେଳ ଲୁଚିଲେ ସବୁ କିଏ କାହିଁ ଡେଇଁ କୁଦି। ପିମ୍ପୁଡ଼ି ଲୁଚିଲା ପତର ତଳେ, ଠେକୁଆ ଛପିଲା ଘାସର କୋଳେ, ହାତୀ ବା ଲୁଚିବ କାହିଁ, ଜଙ୍ଗଲ ପାହାଡ଼ କାହିଁ ଯେ ସବୁ ମଣିଷ ନେଇଛି ବୋହି। ଏକରୁ କୋଡ଼ିଏ ସରିଲା ଗଣା, ହେଲା ହାତୀ ଛୁଆ ବୁଦ୍ଧିଟା ବଣା। ମାଙ୍କଡ଼ କହିଲା ଏକ, କାନ୍ଦି କାନ୍ଦି କହେ ବିଚରା ହାତୀ, କୋଉଠି ଲୁଚିବି ଦେଖ।
1: ପିଲାମାନେ ଶୁଣିଲ ତ ମଜା କବିତାଟି? ତାହେଲେ ତୁମେମାନେ ଲୁଚକାଳି ଖେଳିଲା ବେଳେ କୋଉଠି ଲୁଚ, ତୁମ ରଜିତା ଅପାକୁ ନିଶ୍ଚୟ ଜଣେଇବ। ତେବେ ସାର୍, ପିଲାମାନଙ୍କୁ ଆମର ଖେଳ ଖେଳିବା ସହିତ ଗପ ଶୁଣିବାକୁ ବି ଟିକେ ବେଶୀ ଭଲ ଲାଗେ। ତାହେଲେ କ'ଣ ଆପଣ ପିଲାମାନଙ୍କ ପାଇଁ ଆଉ କିଛି ଗପ ନେଇ ଆସିଛନ୍ତି କି?
0: ହଁ ପିଲାମାନେ, ତୁମମାନଙ୍କ ପାଇଁ ମୁଁ ଆହୁରି ଗୋଟେ ଗପ ମଧ୍ୟ ଆଣିଛି। ଆଚ୍ଛା, ତୁମେମାନେ ବଜାରରୁ ବିଭିନ୍ନ ପ୍ରକାର ମୁଖା କିଣିଥିବ, ହୋଲିରେ ପିନ୍ଧି ଅନ୍ୟମାନଙ୍କୁ ଡରେଇ ମଜା ନେଇଥିବ। ତେବେ ଚାଲ ସେମିତି ଗୋଟେ ଗପ ଶୁଣିବା, ବାଘ ମାମୁଁର ମୁଖା। ସହରରୁ ଦୂରରେ ଥିଲା ଛୋଟ ଜଙ୍ଗଲଟିଏ। ବାଘ, ସିଂହ, ହାତୀ ନଥିଲେ ବି ଜଙ୍ଗଲରେ ଥିଲେ ଅନେକ ଛୋଟ ଛୋଟ ଜୀବ। ସେଇ ଜଙ୍ଗଲ ପାଖ ଦେଇ ସହର ଆଡ଼କୁ ଲମ୍ବି ଯାଇଥିଲା ଅଙ୍କା ବଙ୍କା ସଡ଼କଟିଏ। ସଡ଼କ କଡ଼ରେ ଥିଲା ପୋଖରୀଟିଏ, ତା କୂଳରେ ଥିଲା କାହିଁ କେଉଁ କାଳର ଝଙ୍କାଳିଆ ବରଗଛ। ବରଗଛରେ ରହୁଥିଲା ମାଙ୍କଡ଼ଟିଏ। ସହର ସାରା ବୁଲି ବୁଲି ଖାଦ୍ୟ ସଂଗ୍ରହ କରୁଥିଲା, ଖାଲି ସମୟରେ ଗଛରେ ବିଶ୍ରାମ କରେ, ଖେଳକୁଦ ଡିଆଁ ଡେଇଁ କରି ସମୟ ବିତାଏ। ଦିନକର କଥା, ଖରାଦିନ, ବୁଢ଼ା ଲୋକଟିଏ ମୁଖା ଧରି ସହରକୁ ବିକ୍ରି କରିବାକୁ ବାହାରିଥାଏ। ଝୁଡ଼ିରେ ତାର ଭଳିକି ଭଳି ପଶୁ ଆଉ ଜୋକର ମୁଖା। ଖରାରେ ସେ ଆଉ ଚାଲିପାରୁନଥିଲା, ଥକି ଯାଇ ବସିପଡ଼ିଲା ବରଗଛ ଛାଇରେ। ମୁଣ୍ଡ ଉପରୁ ବୋଝ କାଢ଼ିଦେଇ ତଳେ ରଖିଲା, ସୁଲୁସୁଲିଆ ଶୀତଳ ବା ବହୁଥାଏ। ମୁଖାବାଲାର ଆଖି ଲାଗିଗଲା, ନିଦରେ ଶୋଇ ସେ ଖୁଙ୍ଗୁଡ଼ି ଛାଡ଼ିବାକୁ ଲାଗିଲା। ମୁଖାବାଲାର ଘୁଙ୍ଗୁଡ଼ି ଶବ୍ଦ ବେଳକୁ ବେଳ ବଢ଼ୁଥାଏ, ସେ ଶବ୍ଦରେ ଗଛରୁ କେତେଟା ପକ୍ଷୀ ଉଡ଼ିଗଲେ। ମାଙ୍କଡ଼ର ନିଦ ମଧ୍ୟ ଚାଉଁକିନା ଭାଙ୍ଗିଗଲା, ସେ ଶବ୍ଦ ଆସୁଥିବା ଦିଗକୁ ଚାହିଁଲା। ତାର ନଜର ଗଛ ମୂଳରେ ଶୋଇଥିବା ମୁଖାବାଲା ଆଉ ତା ଝୁଡ଼ି ଉପରେ ପଡ଼ିଲା। ମାଙ୍କଡ଼ଟି ଝୁଡ଼ି ଭିତରେ କ'ଣ ଅଛି ବୋଲି ଜାଣିବାକୁ ଇଚ୍ଛା କଲା। ଧୀରେ ଧୀରେ ଝୁଡ଼ି ପାଖକୁ ଓହ୍ଲାଇ ଆସି ସେ ଦେଖିଲା ଭଳିକି ଭଳି ମୁଖା। ମୁଖାଗୁଡ଼ିକ ଭିତରୁ ବାଘ ମାମୁଁର ମୁଖା ତାକୁ ବେଶୀ ଭଲ ଲାଗିଲା। ସେ ମୁଖା ପିନ୍ଧି ପାଖରେ ଥିବା ପୋଖରୀର ପାଣିରେ ନିଜ ମୁହଁ ଦେଖିଲା, ଆଉ ପୁଣି ନିଜକୁ ଜଙ୍ଗଲର ରାଜା ବୋଲି ଭାବିବାକୁ ଆରମ୍ଭ କଲା। ଏବେ ମାଙ୍କଡ଼ ଖୁସିରେ ମୁଖାଟିକୁ ପିନ୍ଧି ଜଙ୍ଗଲ ଆଡ଼କୁ କୁଦି ପଳାଇଲା। ସେ ଡେଉଁଥିବା ବେଳେ ଯେତେବେଳେ ଠେକୁଆଟିଏ ତାକୁ ଦେଖିଲା, ସେ ଭୟରେ ପଳାଇଗଲା ଆଉ କହିଲା, କେଁ କେଁ କେଁ ବାଘ। ଏଥର ମାଙ୍କଡ଼ର ଖୁସି ଦେଖେ କିଏ, ତା ମୁଣ୍ଡକୁ ଏକ ଦୁଷ୍ଟ ବୁଦ୍ଧି ଜୁଟିଲା। ସେ ଜଙ୍ଗଲର ସବୁ ଜୀବଜନ୍ତୁଙ୍କୁ ଡରେଇ ମଜା ଦେଖିବାକୁ ଚାହିଁଲା। ପଡ଼ିଆରେ କେତେଟା ହରିଣ ଘାସ ଚରୁଥିଲେ, ମାଙ୍କଡ଼ ହଠାତ୍ ସେମାନଙ୍କ ଆଗକୁ କୁଦି ପଡ଼ିଲା। ବାଘ, ଚିତ୍କାର କରି ହରିଣମାନେ ଦୌଡ଼ି ପଳାଇଲେ। ବିଲୁଆଟିଏ ଖାଦ୍ୟ ଖୋଜି ବାହାରିଥାଏ, ହଠାତ୍ ମାଙ୍କଡ଼ ତା ଆଗକୁ କୁଦି ପଡ଼ିଲା। ହୁକେ ହୋ ବାଘ, ଚିତ୍କାର କରି ବିଲୁଆ ଦୌଡ଼ି ପଳାଇଲା। କେତେଟା ଘୁଷୁରୀ ଜଙ୍ଗଲ ଭିତରେ ଥିବା ହ୍ରଦର ପଙ୍କରେ ଖୁସିରେ ଗଡ଼ୁଥିଲେ। ଏତିକି ବେଳେ ହଠାତ୍ ବାଘ ମୁଖା ପିନ୍ଧା ମାଙ୍କଡ଼ ସେମାନଙ୍କ ପାଖକୁ କୁଦି ପଡ଼ିଲା। ଗୁର୍ ଘର୍ ବାଘ, ଏତିକି କହି ସମସ୍ତେ ପ୍ରାଣ ବିକଳରେ ପଳାଇଗଲେ। ଏଣେ ମାଙ୍କଡ଼ର ଖୁସି ଦେଖେ କିଏ, ଜଙ୍ଗଲ ସାରା ବୁଲି ସମସ୍ତଙ୍କ ସହିତ ଏମିତି ମଜା କରିବାକୁ ଲାଗିଲା। ସଞ୍ଜ ହେଇ ଆସୁଥାଏ, ମାଙ୍କଡ଼ ବରଗଛ ପାଖକୁ ଫେରୁଥାଏ। ସେତିକି ବେଳେ ସେ ବୁଦା ଭିତରୁ ମୁହଁଟିଏ ବାହାରକୁ ବାହାରିଥିବାର ଦେଖିଲା, ସେଇଟି ଏକ ବାଘ ମୁହଁ ଥିଲା। କିଏ ରେ ମୋ ଭଳି ମୁଖା ପିନ୍ଧି ମୋତେ ଡରେଇବ, ଏତିକି କହି ମାଙ୍କଡ଼ ତା ଆଗକୁ କୁଦି ପଡ଼ିଲା। ହେଲେ କୁଆଡ଼ୁ କେଜାଣି ସେ ଜଙ୍ଗଲକୁ ଚାଲି ଆସିଥିଲା ଏକ ଅସଲି ବାଘ। ସେ ଗର୍ଜନ କଲା ଘ୍ରର୍। ବାଘର ଭୟଙ୍କର ଗର୍ଜନ ଶୁଣି ମାଙ୍କଡ଼ର ରକ୍ତ ପାଣି ହୋଇଗଲା, ତା ହାତ ଗୋଡ଼ ଥରିବାକୁ ଲାଗିଲା ଏବଂ ଭୟରେ ତା ମୁହଁରୁ ନକଲି ମୁଖାଟି ଆପେ ଆପେ ଖସି ପଡ଼ିଲା। ସେ ବୁଝିପାରିଲା ଯେ ନକଲି ବେଶରେ ଅନ୍ୟକୁ ଡରାଇବା ସହଜ,

0: କିନ୍ତୁ ଅସଲ ବିପଦ ଆଗରେ ସେ ନିହାତି ଅସହାୟ। ଶେଷରେ ମାଙ୍କଡ଼ ବାଘ ବୋଲି ଚିତ୍କାର କରି କୁଆଡ଼େ ଗଲା ଯେ ଗଲା, ଆଉ ତାକୁ ସେବେଠାରୁ କେହି ଜଙ୍ଗଲରେ ଦେଖିନାହାନ୍ତି। ତେବେ ପିଲାମାନେ ଜାଣିଛ, ଅନ୍ୟର ନକଲ କରି ବା ମିଛ ବେଶ ଧାରଣ କରି କେହି କେବେ ବଡ଼ ହୋଇପାରେ ନାହିଁ। ମିଛର ଆୟୁଷ ଅଳ୍ପ, ଶେଷରେ ଏହା ନିଜ ପାଇଁ ବିପଦ ଡାକି ଆଣେ।
1: କ'ଣ ପିଲେ, କେମିତି ଲାଗିଲା ଗପଟି? ତାହେଲେ ତୁମେମାନେ କେଉଁ ମୁଖା ପିନ୍ଧିବାକୁ ପସନ୍ଦ କରିବ, ବାଘ ମାମୁର ନା ଶୁଣ୍ଢ ଲାଗିଥିବା ହାତୀର? ଆଚ୍ଛା ପିଲେ, କ'ଣ କେବେ ତୁମେମାନେ କାଗଜରେ ଏମିତି ମୁଖା ତିଆରି କରିବାକୁ ଚେଷ୍ଟା କରିଛ କି? ମୁଁ ଭାବୁଛି ଟିକେ କଷ୍ଟ ହେବ, କିନ୍ତୁ କାଗଜରେ ରକେଟ୍ ତ ନିଶ୍ଚୟ ତିଆରି କରିଥିବ। ସେଇ କାଗଜରେ ରକେଟ୍ ତିଆରି କରି ଉଡ଼ାଇବାକୁ କେତେ ମଜା ଲାଗେ କହିଲ ପିଲେ? ତାହେଲେ ସେଇ ବିଷୟରେ କବିତାଟି ଶୁଣିବାକୁ ବି ଭାରି ମଜା ଲାଗିବ। ଆଶା ତେବେ ଶୁଣିବା ଏବେ ସାର୍ଙ୍କ ଠାରୁ ଏଇ କାଗଜ ରକେଟ୍ ବିଷୟରେ ଗୋଟିଏ ମଜା କବିତାଟିଏ।
0: ହଁ ପିଲେ, ମଜାଦାର କବିତାଟିର ନାଁ ହେଲା କାଗଜ ରକେଟ୍ ଜହ୍ନକୁ ଗଲା। କିଏ ସେ କେମିତି ତିଆରି କଲା କାଗଜ ରକେଟ୍ ଜହ୍ନକୁ ଗଲା? ଜହ୍ନରେ ଦେଖିଲା କିସ? ଦେଖିଲା ସେଇଠି ଠେକୁଆ ଭାଇ ବସିକି ମୋଡ଼ୁଛି ନିଶ। ଏମିତି ରକେଟ୍ ଭାରି ବଢ଼ିଆ, ଯେତେ ଉଡ଼ିଲେ ବି ଛାଡ଼ୁନି ଧୂଆଁ, ହାତ ଛାଟିଦେଲେ ଫୁର, ନିଆଁକି ଜାଳେଣି ଖାଉନି କିଛି, ପବନେ ଝୁଲିକି ଦୂର। ସତ କହ ସତ ରକେଟ୍ ଭାଇ, ସତେ କି ପାରିଛୁ ଜହ୍ନକୁ ଛୁଇଁ, ଦେଖିଛୁ କି ମହାକାଶ? କାଗଜଟିଏ ତୁ କେମିତି କହ ଛୁଇଁଲୁ ଜହ୍ନର ଦେଶ?
1: ପିଲାମାନେ, ଏବେ ତୁମର କାଗଜ ରକେଟ୍ଟିକୁ ତୁମେମାନେ ବି ଜହ୍ନକୁ ପଠାଇବ କି? ଆଚ୍ଛା ହଉ, ଯଦି ସତରେ ଜହ୍ନ ଯାଏ ପହଞ୍ଚିଯାଏ ତାହେଲେ ଆମକୁ ନିଶ୍ଚୟ ଜଣାଇବ। ପିଲାମାନେ, ବର୍ତ୍ତମାନ ଏଇ ଗପର ପିଢ଼ିକୁ ବନ୍ଦ କରିବାର ସମୟ ଆସିଗଲାଣି, ତେଣୁ ସାର୍ଙ୍କ ଠାରୁ ଏବେ ଆମେ ବିଦାୟ ନେବା। ସାର୍, ବହୁତ ବହୁତ ଧନ୍ୟବାଦ ପିଲାମାନଙ୍କୁ ଏତେ ସୁନ୍ଦର ମଜା ମଜା ଶିକ୍ଷଣୀୟ ଗପ ଆଉ କବିତା ଶୁଣାଇଥିବାରୁ। ଏବେ ବିଦାୟ ନେଉଛୁ, ନମସ୍କାର।
0: ନମସ୍କାର, ଧନ୍ୟବାଦ।

ପିଲାମାନେ, ପ୍ରତି ରବିବାର ଭଳି ଆଜି ମଧ୍ୟ ତୁମେମାନେ କିଛି ନୂଆ ନୂଆ କଥା ଶିଖିଲ, ନୂଆ ଗପ କବିତା ଶୁଣିଲ। ହେଲେ ଏବେ ନା ସମୟ ହୋଇଗଲାଣି ତୁମଠାରୁ ବିଦାୟ ନେବାକୁ ହେବ, କିନ୍ତୁ ତା ପୂର୍ବରୁ ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ କିପରି ଲାଗିଛି ସେ ବିଷୟରେ ତୁମମାନଙ୍କର ମନର କଥା ଆମକୁ SMS, ହ୍ୱାଟ୍ସଆପ୍ ବା ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼୍ 752001। ଏହା ସହିତ ପିଲାମାନେ, ଯଦି ତୁମେମାନେ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛ, ତେବେ ତୁମ ବିଷୟରେ ଆମକୁ SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ନିଶ୍ଚୟ ଜଣାଇବ। ସେଥିପାଇଁ ଆମର ଫୋନ୍ ନମ୍ବରଟି ଲେଖି ରଖ। ଆମର ଫୋନ୍ ନମ୍ବରଟି ହେଉଛି 9437037892, 9437037892। ପିଲାମାନେ, ପ୍ରତି ରବିବାର ସକାଳ 7:25 ତୁମେମାନେ ଶୁଣିପାରିବ ତୁମର ପସନ୍ଦ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ଏବେ ମୋତେ ବିଦାୟ ଦିଅ, ମୁଁ ରହୁଛି ତୁମମାନଙ୍କର ରୋଜିତା ଅପା।

ଏଇଠି ଶେଷ ହେଲା ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ରୋଜିତା ଦାସ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

0: Thank you, Tanvi. And now, before we end the bulletin, the headlines once again. Prime Minister Narendra Modi to share his thoughts in Mann Ki Baat program on Akashwani at 11 a.m. today. Defence Minister Rajnath Singh says Indian Navy forced Pakistan Navy to remain confined to its ports during Operation Sindoor. Myanmar's President U Min Aung Hlaing arrives in New Delhi on a five-day visit to India, offers prayers at Mahabodhi Temple in Gaya. Centre notifies levies on exports of petrol, diesel and aviation turbine fuel for fortnight beginning tomorrow. IMD forecasts heavy rainfall over Kerala, Mahi, Tamil Nadu, Puducherry and Karaikal till Wednesday. And in cricket, Gujarat Titans to take on defending champions Royal Challengers Bengaluru in IPL 2026 final in Ahmedabad this evening. And with that, we end the morning news. Have a nice day.
1: ଶୁଣିଲେ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ
2: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
4: କଣ କହୁନୁ,
3: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
4: ଆଉ ଇଲେକ୍ଟ୍ରି ବିଲ୍,
3: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
5: କଣ ଭାଇ ଏତେ ଦିନ ପରେ?
6: ହଁ ଭାଇ, ଆରେ ଶୁଣ, ଦାଢ଼ି କାଟିବାକୁ କେତେ ଲାଗିବ?
5: ଆରେ ସେଇ ଆମର 60 ଟଙ୍କା।
6: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାସ୍ ଅଛି।
5: ତ ଦେଖ, 2ଟା ଉପାୟ ଅଛି। ପ୍ରଥମ, ଅଧା ଦାଢ଼ି କାଟିପାରିବ।
6: ଆଉ ଅନ୍ୟଟା?
5: ଆରେ ଡିଜିଟାଲ ପେମେଣ୍ଟ କର UPI ଦ୍ୱାରା।
6: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
5: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
6: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
7: ସହଜ ଅଟେ ପ୍ରତିଦିନ ନେଣ ଦେଣ।

ଶୁଣୁଛନ୍ତି ଏହି ଗୀତଟିକୁ ସଲାମେ ଇଶ୍କ କଥାଚିତ୍ରରୁ ସମୀରଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀମାନେ ରହିଛନ୍ତି ସୋନୁ ନିଗମ କୁନାଲ ଗଞ୍ଜାୱାଲା ଶ୍ରେୟା ଘୋଷାଲ ସାଧନା ସରଗମ ଏବଂ ଶଙ୍କର ମହାଦେବନ।

ଶୁଣୁଛନ୍ତି ଏଇ ଗୀତଟିକୁ ଯୁଗଳ କଣ୍ଠରେ ଗାଇ ଶୁଣାଇଛନ୍ତି ଶାନ୍ ଏବଂ ଅଲକା ୟାଗ୍ନି ଜାଭେଦ ଅଖ୍ତରଙ୍କ ଗୀତ ରଚନାରୁ। କଥାଚିତ୍ର ହେଉଛି କଲ୍ ହୋ ନା ହୋ।

0: ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ।
1: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷିମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ

ଏବଂ କୃଷି ମତ୍ସ୍ୟ ପଶୁପାଳନ ଉଦ୍ୟାନ ବିଭାଗ ସହିତ ବହୁସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷିମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।

0: ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଓହୋ, ନୌରିଆର ଲଭ୍ ଷ୍ଟୋରିର ମ୍ୟାଚ୍ ହେଲା ଆରମ୍ଭ। ଉଭୟ ଖାଇଲେ ଇଟାଲିଆନ କୁଇଜିନ୍, ୱେଟର ଫୋପାଡ଼ିଲା ସ୍ପିନ୍, 4000 ବିଲ୍ ଆସିଲା। ରୋହନର ହୃଦୟ ଜୋରରେ ଧକ୍ ଧକ୍ ହେଲା, ଯାଇଥିଲା ଭୁଲି ସେ ନେବାକୁ ନିଜର ୱାଲେଟ। ରିୟା ହେଇଗଲା କୁଲ ଆଉ କଲା ଡିଜିଟାଲ ପେମେଣ୍ଟ। ଆପଣ ବି QR କୋଡ୍ ସ୍କାନ୍ କରିକି UPI କରନ୍ତୁ ପେମେଣ୍ଟ। ଡିଜିଟାଲ ପେମେଣ୍ଟ ଦ୍ୱାରା ଜିତନ୍ତୁ ଲାଇଫର ପ୍ରତି ଟୁର୍ଣ୍ଣାମେଣ୍ଟ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଦିନ ଦେଣ।

ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଅଭିଜିତଙ୍କ କଣ୍ଠରେ ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ। କଥାଚିତ୍ର ହେଉଛି ଆମ ଭିତରେ କିଛି ଅଛି।

0: ଶୁଣନ୍ତୁ ଏକ ପ୍ରେସ୍ ବିଜ୍ଞପ୍ତି। ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ଜୁନ୍ 1, 2026ରୁ ଜୁନ୍ 12, 2026 ପର୍ଯ୍ୟନ୍ତ ହେବ। ନିଯୁକ୍ତି ବର୍ଷ 2026-27 ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 1 ଜୁନ୍ 2026ରୁ 12 ଜୁନ୍ 2026 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କୋଲକାତାର ନିଯୁକ୍ତି ଜୋନ୍ରେ ସିକ୍କିମ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରାଜ୍ୟର 17ଟି ସହରର 26ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ରାଜ୍ୟ ପାଇଁ ଏହି ପରୀକ୍ଷା 7ଟି ସହରରେ ଅନୁଷ୍ଠିତ ହେବ। ସେଗୁଡ଼ିକ ହେଲା କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ଗଞ୍ଜାମର ବ୍ରହ୍ମପୁର। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ପଞ୍ଜୀକରଣ ସମୟ 10 ଏପ୍ରିଲ୍ 2026ରେ ବନ୍ଦ ହୋଇଗଲା। ପ୍ରାର୍ଥୀମାନେ 15 ମେ 2026ଠାରୁ www.joinindianarmy.nic.in ରୁ ସେମାନଙ୍କର ପ୍ରବେଶପତ୍ର ଦେଖିପାରିବେ ଏବଂ ଡାଉନଲୋଡ଼ କରିପାରିବେ। ସଫଳତାର ସହ ପଞ୍ଜୀକୃତ ପ୍ରାର୍ଥୀ ଯେଉଁମାନେ ସେମାନଙ୍କର ପ୍ରବେଶପତ୍ର ପାଇନାହାନ୍ତି ସେମାନେ ସେମାନଙ୍କର ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ଏଆର୍ଓ ସହିତ ଯୋଗାଯୋଗ କରିପାରିବେ। କମ୍ପ୍ୟୁଟର ଆଧାରିତ ଅନ୍ଲାଇନ୍ ପରୀକ୍ଷାକୁ ବୁଝିବା ଏବଂ ଅଭ୍ୟାସ କରିବା ପାଇଁ ପ୍ରାର୍ଥୀମାନଙ୍କୁ www.joinindianarmy.nic.in ୱେବସାଇଟ୍ ପରିଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ ପରେ ମନୋନୀତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଳାଫଳ ଏବଂ ନିଯୁକ୍ତି ରାଲିର କାର୍ଯ୍ୟସୂଚୀ ବିଷୟରେ ସୂଚିତ କରାଯିବ। ପ୍ରାର୍ଥୀମାନଙ୍କୁ କୌଣସି ମଧ୍ୟସ୍ଥିଙ୍କ ଶିକାର ନ ହେବାକୁ ପରାମର୍ଶ ଦିଆଯାଇଛି। କୌଣସି ପ୍ରଶ୍ନ ଥିବା ପ୍ରାର୍ଥୀମାନେ ସେମାନଙ୍କର ନିକଟତମ ପ୍ରାସଙ୍ଗିକ ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ଉଚିତ। ବିଜ୍ଞପ୍ତିଟି ଏଇଠି ଶେଷ ହେଲା।
1: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

ଆନନ୍ଦ ବକ୍ସିଙ୍କ ଗୀତ ରଚନାରୁ ଶୁଣୁଥିଲେ ଏହି ଗୀତଟିକୁ। ଗାଇ ଶୁଣାଇଲେ ଉଦିତ ନାରାୟଣ, ବିନୋଦ ରାଠୋଡ ଏବଂ କବିତା କୃଷ୍ଣମୂର୍ତ୍ତି ଦିୱାନା ମସ୍ତାନା କଥାଚିତ୍ରରୁ। ଶୁଣିବା ପରବର୍ତ୍ତୀ ଗୀତଟିକୁ ଶିବା କଥାଚିତ୍ରରୁ ଶ୍ରେୟା ଘୋଷାଲଙ୍କ କଣ୍ଠରେ ସଙ୍ଗୀତରେ ସଜାଇଛନ୍ତି ଇଲାୟା ରାଜା।

ଶୁଣୁଛନ୍ତି ଏଇ ଗୀତଟିକୁ ଥ୍ୟାଙ୍କ ୟୁ କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇ ଶୁଣାଇଛନ୍ତି ନୀରଜ ଶ୍ରୀଧର ଏବଂ ଜାଭେଦ ଅଲି। ଗୀତ ରଚନା କରିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ।

ଏହି ଗୀତଟି ସହିତ ଶେଷ କରୁଛୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ଶୁଣନ୍ତୁ ମନ୍ କି ବାତ୍ କାର୍ଯ୍ୟକ୍ରମର 134ତମ ସଂସ୍କରଣରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଉଦ୍ବୋଧନ। ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ରାତି 8ଟାରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: आकाशवाणी के माध्यम से माननीय प्रधानमंत्री श्री नरेंद्र मोदी अपने मन की बातें साझा कर रहे थे। हम आपको बता दें कि माननीय प्रधानमंत्री के इस प्रसारण के बाद मन की बात के क्षेत्रीय भाषा में अनुवाद का प्रसारण आकाशवाणी और दूरदर्शन के संबद्ध प्रादेशिक केंद्रों से तथा संस्कृत भाषा में अनुवाद का प्रसारण आकाशवाणी दिल्ली के इंद्रप्रस्थ चैनल मीडियम वेव 366.3 मीटर अर्थात 819 किलोहर्ट्ज और एफएम गोल्ड 100.1 मेगाहर्ट्ज पर अभी किया जाएगा। मन की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज पर किया जाएगा। यह कार्यक्रम आकाशवाणी के दिल्ली केंद्र से प्रसारित किया गया।
1: सुनुले मन की बात शीर्षक भारतर मान्यवर प्रधानमंत्री श्री नरेंद्र मोदी देशवासी उद्देश्य उद्बोधन रिले कर प्रचार करूलु आकाशवाणी दिल्ली शुणु मन की बात शीर्षक भारतर मान्यवर प्रधानमंत्री श्री नरेंद्र मोदी देशवासी उद्देश्य उद्बोधन ओडिया भाषातर
2: मोर प्रिय देशवासीगण नमस्कार मन की बात रे पुणि थरे आपणमानक सह जोड़ी होई मते बहुत खुशी लागुछि देशर भिन्न भिन्न अंचल रे आम देशर लोके देश हित समाजर हित पाई एभली चमत्कार करुछन्ति जे सेमानक विषय रे सुनिले आमको नूतन प्रेरणा मिलुछि। आजर कार्यक्रमर आरंभ मु एथलेटिक्स रे देशर एभली गोटिए उपलब्धिरु करुछि। किछि दिन पूर्वे झारखण्डर रांची रे ন্যাশনাল সিনিয়র আথলেটিক্স ফেডারেশন কম্পিটিশন অনুষ্ঠিত হয়েছিল। এতে সমগ্র দেশর আসিবা প্রায় 800 খেলাড়ি অংশগ্রহণ করেছিল। এতে চারোটি ভিন্ন ইভেন্টে চারোটি জাতীয় রেকর্ড ভঙ্গ হল। গুরুবিন্দর সিং, বিশাল টিকে, তেজসিন শঙ্কর, বেব মীনা এবং কুলদীপ কুমার এই বন্ধু মানে বিভিন্ন শ্রেণীর নূতন রেকর্ড সৃষ্টি কলে। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 meter ରେସ୍, 100 meter ଦୌଡ଼ ପ୍ରତିଯୋଗିତା। ମାତ୍ର ଦୁଇ ଦିନ ମଧ୍ୟରେ ପୁରୁଷ 100 meter ଦୌଡ଼ ପ୍ରତିଯୋଗିତାରେ 3 ଜାତୀୟ ରେକର୍ଡ଼ ଭଙ୍ଗ ହେଲା। ଯେଉଁ ଦୁଇ କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି ଦୁଇ ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
3: ନମସ୍କାର ସାର୍।
4: ନମସ୍କାର ସାର୍।
2: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
3: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 meter ଓ 400 meter ନ୍ୟାସନାଲ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡ଼ାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡ଼ାଲ ପାଇଥିଲି। ଆଉ ସ୍କୁଲ ଛାଡ଼ିବା ପରେ 2021 ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି। ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମା କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ ଲେଭେଲ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲକୁ ସିଲେକ୍ସନ୍ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
2: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
4: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପିଣ୍ଟର। ଏଥର ମୁଁ 100 meterରେ 10.09 ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1 ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ

0: ପର୍ବାଣୀ ଯେମିତିକି ଦୀପାବଳି ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫାସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡ଼ାଲ ଗୁଡ଼ିକୁ ମୁଁ ସଫା କରୁଥିଲି ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡ଼ାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି। ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ ମେଡ଼ାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ। ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତିକିଆ କାହାଣୀ ରହିଛି, ଥରେ ମୁଁ ଟିଭି ଦେଖୁଥିଲି, ମାଆ ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି ସେତେବେଳେ ମୋତେ ଖୁସି ଲାଗେ।
1: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
0: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟା ଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ, ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ ଶରୀର 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ଼ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବୀନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିତିଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ଗୁରିନ୍ଦର, ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ। ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021 ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି, କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ। କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି।

0: ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ଼ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ଼ ଭାଙ୍ଗିବି। କଥା କ'ଣ? ପ୍ରଥମେ ଅନିମେଶ କୁହନ୍ତୁ।
0: ସାର୍, ପ୍ରଥମ 10.18 ରେକର୍ଡ଼ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ଼ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା, ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ଼ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ। ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି। ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
2: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ, ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ଼ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ଼ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ, ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ଼ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ, ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍, ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ। ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ, ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ। ସେତେବେଳେ ଭାବୁ, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତାଠାରୁ ଫାଷ୍ଟ ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି, ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ, ଆପଣ ଦୁହେଁ ଦେଶର ନାଁ ଉଜ୍ଜ୍ୱଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
2: ଧନ୍ୟବାଦ ସାର୍,
0: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାରୁ ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି, ତାକୁ ଆଦୌ ଫୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ, ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ, ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ, ଏବଂ ଏହାଛଡ଼ା ଗରମର ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜୁରାଟରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା

ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ। ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ୍, ଆଲଫାନ୍ସୋ, ଗୁଜରାତର କେସର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତର ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି। ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁ, କ'ଣ ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ଼ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଉଲ୍ଲାସ ରିଲ୍ଜୀ ଏପରି ଏକ ସୁଇମିଂ କ୍ଲବ୍ ଚଳାଉଛନ୍ତି ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000 ଉର୍ଦ୍ଧ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସରିଲ୍ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି। ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21 ବଡ଼ ଓ 3 ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜା ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3 ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ 6ଠ-7ମ ଶତାବ୍ଦୀର। 1415

ଶହ ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ ଶହ ଶହ ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣୀ, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଘଣ୍ଟାର ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରୟଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଟ୍ ନେଟୱାର୍କ, ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ। କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ

ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା।

0: ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନ।
2: ଶୁଣୁଥିଲେ ମନ୍ କି ବାତ୍ କାର୍ଯ୍ୟକ୍ରମରେ 134ତମ ସଂସ୍କରଣରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ଉଦ୍ବୋଧନ। ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଆପଣମାନେ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆପଣମାନେ ଶୁଣିପାରିବେ ଆଜି ରାତି 8ଟାରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜାରି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ ଉପରେ ଦେଲେ ଗୁରୁତ୍ୱ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ରେକର୍ଡ ସଂଖ୍ୟକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ। ଭାରତର 27ତମ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ। ଆମେରିକା ଇରାନ ସହ ପରମାଣୁ ଚୁକ୍ତିର ନିକଟତର ହେଉଛି, ସୂଚନା ଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବଂ ଆଇପିଏଲ୍ କ୍ରିକେଟର ଟାଇଟଲ ହାସଲ ପାଇଁ ଆଜି ଗୁଜରାଟ ଟାଇଟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଏବଂ ଗୁଳୁଗୁଳି ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି କହିଛନ୍ତି।
1: इसके ज्यादातर हिस्सों में बहुत गर्मी पड़ रही है, तेज धूप गर्म हवाएं, ऐसे मौसम में अपना ध्यान रखना बहुत जरूरी है। पानी पीते रहिए, धूप में अगर निकलना ही पड़े तो थोड़ा संभल कर निकले। इस दिशा में सरकार की भिन्न भिन्न डिपार्टमेंट्स ने जो गाइडलाइंस जारी की है वो भी भूलिएगा नहीं।
0: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ

0: ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳର ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତାମ୍ବପାତ୍ରଗୁଡ଼ିକୁ ଭାରତକୁ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ ହୋଇଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜତୀ ବଳର ସମ୍ପର୍କରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଷଷ୍ଠ ସପ୍ତମ ଶତାବ୍ଦୀରେ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ସହ ସଂଶ୍ଲିଷ୍ଟ ତିନୋଟି ବିରଳ ତମ୍ବା ସାମଗ୍ରୀ ହସ୍ତଗତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଅନିମେଶ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି।
1: ବଡ଼ା ଇଣ୍ଟରେଷ୍ଟିଂ ବିଷୟ ରହା ହେ ଆପକା ମୈଁ ଚାହତା ହୁଁ କି ମନ୍ କି ବାତ କେ ଶ୍ରୋତାଓଁ କୋ ପତା ଚଲେ।
2: नमस्ते सर, मेरा नाम अनिमेश कुजूर है। 200 मीटर और 4x100 मीटर का नेशनल रिकॉर्ड होल्डर हूँ। मैं छत्तीसगढ़ से बिलोंग करता हूँ सर, एंड अभी मैं उड़ीसा से खेलता हूँ। मैं लास्ट ईयर एशियन मेडल और वर्ल्ड यूनिवर्सिटी गेम्स मेडल लेके आया।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୂହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସଂଶ୍ଲିଷ୍ଟ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶର ଏକ କେନାଲରେ ଫସି ରହିଥିବା ଡଲଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷାଲାଭ କରି ନିଜେ କିଛି ଭଲ କାର୍ଯ୍ୟରେ ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ନିଃଶୁଳ୍କ ବିଜୁଳି ଯୋଜନା ଅଧୀନରେ ଗତ ଶୁକ୍ରବାର ଦିନ 15,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏ କ୍ଷେତ୍ରରେ ଦେଶରେ ନୂତନ ରେକର୍ଡ ସ୍ଥାପନ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ମହାରାଷ୍ଟ୍ରରେ ଗୋଟିଏ ଦିନରେ ରେକର୍ଡ 4,700 ସୌର ପ୍ରକଳ୍ପ ସ୍ଥାପନ ପାଇଁ ପଞ୍ଜୀକରଣ ହୋଇଛି। ମହାରାଷ୍ଟ୍ର ପରେ ଗୁଜରାଟ ଏ କ୍ଷେତ୍ରରେ ଦ୍ୱିତୀୟ ରାଜ୍ୟ ହୋଇଛି। ଗୁଜରାଟରେ ଇତିମଧ୍ୟରେ 6,00,000 ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ସ୍ୱଚ୍ଛ ଶକ୍ତିର ବ୍ୟାପକତାକୁ ଏହା ପ୍ରତିଫଳନ କରୁଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଭାରତର 37ତମ ନୌସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡମିରାଲ ଦିନେଶ କେ ତ୍ରିପାଠୀଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଆଡମିରାଲ ସ୍ୱାମୀନାଥନ କହିଛନ୍ତି, ଦେଶର ସ୍ୱାର୍ଥ ସୁରକ୍ଷା ଦିଗରେ ଭାରତୀୟ ନୌସେନା ସର୍ବଦା ସଜାଗ ରହିଛି। ନୌସେନା ଦକ୍ଷତା ବୃଦ୍ଧି ଏବଂ ଆଧୁନିକକରଣ ଦିଗରେ ଗତିଶୀଳ ହେଉଛି ବୋଲି ଆଡମିରାଲ ସ୍ୱାମୀନାଥନ କହିଛନ୍ତି। ବିଦାୟୀ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, ଭାରତୀୟ ନୌସେନାର ନେତୃତ୍ୱ ନେବା ତାଙ୍କ ପାଇଁ ସମ୍ମାନର ବିଷୟ ଥିଲା। ଆମେରିକା ଇରାନ ସହିତ ଏକ ପରମାଣୁ ଚୁକ୍ତିର ନିକଟତର ହେଉଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଯଦି ଆଲୋଚନା ବିଫଳ ହୁଏ ତେବେ ସାମରିକ କାର୍ଯ୍ୟାନୁଷ୍ଠାନ ଏକମାତ୍ର ବିକଳ୍ପ ଭାବେ ଗ୍ରହଣ କରିବାକୁ ପଡ଼ିବ। ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପରମାଣୁ ଅସ୍ତ୍ରଠାରୁ ଇରାନକୁ ଦୂରେଇ ରଖିବା ପାଇଁ ଆମେରିକା ପ୍ରଶାସନ ପ୍ରାଥମିକତା ପ୍ରଦାନ କରୁଛି। ପରମାଣୁ ଅସ୍ତ୍ର ବିକାଶ ଏବଂ ହାସଲଠାରୁ ଦୂରେଇ ରହିବା ପାଇଁ ଇରାନ ସହମତ ହୋଇଥିବା ଶ୍ରୀ ଟ୍ରମ୍ପ ଦାବି କରିଛନ୍ତି। ଯଦି ଦୁଇ ଦେଶ ମଧ୍ୟରେ ଆଲୋଚନା ଏକ କଠିନ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି, ତଥାପି ଏକ ସକାରାତ୍ମକ ଢଙ୍ଗରେ ଆଗଉଥିବା ଶ୍ରୀ ଟ୍ରମ୍ପ କହିଛନ୍ତି। ଆମେରିକା ଏକ ଶାନ୍ତିପୂର୍ଣ୍ଣ ଚୁକ୍ତିରେ ପହଞ୍ଚିବାକୁ ଇଚ୍ଛା ପ୍ରକାଶ କରୁଛି, ତେବେ ଦାବି ପୂରଣ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ଟ୍ରମ୍ପ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ମୁଖ୍ୟ ସମ୍ବାଦ, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ, କହିଲେ ପ୍ରଧାନମନ୍ତ୍ରୀ। 134ତମ ମନ୍ କି ବାତ୍ ସଂସ୍କରଣରେ ଓଡ଼ିଶାର ବେଲପଣା ଓ ଖେଳାଳି ଅନିମେଶ କୁଜୁରଙ୍କୁ କଲେ ପ୍ରଶଂସା। ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସ୍ନାନଯାତ୍ରା ନୀତିକାନ୍ତି ନେଇ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ। ତମାଖୁ ସେବନ ଏବଂ ଏହାର ସ୍ୱାସ୍ଥ୍ୟ ଅପକାରିତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏବଂ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 4-5 ଡିଗ୍ରୀ ହ୍ରାସ ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଚଳିତ ଗ୍ରୀଷ୍ମ ଋତୁରେ ଦେଖାଦେଇଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜାରି କରିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ।
1: ତ କାଫି ଜଗା ଆପକୁ ମିଳେଗା ଆମ ପନ୍ନା କଚ୍ଚେ ଆମ କା ସ୍ୱାଦ ଔର ଗର୍ମୀ ସେ ରାହତ ବି। ପଞ୍ଜାବ ହରିୟାଣା ଯାଇଏଗା ତ ଲସି ମିଲ ଯାଏଗି, ବଡ଼େ ଗିଲାସ ୱାଲି ଲସି। ରାଜସ୍ଥାନ ଔର ଗୁଜରାତ ମେ ଛାଛ, ଜେସେ ହର ଖାନେ କି ସାଥୀ ବନ ଜାତି ହେ। ଔର ବିହାର ଝାଡ଼ଖଣ୍ଡ ପୂର୍ବୀ ଉତ୍ତର ପ୍ରଦେଶ ମେ ସତୁ କା ସରବତ, ଉସକି ତ ବାତ ହି କ୍ୟା ହେ, ପେଟ ବି ଭରେ ତାକତ ବି ଦେ। କୋଙ୍କଣ ଔର ଗୋଆ ମେ କୋକମ ସରବତ, ସୋଲ କଢ଼ି, ଦକ୍ଷିଣ ଭାରତ ମେ ପାନକମ ନିରମୋର ସମ୍ବାରମ, ଔର ଓଡ଼ିଶା ମେ ବେଲପନା। ବୋ ସିର୍ଫ ପେୟ ନହିଁ, ଭାରତ କେ ଅଲଗ ଅଲଗ କ୍ଷେତ୍ର କି ପରମ୍ପରା କା ହିସ୍ସା।
0: ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ନିକଟରେ ନେଦରଲ୍ୟାଣ୍ଡସ୍ ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଚୋଳ ଯୁଗର ପ୍ରାଚୀନ ତମ୍ବାପାତ୍ରଗୁଡ଼ିକୁ ଭାରତ ଫେରାଇ ଅଣାଯାଇଛି। ଏହି ତମ୍ବା ସାମଗ୍ରୀଗୁଡ଼ିକ ଚୋଳ ରାଜବଂଶର ସଫଳତାକୁ ବର୍ଣ୍ଣନା କରିବା ସହ ସେତେବେଳେ ନୌବାଣିଜ୍ୟ କେତେ ସଶକ୍ତ ଥିଲା ତାହା ପ୍ରତିପାଦନ କରିଛି। ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହିତ ଚୋଳ ରାଜୁତି ବେଳର ସମ୍ପର୍କ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଜ୍ଞାନ ଭାରତମ୍ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି।

0: ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ।
1: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ଲାଗି ରହିବ ଏବଂ ତାପମାତ୍ରା 3-4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଆମ୍ବ ଚାଷୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ କହିଲେ ପ୍ରଧାନମନ୍ତ୍ରୀ।

ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଚଳିତ ଅଧିବେଶନର କାର୍ଯ୍ୟସୂଚୀ, ପରେ ପରେ ଶୁଣିବେ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଆଜି ସନ୍ଧ୍ୟା 6:10 ପ୍ରଚାର କରିବୁ ଭକ୍ତି ଗୀତ। ସନ୍ଧ୍ୟା 6:15 ଶୁଣିପାରିବେ 17ତମ ଲୋକମେଳା ଓ କୃଷିମେଳା ପ୍ରସ୍ତୁତ ସମ୍ପର୍କରେ ସାକ୍ଷାତକାରର କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 7:00 ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 7:30 ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମରେ ଆଜି ରହିଛି ଗାଁରୁ କିଷାନବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିପାରିବେ ପୁରୀ ସତ୍ୟବାଦୀ ବ୍ଲକ ସ୍ଥିତ ପଦ୍ମପୁର ଗାଁରୁ କିଷାନବାଣୀ। ରାତି 8:00 ପ୍ରଚାର କରିବୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାର ଓଡ଼ିଆ ଭାଷାନ୍ତର। ରାତି 10:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ରାତି 10:30 ପ୍ରଚାର କରିବୁ ଶ୍ରୀଜଗନ୍ନାଥଙ୍କ ଭଜନ। ଶ୍ରୋତାବନ୍ଧୁ ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। ଆସନ୍ତାକାଲି 6:05 ଶୁଣିପାରିବେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ଅନୁଚିନ୍ତା କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରିବୁ 6:35। ଆସନ୍ତାକାଲି 6:40 ଶୁଣିପାରିବେ ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ଶ୍ରୀରାମଚରିତ ମାନସର 93ତମ ଅଧ୍ୟାୟ। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରିବୁ 7:10। 7:25 ଶୁଣିପାରିବେ ଶ୍ରୀକ୍ଷେତ୍ର ଧାମର ମହିମା ଉପରେ ପର୍ଯ୍ୟବେସିତ କାର୍ଯ୍ୟକ୍ରମ କ୍ଷେତ୍ର ମହିମା। ପୁରାତନ ଗୀତର କାର୍ଯ୍ୟକ୍ରମ ଅତିଶୀ କୁସୁମ ପ୍ରଚାର କରିବୁ 7:40 ଆକାଶବାଣୀ କଟକ କେନ୍ଦ୍ରରୁ। 7:55 ଶୁଣିପାରିବେ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। 7:30 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। SMS ମାଧ୍ୟମରେ ଅନୁରୋଧ ଗୀତର କାର୍ଯ୍ୟକ୍ରମ ହିଲ୍ଲୋଡ଼ ପ୍ରଚାର କରିବୁ 9:30। ଦିନ 10:00 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ସୁରଭି କର୍ମରେ କିଛି ଓଡ଼ିଆ ଓ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଶୁଣିଲେ ଆଜିର ଆସନ୍ତାକାଲି ପ୍ରାତଃ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି।

ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ପାଣିପାଗର ସୂଚନା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାର ବହୁ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହୋଇଯାଇଛି। ଦିନର ସର୍ବୋଚ୍ଚ ତାପମାତ୍ରାରେ 4-6 ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ହ୍ରାସ ଲକ୍ଷ୍ୟ କରାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ଆଗାମୀ 5 ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ନାହିଁ। ଚାଷୀ ଭାଇମାନଙ୍କ ପାଇଁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଗାମୀ 4-5 ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରାରେ 2-3 ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ସହିତ ପରବର୍ତ୍ତୀ ସମୟରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଉନାହିଁ। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ସନ୍ଧ୍ୟାରେ 40-50 କିଲୋମିଟର ବେଗରେ ପବନ ବହିବାର ସହିତ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ 2 ଦିନରେ ପାଗରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଉନାହିଁ। ପାଣିପାଗର ସୂଚନାଟି ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଶୁଣୁଥିଲେ ଅନ୍ତରା ଚକ୍ରବର୍ତ୍ତୀଙ୍କ କଣ୍ଠରେ ଏହି ଭକ୍ତି ଅର୍ଘ୍ୟଟି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଗୀତ ରଚନାରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ 24ତମ ଲୋକମେଳା ଓ 17ତମ କୃଷି ମେଳା ପ୍ରସ୍ତୁତି ସମ୍ପର୍କରେ ସାକ୍ଷାତକାରର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
2: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଶ୍ରୀକ୍ଷେତ୍ରର ସୋନ୍ନାଭ ବେଳାଭୂମିରେ ଚଳିତ 2026 ବର୍ଷରେ ଜୁନ୍ 1 ତାରିଖରୁ ଜୁନ୍ 5 ତାରିଖ ପର୍ଯ୍ୟନ୍ତ 5 ଦିନ ବ୍ୟାପୀ 24ତମ ଲୋକମେଳା ଏବଂ 17ତମ କୃଷି ମେଳାର ଆୟୋଜନ କରିବା ପାଇଁ ଯାଉଛନ୍ତି। ତେବେ ଚଳିତ ବର୍ଷର କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆସନ୍ତୁ ଜାଣିବା। ଆମ ସହିତ ଅଛନ୍ତି ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି। ଆଜ୍ଞା ନମସ୍କାର।
3: ଜୟ ଜଗନ୍ନାଥ। ନମସ୍କାର, ମୁଁ ରାଜେଶ କୁମାର ମହାନ୍ତି, ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଅନୁଷ୍ଠାନର ସାଧାରଣ ସମ୍ପାଦକ।
2: ଆପଣଙ୍କୁ ଆଲୋଚନାକୁ ସ୍ୱାଗତ। ତେବେ ପ୍ରତିବର୍ଷ ଆପଣ ଗୋଟାଏ କୃଷି ମେଳା ଏବଂ ଲୋକମେଳା ଆୟୋଜନ କରୁଛନ୍ତି। ଚଳିତ 2026 ବର୍ଷରେ ଏଇ ଯେଉଁ ଲୋକମେଳା ଏବଂ କୃଷି ମେଳାର କାର୍ଯ୍ୟକ୍ରମର କ'ଣ ବିଶଦ ଭାବରେ ରହିଛି ସେ ବିଷୟରେ ଟିକେ ବର୍ଣ୍ଣନା କରି କୁହନ୍ତୁ।
3: ଦେଖନ୍ତୁ, ପୁରୀ ସହରରେ ଦୀର୍ଘ 23 ବର୍ଷ ଧରି ଏଇ ଲୋକମେଳା ହୋଇଆସୁଛି। ଏଇଟା 24ତମ ଲୋକମେଳା ଏବଂ ଆପଣ ଅନୁଭବ କରିଥିବେ ଯେ ବିଗତ 16 ବର୍ଷ ଧରି ସେତେବେଳେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ତାର ନିଜସ୍ୱ ଉଦ୍ୟମରେ ଏ କୃଷି ମେଳା ଆରମ୍ଭ କରିଥିଲା ଏବଂ ଏହା ଆଜି 17ତମ ଅଧ୍ୟାୟରେ ପହଞ୍ଚିଛି। ଏବଂ ଚଳିତ ବର୍ଷ ଏ କାର୍ଯ୍ୟକ୍ରମ ଜୁନ୍ 1 ତାରିଖ ଠାରୁ ଜୁନ୍ 5 ତାରିଖ ପର୍ଯ୍ୟନ୍ତ ସୋନ୍ନାମ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଜାତୀୟ ଲୋକମେଳା କାର୍ଯ୍ୟକ୍ରମରେ ସାରା ଭାରତବର୍ଷରୁ 25 ରାଜ୍ୟରୁ ହାରାହାରି 700 କଳାକାର ଏକାଠି ହେବେ ଏବଂ 5 ଦିନ ଧରି ଆପଣ ଗୋଟିଏ ମଞ୍ଚରେ ଭାରତବର୍ଷର ବିଭିନ୍ନ ଲୋକକଳା ବା ଲୋକଗୀତ ଆପଣ ଦେଖିବାକୁ ପାଇବେ।
2: ତେବେ ଆପଣ କହିଲେ ଯେ 25 ରାଜ୍ୟରୁ ଆମର ଲୋକ ନୃତ୍ୟ ଦଳ ଆସୁଛନ୍ତି, ବିଶେଷ ଭାବରେ କୋଉ କୋଉ ରାଜ୍ୟର ଲୋକ ନୃତ୍ୟ ଦଳ ଗୁଡିକ ଆସୁଛନ୍ତି କୁହନ୍ତୁ।
3: ଜାମ୍ମୁ କାଶ୍ମୀର ସରକାର 2 ଦଳ ପଠାଉଛି, ଗୋଟିଏ ଜାମ୍ମୁରୁ ଆସୁଛନ୍ତି, ଗୋଟିଏ କାଶ୍ମୀରରୁ ଆସୁଛନ୍ତି। ଠିକ୍ ସେହିପରି ଗୁଜରାଟ ସରକାର ମଧ୍ୟ 2 ଦଳ ପଠାଉଛନ୍ତି, ମଣିପୁର ସରକାର ମଣିପୁର ପଠାଉ ଦଳ ଆସୁଛନ୍ତି, ରାଜସ୍ଥାନ ଆପଣଙ୍କର ନାଗାଲାଣ୍ଡ ଲାକ୍ଷାଦ୍ୱୀପରୁ ମଧ୍ୟ କଳାକାରମାନେ ଆସୁଛନ୍ତି, ବିଶେଷ କରି ସାଉଥ ପଟରୁ କର୍ଣ୍ଣାଟକରୁ କର୍ଣ୍ଣାଟକ ସରକାର ମଧ୍ୟ ସାଂସ୍କୃତିକ ଦଳ ପଠାଉଛନ୍ତି, ତାମିଲନାଡ଼ୁ ସରକାର ବି ସାଂସ୍କୃତିକ ଦଳ ପଠାଉଛନ୍ତି, ଆନ୍ଧ୍ର ସରକାର ଦଳ ପଠାଉଛନ୍ତି, ତେଲେଙ୍ଗାନା ସରକାର ପଠାଉଛନ୍ତି, କେରଳ ସରକାର ମଧ୍ୟ କେରଳ ଲୋକ ନୃତ୍ୟ ଦଳ ମଧ୍ୟ ପଠାଉଛନ୍ତି। ତେଣୁକରି ସାଉଥ ସାଇଡ଼ରୁ ସମସ୍ତ ରାଜ୍ୟ ଏ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଠିକ୍ ସେହିପରି ପର୍ବତାଞ୍ଚଳର ଯେଉଁ କାର୍ଯ୍ୟକ୍ରମ ରହିଛି, ପର୍ବତାଞ୍ଚଳର ନର୍ଥ ଇଷ୍ଟ ଯେଉଁ ସିଷ୍ଟର ଷ୍ଟେଟ୍ ରହିଛନ୍ତି, ତା ଭିତରୁ ଆପଣଙ୍କର ସିକିମ୍ ଆସୁଛି, ଆସାମ ଆସୁଛି, ମଣିପୁର ଆସୁଛି, ତ୍ରିପୁରା ଆସୁଛି, ମେଘାଳୟ ଆସୁଛି, ଏପରି 5 ରାଜ୍ୟରୁ ନର୍ଥ ଇଷ୍ଟ ଷ୍ଟେଟ୍ରୁ ମଧ୍ୟ ଆସୁଛନ୍ତି, ବିଶେଷ କରି ମହାରାଷ୍ଟ୍ର ଏବଂ ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଠିକ୍ ଏହିପରି 25 ରାଜ୍ୟରୁ କଳାକାରମାନେ ଏଠାରେ ଆସି ପହଞ୍ଚୁଛନ୍ତି।
2: ଆପଣ ତ କହିଲେ ସାରା ଭାରତବର୍ଷର ବିଭିନ୍ନ ରାଜ୍ୟର କଳାକାରମାନେ ଆସୁଛନ୍ତି, ତେବେ ଆମର ସ୍ଥାନୀୟ ମାନେ ଓଡ଼ିଶାର କିଛି ଯେଉଁ ଲୋକକଳା ରହିଛି କାର୍ଯ୍ୟକ୍ରମରେ ମଧ୍ୟ ସ୍ଥାନିତ ସେହି କଳାକାରମାନେ ହେବେ?
3: ନିଶ୍ଚୟ ଭାବରେ ଆମେ ଓଡ଼ିଶାର କଳା ନୈପୁଣ୍ୟ ଦେଖାଇବା

0: ପାଇଁ କାର୍ଯ୍ୟକ୍ରମ କରିଛୁ। ଓଡ଼ିଶା ସରକାରଙ୍କ କଳା ସଂସ୍କୃତି ବିଭାଗ 5ଟି ବିଭିନ୍ନ ବଛା ବଛା ସାଂସ୍କୃତିକ ଲୋକଦଳ ପଠାଇବା ପାଇଁ ସ୍ଥିର କରିଛନ୍ତି ଏବଂ ସମସ୍ତଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି, ସେମାନେ ଆସିକି ପହଞ୍ଚିବେ। ଏବଂ ଓଡ଼ିଶାର ଯେଉଁ ପୁରପଲ୍ଲୀରେ ଯେଉଁ ପ୍ରଚଳିତ ଲୋକଗୀତ ବା ଲୋକନୃତ୍ୟ ଯେଉଁ ହଜିବାକୁ ଯାଉଛି, ସେ ଲୋକଗୀତ ଲୋକନୃତ୍ୟଙ୍କୁ ଆମେ ସାରା ଭାରତବର୍ଷର କଳାକାରମାନଙ୍କ ଆଗରେ ଆମେ ଦେଖିପାରିବା।
1: ଏତେ କଳାକାର ଶ୍ରୀକ୍ଷେତ୍ରକୁ ଆସିବେ, ଏ ଗୋଟେ ବିରାଟ ବଡ଼ କାର୍ଯ୍ୟକ୍ରମ। ଏତେ କଳାକାରମାନଙ୍କର ସବୁ ରହିବା ଖାଇବା ଆଉ ସେମାନଙ୍କୁ କିଛି ବିଶେଷ ଭାବରେ ଯେମିତି ସେ ଗୋଟେ ଭଲ ଅନୁଭୂତି ନେଇ ପୁରୀରୁ ଯିବେ, କ'ଣ ସବୁ ବ୍ୟବସ୍ଥା କରିବାକୁ ଯାଉଛନ୍ତି?
0: ସେମାନଙ୍କ ରହିବା ବ୍ୟବସ୍ଥା ଆମେ ବୃନ୍ଦାବତୀ ନିବାସରେ ସମସ୍ତଙ୍କ ପାଇଁକା ରହିବା ବ୍ୟବସ୍ଥା କରିଛୁ ଏବଂ ଖାଇବା ବ୍ୟବସ୍ଥା ବଗଲା ଧର୍ମଶାଳାରେ ମଧ୍ୟ କରାଯାଇଛି ଏବଂ ସେମାନଙ୍କୁ 2ଟି AC ବସ୍ର ବ୍ୟବସ୍ଥା କରାଯାଇଛି ବୃନ୍ଦାବତୀ ନିବାସରୁ ସମୁଦ୍ରକୂଳ ନବା ଆଣିବା ପାଇଁକା। ଏବଂ ଆପଣ ଜାଣିକି ଖୁସି ହେବେ, ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଲୋକକଳାର ଦେବତା, ତାଙ୍କରି ପାଖରେ ପ୍ରଥମେ ପଦ୍ୟ ପର୍ଯ୍ୟଟନ କରାଯାଇ ତାଙ୍କ ମନ୍ଦିର ପାଖରେ ଏକ ର୍ୟାଲି ଶ୍ରୀମନ୍ଦିର ଠାରୁ ଭକ୍ତ ସାଲବେଗ ପର୍ଯ୍ୟନ୍ତ ସମସ୍ତ କଳାକାରମାନେ ନିଜର ପୋଷାକ ପରିଧାନ କରି ସେମାନେ June 1 ଦିନ ସନ୍ଧ୍ୟା 4ଟା ବେଳେ ବାହାରିବ ର୍ୟାଲି ଏବଂ ତାହା ମେଡିକାଲ ଛକ ଯାଏଁ ଆସିବ। ଏବଂ ଆପଣମାନେ ଦେଖିବେ, ମୁଁ ସମସ୍ତ ପୁରୀବାସୀଙ୍କୁ ଅନୁରୋଧ କରୁଛି ଯେ ଗୋଟିଏ ମଞ୍ଚରେ 25 ରାଜ୍ୟର ଲୋକକଳାକୁ ଏକାଠି ଦେଖିପାରିବେ, ଯେଉଁଟାକି ଅନ୍ୟ କୌଣସି ଜାଗାରେ ଅସମ୍ଭବ। ତେଣୁ ଲୋକମେଳା ହେଉଛି ଏକ ପ୍ରକୃଷ୍ଟ ଅନୁଷ୍ଠାନ, ଯେଉଁ ଅନୁଷ୍ଠାନରେ କି ଆପଣ ଏ କାର୍ଯ୍ୟକ୍ରମ ଦେଖିପାରିବେ ଏବଂ ଲୋକକଳାକୁ ଅନୁଭବ କରିପାରିବେ ଯେ ଆମର ପୁରୁଣା ଲୋକକଳା କ'ଣ ଥିଲା।
1: ଯେହେତୁ June 1 to 5 ପର୍ଯ୍ୟନ୍ତ 5 ଦିନ ବ୍ୟାପୀ ପ୍ରତିଦିନ ସନ୍ଧ୍ୟାରେ କାର୍ଯ୍ୟକ୍ରମ ରହିଛି, ଆମର ଭାରତ ସରକାରଙ୍କର ଏବଂ ଓଡ଼ିଶା ସରକାରଙ୍କର ବିଭିନ୍ନ ଯେଉଁ ସଂସ୍କୃତି ପର୍ଯ୍ୟଟନ ବିଭାଗ ରହିଛି, କେଉଁ ସବୁ ପଦାଧିକାରୀମାନେ ରାଜନୈତିକ ବ୍ୟକ୍ତିବିଶେଷ ବା ବୁଦ୍ଧିଜୀବୀ ଏହିସବୁ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଉଛନ୍ତି?
0: ନିଶ୍ଚୟ ଭାବରେ ଆମେ ଆମର ପୁରୀରୁ କିଛି ସେବାୟତଙ୍କ ସହିତ ଆମେ ନିମନ୍ତ୍ରଣ କରିଥିଲୁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ମାନ୍ୟବର ରାଜ୍ୟପାଳଙ୍କୁ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ, ମନ୍ତ୍ରୀ ପରିଷଦ ବିଭିନ୍ନ ମନ୍ତ୍ରୀ ମହୋଦୟ ଏବଂ ପ୍ରଶାସନିକ ଅଧିକାରୀ ବୃନ୍ଦଙ୍କୁ, ସମସ୍ତଙ୍କୁ ଆମେ ନିମନ୍ତ୍ରଣ କରିଛୁ ଏବଂ ଆମେ ଆଶା କରିବୁ ନିଶ୍ଚୟ ଭାବରେ ଏଇ ଯେଉଁ 24ତମ କାର୍ଯ୍ୟକ୍ରମ ହେଉଛି, ଏ ନିଶ୍ଚୟ ଭାବରେ ଏକ ଭଲ ମେସେଜ୍ ଦେବ ଯେ ଯେଉଁ ହଜିଯାଉଥିବା ଲୋକକଳା ଲୋକଗୀତକୁ ପୁନର୍ଜୀବିତ କରିବା ପାଇଁ ଯେଉଁ ଦୀର୍ଘ 23 କାଳ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଉଦ୍ୟମ ଜାରି ରଖିଛି, ନିଶ୍ଚୟ ଭାବରେ ଆମେ ଭାବୁଛୁ ଏହା ସଫଳ ହେବ।
1: ତା ସହିତ ଆପଣ ମଧ୍ୟ କୃଷି ମେଳାର ଆୟୋଜନ କରୁଛନ୍ତି, ବିଶେଷ ଭାବରେ ଆମର ଦେଶ ହେଉଛି କୃଷି ପ୍ରଧାନ ଦେଶ ଏବଂ ଆମର ଓଡ଼ିଶା ମଧ୍ୟ କୃଷି କ୍ଷେତ୍ରରେ ପ୍ରଗତି ପଥରେ ଆଗେଇ ଚାଲିଛି। ଏଇ ଯେଉଁ କୃଷି ମେଳା ଆୟୋଜନ କରୁଛନ୍ତି, ଚଳିତ ବର୍ଷ କ'ଣ କ'ଣ ସବୁ ଏଇ କୃଷି ମେଳାରେ ପ୍ରଦର୍ଶିତ ହେବ, କେଉଁ ବିଭାଗମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି ଏବଂ କେତେ ସଂଖ୍ୟାରେ ସଫଳ ଚାଷୀ ଆସୁଛନ୍ତି ଏଇ ମେଳାକୁ?
0: ନିଶ୍ଚୟ ଭାବରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ, ମିନିଷ୍ଟ୍ରି ଆର୍ଟ ସାଇନ୍ସଠୁ ଧରିକି ଡିପାର୍ଟମେଣ୍ଟ ବାୟୋଟେକ୍ନୋଲୋଜି ଏବଂ ଫରେଷ୍ଟ ଏନ୍ଭାରମେଣ୍ଟ ମିନିଷ୍ଟ୍ରି, ଭାରତ ସରକାରଙ୍କର IMD ମଧ୍ୟ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛି ଏବଂ ବିଶେଷ କରି ମତ୍ସ୍ୟ ବୋର୍ଡ ଏବଂ ପଶୁ ସମ୍ପଦ ବିଭାଗ, ସମସ୍ତ ବିଭାଗ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟ ICAR-ଠୁ ଆରମ୍ଭ କରି ପଶୁ ସମ୍ପଦ ବିଭାଗ ଏବଂ ମିନିଷ୍ଟ୍ରି ଏଗ୍ରିକଲଚରର ସମସ୍ତ ବିଭାଗ, ଓଡ଼ିଶାର ICAR ଇନଷ୍ଟିଚ୍ୟୁଟ୍ ଗୁଡ଼ିକ ସମସ୍ତେ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ବିଶେଷ କରି କୃଷି ମେଳାରେ ଏଥରକ ନୂଆ ଆପଣ ଦେଖିବେ, ସୁଦୂର ନାଗାଲାଣ୍ଡରୁ ତାଙ୍କର ଉଦ୍ୟାନ ବିଭାଗ ଏବଂ କୃଷି ବିଭାଗ ସେମାନେ ନାଗାଲାଣ୍ଡରୁ କୃଷକମାନଙ୍କୁ ପଠାଉଛନ୍ତି ଯେ ସେମାନେ ପୁରୀରେ କୃଷି ମେଳାରେ ଭାଗ ନେବେ ଏବଂ ସୁଦୂର ମଣିପୁରରୁ କୃଷି ବିଭାଗ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେଉଛି ଏବଂ ବିଶେଷ କରି ଛତିଶଗଡ଼ର ଉଦ୍ୟାନ ବିଭାଗ ଏ କାର୍ଯ୍ୟକ୍ରମରେ ସାମିଲ ହେଉଛି, ସେଠାରୁ ଛତିଶଗଡ଼ର କୃଷକ ଭାଇମାନଙ୍କୁ ମଧ୍ୟ ଧରିକି ଆସୁଛନ୍ତି ଏ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁକା। ଏଇ ଯେଉଁ ଆମର ପାଖାପାଖି ଯେଉଁ କୃଷକ ଭାଇମାନେ ଅଛନ୍ତି ସେମାନଙ୍କୁ ଆଣିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀପାଳ ଦାୟିତ୍ୱ ନେଇଛି, କୃଷକ ଭାଇମାନଙ୍କୁ ଆଣିକି ଏଠି ସମସ୍ତ ମନ୍ତ୍ରାଳୟରୁ ଭାଗ ନେଇଥିବା ଷ୍ଟଲ୍ମାନଙ୍କ ପ୍ରଦର୍ଶନୀରେ ବୁଲିକି ତାଙ୍କ ଜ୍ଞାନ ଆହରଣ କରାଇବେ ଏବଂ ବିଶେଷ କରି ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସମସ୍ତ କୃଷକ ଭାଇମାନଙ୍କୁ ଅନୁରୋଧ କରୁଛି ଯେ କୃଷକ ଭାଇମାନେ ଯେଉଁ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ଯେଉଁ ଉଦ୍ୟମ ଦୀର୍ଘ 16 ଧରି କରିଆସିଛି ଏହା ସତତମରେ ପହଞ୍ଚିଛି। ମୁଁ ଅନୁରୋଧ କରିବି ସମସ୍ତ କୃଷକ ଭାଇମାନଙ୍କୁ ଯେ ସମସ୍ତେ ଗୋଟିଏ ଜାଗାରେ ଭାରତବର୍ଷର ବିଭିନ୍ନ ମନ୍ତ୍ରାଳୟ, ଭାରତବର୍ଷର ବିଭିନ୍ନ କୃଷିଭିତ୍ତିକ ଅନୁଷ୍ଠାନ ସମସ୍ତଙ୍କୁ ଗୋଟିଏ ଜାଗାରେ ଦେଖିବାକୁ ପାଇବେ ଏବଂ ବିଭିନ୍ନ ରାଜ୍ୟରୁ କୃଷି ବିଜ୍ଞାନୀମାନେ ମଧ୍ୟ ଆସୁଛନ୍ତି, ତେଣୁ ନିହାତି ଭାବରେ ଆପଣମାନେ ଆସିକି କୃଷି ପ୍ରଦର୍ଶନୀ ବୁଲି ଦେଖିବେ ବା କୃଷି ମେଳାକୁ ଆସିବେ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହିତ ନିଜର କୃଷିଭିତ୍ତିକ ଜ୍ଞାନ ଆହରଣ କରିବେ। ଏବଂ ଏଠାରେ କହି ରଖିବାକୁ ଚାହେଁ ଯେ ଯୋଡ଼ିଏ କାର୍ଯ୍ୟକ୍ରମ, ଯୋଡ଼ିଏ ଜାତୀୟ କାର୍ଯ୍ୟକ୍ରମ, ଗୋଟିଏ ହେଉଛି ଲୋକମେଳା ଆଉ ଆଉ ଗୋଟିଏ କୃଷି ମେଳା। ଜଗନ୍ନାଥ ହେଉଛନ୍ତି ଲୋକକଳାର ଦେବତା, ଠିକ୍ ସେହିପରି ମହାପ୍ରଭୁ ବଳଭଦ୍ର ହେଉଛନ୍ତି କୃଷକର କୃଷିକ୍ଷେତ୍ର ଦେବତା, ତାଙ୍କୁ ଧ୍ୟାନ କରି କୃଷି ଆରମ୍ଭ

0: କରାଯାଇଥାଏ ଏବଂ ସେ ନିଜେ ହଳ ଲଙ୍ଗଳ ଧରିକି ବସିଛନ୍ତି ମହାପ୍ରଭୁ ବଳଭଦ୍ର। ତେଣୁ ଦୁଇ ମହାପ୍ରଭୁଙ୍କର କାର୍ଯ୍ୟ ଆମେ ପୁରୀ ବେଳାଭୂମିରେ ଅନୁଷ୍ଠିତ କରିବାକୁ ଯାଉଛି।
1: ପୁରୀ ଜିଲ୍ଲା ପ୍ରଶାସନ ସହିତ କ'ଣ ଏ ବିଷୟରେ ଆଲୋଚନା ହେଇଛି, ଏବଂ ପୁରୀରେ ମଧ୍ୟ ଆମର କୃଷି ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ବିଭାଗ ସବୁ କାର୍ଯ୍ୟାଳୟ ରହିଛି, ଓଡ଼ିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ରହିଛି, ଏସବୁ ବିଭାଗ ସହିତ ଏବଂ ପୁରୀ ଜିଲ୍ଲା ପ୍ରଶାସନ ସହିତ କ'ଣ ଆଲୋଚନା ହେଇଛି କାର୍ଯ୍ୟକ୍ରମ ପ୍ରସ୍ତୁତି ବିଷୟରେ?
0: ନିଶ୍ଚୟ ଜିଲ୍ଲା ପ୍ରଶାସନର ଏହି କାର୍ଯ୍ୟକ୍ରମ ପାଇଁ ଅହେତୁକ ସାହାଯ୍ୟ ସହଯୋଗ ରହିଛି, କାରଣ ଏକ ପ୍ରସ୍ତୁତି ବୈଠକ ଆମର ପୁରୀ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଥିଲା। ସେଥିରେ ପୁରୀର ବିଭିନ୍ନ କୃଷି ବିଭାଗର ଅଧିକାରୀ ଏବଂ ମତ୍ସ୍ୟ ବିଭାଗର ଅଧିକାରୀ, ପଶୁ ସମ୍ପଦ ଅଧିକାରୀ, ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ, ସମସ୍ତ ଅଧିକାରୀ ଏଠାରେ ଉପସ୍ଥିତ ଥିଲେ ଏବଂ ବିଶେଷ ଭାବରେ ଆଲୋଚନା ହୋଇଛି। ନିଶ୍ଚୟ ଭାବରେ ଜିଲ୍ଲା ପ୍ରଶାସନ ଏଇ ଯେଉଁ ପିଲାମାନେ ଆସୁଛନ୍ତି ସମସ୍ତେ ଅବଗତ ଅଛନ୍ତି, ଜିଲ୍ଲା ପ୍ରଶାସନ ଅବଗତ ଅଛି ଏବଂ ଜିଲ୍ଲାପାଳ ମଧ୍ୟ ଅବଗତ ଅଛନ୍ତି, ଆରକ୍ଷୀ ଅଧୀକ୍ଷକ ମଧ୍ୟ ଅବଗତ ଅଛନ୍ତି, ସମସ୍ତେ ସାହାଯ୍ୟ ସହଯୋଗ ଅକୁଣ୍ଠ ଚିତ୍ତରେ ଯୋଗାଇ ଦେଉଛନ୍ତି, ଯାହାକି ଏ କାର୍ଯ୍ୟକ୍ରମ ଆଗକୁ ସଫଳ ହେବ।
1: ଦୀର୍ଘ ଦିନରୁ ଆପଣ ଏହି କାର୍ଯ୍ୟକ୍ରମ କରୁଛନ୍ତି ପୁରୀରେ, ଆଉ ନିଶ୍ଚିତ ଭାବରେ ଏହାର ଗୋଟେ ଆକର୍ଷଣ ରହିଛି, ଯେଉଁମାନେ ଅଛନ୍ତି କଳାକାର ଏବଂ ଯେଉଁମାନେ ଅଛନ୍ତି ଚାଷୀ, ଉଭୟଙ୍କ ପାଇଁ ଗୋଟେ ଆକର୍ଷଣର କେନ୍ଦ୍ରବିନ୍ଦୁ। ତେବେ ଚଳିତ ବର୍ଷ ଏଇ ଯେଉଁ ଲୋକ ମେଳା କ୍ଷେତ୍ରରେ ଏବଂ କୃଷି ମେଳା କ୍ଷେତ୍ରରେ କ'ଣ ଭିନ୍ନତା ଆପଣଙ୍କର ରହିଛି ଏବଂ କ'ଣ ନୂଆ କରିବାକୁ ଚେଷ୍ଟା କରିଛନ୍ତି?
0: ନିଶ୍ଚୟ ଭାବରେ କୃଷି ମେଳା କ୍ଷେତ୍ରରେ କେବଳ ଆମ ରାଜ୍ୟରୁ କୃଷକ ଭାଇମାନେ ଆସୁନାହାନ୍ତି, ଆମେ ଗର୍ବ କରିବା କଥା ଅନ୍ୟ ରାଜ୍ୟରୁ, ବିଶେଷ କରିକି ମଣିପୁର, ନାଗାଲାଣ୍ଡ ଏବଂ ଛତିଶଗଡ଼ରୁ କୃଷକ ଭାଇମାନେ ଆସୁଛନ୍ତି। ନିଶ୍ଚୟ ଭାବରେ ଓଡ଼ିଶାରେ କିପରି କୃଷି ପଦ୍ଧତି ହେଉଛି ସେ ବିଷୟରେ ଜ୍ଞାନ ଆହରଣ କରିବେ, ଏଇଟା ଏ ବର୍ଷର ସବୁଠାରୁ ବଡ଼ କଥା। ଲୋକମେଳାରେ ସାଉଥ୍ ଇଣ୍ଡିଆର ସମସ୍ତ ରାଜ୍ୟ ଗୋଟାକରେ ଏକାଠି ହେଉଛନ୍ତି, କେରଳରୁ ଧରିକି ତେଲେଙ୍ଗାନା ପର୍ଯ୍ୟନ୍ତ କଳାକାରମାନଙ୍କୁ ପଠାଇଛନ୍ତି, ସେ ତାଙ୍କ ଲୋକନୃତ୍ୟ ଦେଖିବେ। ବିଶେଷ କରି ମୋର ସାଉଥ୍ ଇଣ୍ଡିଆନ ଭାଇ ଭଉଣୀମାନଙ୍କୁ ଅନୁରୋଧ ରହିବ, ସେମାନେ ନିଶ୍ଚୟ ଭାବରେ ଆସିବେ। ଯେତେ ସାଉଥ୍ ଇଣ୍ଡିଆନ ଲୋକନୃତ୍ୟ ଅଛି ତ ଗୋଟିଏ ମଞ୍ଚରେ ଆପଣ ଦେଖିବାକୁ ପାଇବେ।
1: ଆପଣ କ'ଣ କହିବେ ଆକାଶବାଣୀ ପୁରୀ ମାଧ୍ୟମରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଏବଂ ପୁରୀ ଜିଲ୍ଲାର ଜନସାଧାରଣ ତଥା ଓଡ଼ିଶା ଏବଂ ଦେଶର ଜନସାଧାରଣଙ୍କୁ ଏହି ଲୋକମେଳା ବିଷୟରେ ଯଦି କେହି ସବିଶେଷ ଭାବରେ ଜାଣିବାକୁ ଚାହିଁବେ, ଆପଣଙ୍କର ଯୋଗାଯୋଗ ନମ୍ବର ଏବଂ ଆପଣଙ୍କର ଯେଉଁ ରହିଛି ୱେବସାଇଟ୍ ଆଡ୍ରେସ୍, ମୋବାଇଲ୍ ନମ୍ବର, ସେ ବିଷୟରେ ଟିକେ ସବିଶେଷ ଭାବରେ କୁହନ୍ତୁ।
0: ସର୍ବପ୍ରଥମେ ପୁରୀର ସମସ୍ତ ଅଧିବାସୀମାନଙ୍କୁ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ତରଫରୁ ଆପଣମାନଙ୍କୁ ଅନୁରୋଧ କରିବି, ଏପରି ଏକ ଅଭୁଲା କାର୍ଯ୍ୟକ୍ରମ ଆପଣ ବର୍ଷକୁ ଥରେ ପାଇବେ, କେବେ ଆପଣ ମିସ୍ କରନ୍ତୁନି, ନିଶ୍ଚୟ ଭାବରେ ଆସନ୍ତୁ। ବିଭିନ୍ନ ଷ୍ଟଲ ଲାଗୁଛି, ଆପଣଙ୍କର ବିଭିନ୍ନ ପ୍ରଦର୍ଶନୀରେ ବିଭିନ୍ନ ଜିନିଷ ବିକ୍ରି ଖର୍ଦ୍ଦି ହେବ, ନିଶ୍ଚୟ ଭାବରେ ଆପଣ କିଣିବେ। ଏବଂ ତା ସହିତ ଆପଣମାନେ ଯଦି ଯୋଗାଯୋଗ କରିବାକୁ ଚାହିଁବେ ତେବେ ନିଶ୍ଚୟ ଭାବରେ ଆମର ଫୋନ୍ ନମ୍ବର ହେଉଛି 9437058632 ଏବଂ ଆମର ୱେବସାଇଟ୍ ହେଉଛି www.folkfair.in ଏବଂ www.krisifair.in ଏ ମାଧ୍ୟମରେ ଆପଣ ସବିଶେଷ ତଥ୍ୟ ଜାଣିପାରିବେ।
1: ଯାହା ହଉ, ଚଳିତ ବର୍ଷର ଆପଣଙ୍କର ଯେଉଁ ଆୟୋଜନ ହେବାକୁ ଯାଉଛି, 24ତମ ଲୋକମେଳା ଏବଂ 17ତମ କୃଷି ମେଳା, ତାର ସଫଳତା ଆମେ କାମନା କରୁଛୁ। ତେବେ ଶ୍ରୋତାବନ୍ଧୁ, ଆମ ସହିତ ଥିଲେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନାର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି। ପୁରୀର ସୋନ୍ନାଭ ବେଳାଭୂମିରେ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାକୁ ଥିବା 24ତମ ଲୋକମେଳା ଏବଂ କୃଷି ମେଳାର ରୂପରେଖ ସମ୍ପର୍କରେ ସେ ବର୍ଣ୍ଣନା କଲେ। ଆପଣମାନେ ବହୁ ସଂଖ୍ୟାରେ ଏ ଲୋକମେଳା ଏବଂ କୃଷି ମେଳାରେ ଯୋଗ ଦିଅନ୍ତୁ, ମେଳାର ଆନନ୍ଦ ନିଅନ୍ତୁ। ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ, ନମସ୍କାର।
1: ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଚଳିତ ବର୍ଷ ଜୁନ୍ 1 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀର ସୋନ୍ନାଭ ବେଳାଭୂମିରେ 24ତମ ଲୋକମେଳା ଏବଂ 17ତମ କୃଷି ମେଳା ଆୟୋଜନ କରୁଛନ୍ତି। ଭାରତର 25ଟି ରାଜ୍ୟର ଲୋକନୃତ୍ୟ ଦଳ ଏବଂ କୃଷି, ମତ୍ସ୍ୟ, ପଶୁପାଳନ, ଉଦ୍ୟାନ ବିଭାଗ ସହିତ ବହୁ ସଂଖ୍ୟାର ସଫଳ ଚାଷୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ଲୋକମେଳା ଏବଂ କୃଷି ମେଳା ବୁଲି ଏହାର ଆନନ୍ଦ ନେବାକୁ ଅନୁରୋଧ।
2: ଶ୍ରୋତାବନ୍ଧୁ ଶୁଣିଥିଲେ 24ତମ ଲୋକମେଳା ଓ କୃଷିମେଳାର ରୂପରେଖ ସମ୍ପର୍କରେ ସାକ୍ଷାତକାର କାର୍ଯ୍ୟକ୍ରମ। ଶ୍ରୀକ୍ଷେତ୍ର ସୂଚନା ପୁରୀର ସମ୍ପାଦକ ରାଜେଶ କୁମାର ମହାନ୍ତିଙ୍କୁ ସାକ୍ଷାତ କରିଥିଲେ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।
3: ହଁ ଭାଇ, ଆରେ ଶୁଣ, ଦାଢି କାଟିବାକୁ କେତେ ଲାଗିବ?
4: ଆରେ ସେଇ ଆମର 60 ଟଙ୍କା।
3: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାଶ ଅଛି।
4: ତ ଦେଖ, ଦୁଇଟା ଉପାୟ ଅଛି। ପ୍ରଥମ, ଅଧା ଦାଢି କାଟି ପାରିବ।
3: ଆଉ ଅନ୍ୟଟା?
4: ଆରେ ଡିଜିଟାଲ ପେମେଣ୍ଟ କର, UPI ଦ୍ୱାରା।
3: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
4: ଗୋଟେ କାମ କର।

0: ଫେସିଆଲ ବି କରେଇ ନିଅ,
1: ଡିଜିଟାଲ ପେମେଣ୍ଟ କରିଦବ।
2: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଦିନ ନେଣ ଦେଣ।
4: ଶୁଣ ଶୁଣ ଶୁଣ, ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
5: କ'ଣ କହୁନୁ,
4: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
5: ଆଉ ଇଲେକ୍ଟ୍ରି ବିଲ୍,
4: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
6: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
7: শ্রোতা বন্ধু, বর্তমান শুনিবা কিছু ওড়িয়া অ্যালবমর গীত। আজর প্রথম কণ্ঠশিল্পী এক

0: ସ୍ପର୍ଶରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା କିଛି ଓଡ଼ିଆ ଆଲବମ୍ର ଗୀତ। ଆଜିର ପ୍ରଥମ କଣ୍ଠଶିଳ୍ପୀ କୁମାର ବାପି, ଶିଳ୍ପୀଙ୍କ କଣ୍ଠରେ ପଞ୍ଚାନନ ନାୟକଙ୍କ ଗୀତ ରଚନା।

0: ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ। ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ମନ୍ କି ବାତ୍ର 134ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ।

ପରାମର୍ଶ ଜାତୀୟ ଶିକ୍ଷାନୀତି 2020ରେ ନବସୃଜନ ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ପୁରୀଠାରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ 36 ଚକର ଅଖଡ଼ା କାର୍ଯ୍ୟ ଶେଷ। ରାଜ୍ୟରେ ଶସ୍ତା ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛନ୍ତି ସରକାର ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ବୃଦ୍ଧି ପାଉଥିବା ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ର 134ତମ ସଂସ୍କରଣରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗ୍ରୀଷ୍ମ ପ୍ରକୋପକୁ ରକ୍ଷା ପାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ପ୍ରବଳ ଖରା ସମୟରେ ଯଥେଷ୍ଟ ପାଣି ପିଇବା ସହିତ ଘରୁ ବାହାରକୁ ଯିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବେଲପଣାକୁ ପ୍ରଶଂସା କରି କହିଛନ୍ତି, ପ୍ରବଳ ଗରମ ଅନୁଭୂତ ସମୟରେ ବେଲପଣା ଭଳି ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ସମ୍ପର୍କରେ ତାଙ୍କ ସମ୍ବୋଧନରେ କହିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। 100 ଦୌଡ଼ ପ୍ରତିଯୋଗିତାରେ ନୂତନ ରେକର୍ଡ ସ୍ଥାପନ କରିଥିବା ଗୁରିନ୍ଦର ବୀର ସିଂ ଏବଂ ଓଡ଼ିଶାର ଖେଳାଳି ଅନିମେଷ କୁଜୁରୁଙ୍କ ସହ ଶ୍ରୀ ମୋଦି କଥାବାର୍ତ୍ତା କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ଏହି ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ସହ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି। ଯୁବପିଢ଼ିଙ୍କୁ ଏହି କ୍ଲବରେ ସାମିଲ ହେବା ସହ ଅବକାଶ ଦିନଗୁଡ଼ିକରେ ପ୍ଲାନେଟୋରିୟମ୍ ପରିଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ନାଗରିକଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ସମାଜ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଲୋକଙ୍କଠାରୁ ଶିକ୍ଷା ଲାଭ କରି ନିଜେ କିଛି ଭଲ କାର୍ଯ୍ୟର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନଠାରେ କୁଳପତି ସମ୍ମିଳନୀ 2026 ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଉଦ୍ଘାଟନ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020ରେ ଡିଜିଟାଲ ଶିକ୍ଷା, ଦକ୍ଷତା ବୃଦ୍ଧି, ନବସୃଜନ, ଗବେଷଣା ଓ ନବୀନତାକୁ ପ୍ରୋତ୍ସାହନ ଏବଂ କୌଶଳଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ରାଜ୍ୟପାଳ କହିଛନ୍ତି। ବିଶ୍ୱବିଦ୍ୟାଳୟ ନିର୍ମାଣ କରୁଥିବା ଦକ୍ଷ ମାନବ ସମ୍ବଳ ଉଭୟ ଦେଶ ଓ ରାଜ୍ୟର ଭବିଷ୍ୟତକୁ ନୂତନ ରୂପରେଖ ପ୍ରଦାନ କରିଥାଏ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି, ଜାତୀୟ ଶିକ୍ଷାନୀତି ଯୁବପିଢ଼ିଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ଗଠନ ଦିଗରେ ଏକ ମାଇଲଖୁଣ୍ଟ ସଦୃଶ। ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ ପାଇଁ ଏଥିରେ ପ୍ରୟାସ କରାଯାଇଛି। ଓଡ଼ିଶା ଏକ ସମୃଦ୍ଧ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବା ସହିତ ସମଗ୍ର ଦେଶରେ ନେତୃତ୍ୱ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଶିକ୍ଷା କ୍ଷେତ୍ର ପାଇଁ ସର୍ବାଧିକ 42,565 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହା ସମୁଦାୟ ବଜେଟ୍ର 13.7% ବୋଲି ଶ୍ରୀ ମାଝି କହିଛନ୍ତି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦକ୍ଷତା ବୃଦ୍ଧି, ଗବେଷଣାମୂଳକ ଅଧ୍ୟୟନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ନେବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ମତ ବିନିମୟ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଏଥିରେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ନୀଳାଦ୍ରି ଭକ୍ତିନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି। ବୈଠକରେ ଆଗାମୀ ରାଜାନ୍ଦ୍ରିଭିଷେକ, ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା

ଯାତ୍ରା ନୀଳାଦ୍ରି ବିଜେ ଓ ଅନ୍ୟ ସମସ୍ତ ନୀତିନିର୍ଘଣ୍ଟ ଉପରେ ଆଲୋଚନା ଚାଲିଛି। ଜଳ ଲାଗି ପାଇଁ ଗୋରାବଡ଼ୁ ସେବକଙ୍କୁ ପାଳିଆ ପୁରସ୍କାର ପ୍ରଦାନ ଓ ଗୌଡ଼ୀୟ ମଠକୁ ଶ୍ରୀଗୁଣ୍ଡିଚା ମନ୍ଦିର ବାହାରେ ବେଢ଼ାମାର୍ଜନା ପାଇଁ ଅନୁମତି ଉପରେ ମଧ୍ୟ ଆଲୋଚନା ଜାରି ରହିଛି। ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଆରକ୍ଷୀ ଅଧୀକ୍ଷକ, ବିଭିନ୍ନ ଅଧିକାରୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଅପରାହ୍ନରେ ତିନି ରଥର ସମସ୍ତ ଚକ ଓ ଅଖଗୁଡ଼ିକୁ ଯୋଖାଯାଇଛି। ପରମ୍ପରା ଅନୁସାରେ ଗତ ଭଉଁରୀ ତିଥିରେ ତିନି ରଥର ଦୁଇଜୋଡ଼ା ନାହାକା ଚକରେ ଅଖଟେରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଜି ବାକି ଥିବା ସମସ୍ତ 36 ଚକରେ ମହାରଣା ସେବକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଅଖଟେରା କାର୍ଯ୍ୟ ଶେଷ ହୋଇଛି। ତିନି ରଥର 77 ଭୋଇ ସେବକ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଗାମୀ ଦିନରେ ମେଣ୍ଡି ଲଗାଯିବା ସହିତ ନିର୍ମାଣ ହୋଇଥିବା ଦଣ୍ଡା ପକାଯିବା କାର୍ଯ୍ୟ କରାଯିବ। ରାଜ୍ୟରେ ଶସ୍ତା, ସୁଲଭ ଓ ସମାବେଶୀ ଗୃହ ପ୍ରକଳ୍ପର ବ୍ୟାପକ ସମ୍ପ୍ରସାରଣ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ବିଭିନ୍ନ ବୃହତ ଆବାସିକ ପ୍ରକଳ୍ପ କାର୍ଯ୍ୟକୁ ଜିଲ୍ଲା ସଦର ମହକୁମାକୁ ସମ୍ପ୍ରସାରିତ କରାଯିବ। ବୈଠକରେ ବୋର୍ଡର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଖସଡ଼ା ସମ୍ପର୍କରେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ପ୍ରଦାନ କରିଥିଲେ। ରାଜ୍ୟରେ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଗତକାଲିଠାରୁ ଆରମ୍ଭ ହୋଇଛି। ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପୌରପାଳିକାର ବିଭିନ୍ନ ନିର୍ବାଚନ ବୁଥ୍ ଅନ୍ତର୍ଗତ ୱାର୍ଡ଼ଗୁଡ଼ିକରେ ପରିଗଣନା ଫର୍ମ ବିତରଣ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଶିଖରପୁର ପଞ୍ଚାୟତରେ ଏସ୍ଆଇଆର୍ ସମ୍ପର୍କିତ ବୈଠକ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ତ୍ରୁଟିଶୂନ୍ୟ ଓ ମତଦାତା ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ ବନଖଣ୍ଡରୁ 11 ଶାଳ କାଠଗଣ୍ଡି ପୁରୀ ପଠାଯାଇଛି। ବୈଦିକ ରୀତିନୀତି ଅନୁସାରେ କାଠଗଣ୍ଡଗୁଡ଼ିକର ପୂଜାର୍ଚ୍ଚନା କରାଯାଇଥିଲା। ମାଲକାନଗିରିରେ 14 କମ୍ ସିଏମ୍ ଟ୍ରଫି ଜୋନ୍ ସ୍ତରୀୟ ଖୋ ଖୋ ଚମ୍ପିଅନ୍ସିପ୍ରେ ଭାଗ ନେବା ପାଇଁ ଉଭୟ ବାଳକ ଓ ବାଳିକା ବର୍ଗର 27 କ୍ରୀଡ଼ାବିତ୍ ଅନୁଗୁଳ ଗସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲା ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଯୋଗ ଶିକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପତଞ୍ଜଳି ଯୋଗ ସମିତିର କର୍ମକର୍ତ୍ତା ଯୋଗଦେଇ ସୁସ୍ଥ ଜୀବନ ପାଇଁ ଯୋଗର ଉପକାରିତା ଏବଂ ଯୋଗ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଗଞ୍ଜାମ ଜିଲ୍ଲାକୁ ଅପରାଧମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅପରାଧରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ନେଇ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଆରକ୍ଷୀ ଅଧୀକ୍ଷକ ହରିଶ ବିଶି କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ସେବା ସମବାୟ ସମିତିରେ ଚାଷୀ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 108 ସେବା ସମବାୟ ସମିତି ମଧ୍ୟରୁ କରଦା ସମିତିରେ 168,000 ଲାଭାଂଶ ହୋଇଛି। 2,299 ଚାଷୀଙ୍କୁ 7 ଉର୍ଦ୍ଧ୍ୱ ଟଙ୍କାର ଲାଭାଂଶ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ତମାଖୁ ସେବନ ଏବଂ ସ୍ୱାସ୍ଥ୍ୟ ପ୍ରତି ଏହାର କୁପ୍ରଭାବ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରାଯାଉଛି। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ତମାଖୁ ବର୍ଜନ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିକେଆର୍ସି ହେମ୍ରମ୍ ଯୋଗଦେଇ ତମାଖୁର କୁପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଜାରି ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମନ୍ କି ବାତ୍ର 134 ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ ପ୍ରଧାନମନ୍ତ୍ରୀ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ଦେଲେ ପରାମର୍ଶ। ଜାତୀୟ ଶିକ୍ଷାନୀତି 2020 ନବସୃଜନ, ଗବେଷଣା ଓ ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି କହିଲେ ରାଜ୍ୟପାଳ। ଏବଂ କାଳବୈଶାଖୀର ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 26 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।

0: ଓକା ୱା ବାପାଙ୍କୁ ସରପ୍ରାଇଜ୍ ଦେବି ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି
1: ରହିଯା ପୁଦୁ
0: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି
2: ଓ
1: ତୁ ବୁଝିଗଲୁ ନା ରିଲାକ୍ସ
0: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ
3: ଆର୍ବିଆଇ କହେ ସ୍ମାର୍ଟ ବନ କୁଲ୍ ରୁହ
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ ମଣିଷ ଜୀବନରେ ହସ ନିଶ୍ଚିତ ଭାବେ ଏକ ମହୌଷଧି ବଡ଼ ପାଟିରେ ହସିବା ଯେଉଁଠି ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ସେଠାରେ ଏକ ଛୋଟ ସ୍ମିତ ହାସ୍ୟ ମଧ୍ୟ ଶାନ୍ତ ଓ ଶାଳୀନ ଭାବ ସହ ଆତ୍ମବିଶ୍ୱାସର ପରିପ୍ରକାଶ କରେ ଆଜି ବିଶ୍ୱସ୍ତରରେ ପାଳନ କରାଯାଉଥିବା ସ୍ମିତ ହାସ୍ୟ ଦିବସ ମଧ୍ୟ ମୁଖ ଓ ଦନ୍ତର ସ୍ୱାସ୍ଥ୍ୟ ପ୍ରତି ସଚେତନ କରିଥାଏ ଏହା ସହିତ ସାରା ଦେଶରେ ସମାଜର ଶେଷ ଧାଡ଼ିରେ ରହିଯାଉଥିବା ବଞ୍ଚିତ ସମୁଦାୟଙ୍କ ପାଇଁ ପରୋପକାର ପ୍ରୟାସ କରିବା ଲାଗି ପ୍ରେରଣା ଦେଇଥାଏ କାରଣ ଜଣଙ୍କ ମୁହଁରେ ଧାରେ ହସ ଆଣିଦେବା ଜୀବନ ସାର୍ଥକ କରିପାରେ ଆଜିର ସ୍ମିତ ହାସ୍ୟ ଦିବସରେ ଛୋଟ ଛୋଟ ହସର କିଛି କିଛି କଥା ଜାଣିବା ହସର ସୂତ୍ର ହେଉଛି 50-40-10 ଏହାକୁ ଖୁସିର ପାଇଚାର୍ଟ ବୋଲି କୁହାଯାଏ ଏଥିରୁ ଜଣାଯାଏ 50% ଖୁସି ଆନୁବଂଶିକ ହୋଇଥିବା ବେଳେ 10% ଜୀବନର ପରିସ୍ଥିତିକୁ ଆଧାର କରି ମଣିଷ ହାସଲ କରିପାରେ ତେବେ 40% ଜାଣତରେ କରିଥିବା ବିଭିନ୍ନ କାର୍ଯ୍ୟକଳାପରୁ ପ୍ରାପ୍ତ ହୋଇଥାଏ ସୋନିଆ ଲ୍ୟୁବୋମିର୍ସ୍କିଙ୍କ ସମେତ ବହୁ ମନୋବୈଜ୍ଞାନିକ ଦ୍ୱାରା ବିକଶିତ ଏହି ସିଦ୍ଧାନ୍ତରୁ ଜଣାଯାଏ ଆନୁବଂଶିକ ପ୍ରବୃତ୍ତି ଏବଂ ପରିସ୍ଥିତି ସତ୍ତ୍ୱେ ବ୍ୟକ୍ତି ନିଜର ଦୈନନ୍ଦିନ ସଚେତନକାରୀ ବିକଳ୍ପ ବା ନିଜ ମାନସିକତା ମାଧ୍ୟମରେ ନିଜ ପାଇଁ 40% ଖୁସି ଆଣିପାରନ୍ତି ସ୍ମାର୍ଟଫୋନରେ ସୁଖଦ ବାର୍ତ୍ତା ପଠାଇବା ବେଳେ ସେଥିରେ ସ୍ମାଇଲି ଯୋଡ଼ିବାକୁ କେହି ଭୁଲନ୍ତି ନାହିଁ ଏହି ସ୍ମାଇଲି ବାର୍ତ୍ତାର ଭାବକୁ ଆଗୁଆ ସ୍ପଷ୍ଟ କରିଦିଏ ଏହି ପ୍ରତିଷ୍ଠିତ ହସିଲା ମୁହଁଟିକୁ ଡିଜାଇନ୍ କରିଥିଲେ ଗ୍ରାଫିକ୍ ଡିଜାଇନର ହାର୍ଭି ବଲ୍ 1963 ମାସାଚୁସେଟ୍ସର ୱର୍ସେଷ୍ଟର୍ର ଷ୍ଟେଟ୍ ମ୍ୟୁଚୁଆଲ୍ ଲାଇଫ୍ ଆସୁରାନ୍ସ କମ୍ପାନୀର ଏକ ବୀମା କମ୍ପାନୀ ପାଇଁ ସେ ଏହି ମୁହଁ ତିଆରି କରିଥିଲେ ଏହାକୁ ପ୍ରାୟ 10 ମିନିଟ୍ ମଧ୍ୟରେ ଡିଜାଇନ୍ କରିଥିଲେ ହାର୍ଭି ଏବଂ ତାଙ୍କୁ ଏହି କାମ ପାଇଁ ମାତ୍ର $45 ଦିଆଯାଇଥିଲା ସେ କିନ୍ତୁ ନିଜର ଏହି ଡିଜାଇନ୍କୁ ଟ୍ରେଡ୍ମାର୍କ କରିନଥିଲେ ପରେ ତାଙ୍କ ସମ୍ପୃକ୍ତି ତଥା ସହମତି ବିନା ଅନ୍ୟମାନେ ବହୁଳ ଭାବରେ ଏହାକୁ ବ୍ୟବହାର କରିଥିଲେ ଏବଂ ଏହାକୁ ନେଇ ଭଲ ବ୍ୟବସାୟ ବି ହୋଇଥିଲା ପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ହାର୍ଭି କହିଥିଲେ ମୁଁ ହଳଦିଆ କାଗଜରେ ମୁହଁ ପାଇଁ ହସ ସହିତ ଏକ ବୃତ୍ତ ତିଆରି କରିଥିଲି କାରଣ ଏହା ସୂର୍ଯ୍ୟକିରଣ ପରି ଉଜ୍ଜଳ ଦେଖାଯାଉଥିଲା ହାର୍ଭିଙ୍କ ପୁଅ ଚାର୍ଲସ କହିଛନ୍ତି ତାଙ୍କ ପିତା କେବେ ବି କପିରାଇଟ୍ ପଞ୍ଜୀକରଣ ନ କରିଥିବା ନେଇ ଅନୁତାପ କରିନଥିଲେ ଦନ୍ତ ବିଶେଷଜ୍ଞଙ୍କ ମତରେ ହସ 3 ପ୍ରକାରର ଯଦିଓ ଅନେକ ପ୍ରକାରର ହସ ଅଛି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ଏକ ଅନନ୍ୟ ହସ ରହିଥାଏ ସେଗୁଡ଼ିକ ଏହି 3ଟି ବର୍ଗ ମଧ୍ୟରୁ ଅନ୍ୟତମ ଯେମିତିକି ସୂକ୍ଷ୍ମ ହସ ଆକଳନ କରାଯାଇଛି ଯେ ଜନସଂଖ୍ୟାର ପ୍ରାୟ 1/3 ଲୋକଙ୍କ ମୁହଁରେ ସୂକ୍ଷ୍ମ ବା କ୍ୟୁସ୍ପିଡ୍ ହସ ଫୁଟିଥାଏ ଯାହାକୁ ହୀରା ଆକୃତିର ବୋଲି ବର୍ଣ୍ଣନା କରାଯାଇପାରିବ ଏହା କିପରି ଦେଖାଯାଏ ବୋଲି ଯଦିଓ କଳ୍ପନା କରିବା କଷ୍ଟକର ହୋଇପାରେ ତେବେ ସୂକ୍ଷ୍ମ ହସ ଶୈଳୀର ସେଲିବ୍ରିଟିଙ୍କ ସର୍ବୋତ୍ତମ ଉଦାହରଣ ହେଉଛନ୍ତି ଆଞ୍ଜେଲିନା ଜୋଲି ଏବଂ ଜେନିଫର ଆନିଷ୍ଟନ୍ ଯଦି ଆପଣ ହସୁଥିବା ସମୟରେ ଆପଣଙ୍କ ପାଟିର କୋଣ ଉପରକୁ ଏବଂ ବାହାରକୁ ଗତି କରେ ତେବେ ଆପଣ ନିଜ ହସକୁ ଏହି ପ୍ରକାରର ବୋଲି ଚିହ୍ନଟ କରିପାରିବେ କମିସ୍ୟର ବା ସଂଯୋଗ ପ୍ରକାରର ହସ ସବୁଠାରୁ ସାଧାରଣ ପ୍ରକାର ବୋଲି କୁହାଯାଏ ଏହା ବିଶ୍ୱର ପ୍ରାୟ 67% ଲୋକଙ୍କଠାରେ ଦେଖାଯାଏ ଏହି ପ୍ରକାରର ହସ ଆକାରରେ ଧନୁ ଭଳି ଏହାକୁ ମୋନାଲିସା ସ୍ମାଇଲ୍ ବୋଲି ମଧ୍ୟ କହିଥାନ୍ତି ଯଦି ଏହି ପ୍ରକାର ହସକୁ କଳ୍ପନା କରିବା କଷ୍ଟକର ମନେ କରନ୍ତି ତେବେ ଦୀପିକା ପାଦୁକୋନ୍ ଆଲିଆ ଭଟ୍ଟ ପ୍ରିୟଙ୍କା ଚୋପ୍ରା ଏପରିକି ବିରାଟ କୋହଲିଙ୍କ ହସ କଥା ମନେ ପକାଇପାରନ୍ତି ଏହି ପ୍ରକାର ହସ ହାସଲ କରିବା ପାଇଁ ଓଠର କୋଣ ଯାହାକୁ କମିସ୍ୱର ବୋଲି ଜଣାଯାଏ ତାହା ହସୁଥିବା ସମୟରେ ବାହାରକୁ ଉଠି କାନର କୋଣ ଆଡ଼କୁ ବ୍ୟାପିଯାଏ ଯାହା କୁହାଯାଏ କମିସ୍ୱର ବା ସଂଯୋଗକାରୀ ହସ ହେଉଛି କାନରୁ କାନ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ହସ ସମ୍ଭବତଃ ଏହି ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ଯାହାଙ୍କର ହସ ଠିକ୍ ଏହିପରି ଥିଲା ସବୁଠାରୁ ବିରଳ ପ୍ରକାରର ହସ ହେଉଛି ଜଟିଳ ହସ ବା କମ୍ପ୍ଲେକ୍ସ ସ୍ମାଇଲ୍ ଯାହା ଜନସଂଖ୍ୟାର ମାତ୍ର 2% ଲୋକଙ୍କ ପାଖରେ ଦେଖିବାକୁ ମିଳେ ବୋଲି ଆକଳନ କରାଯାଇଛି ଏହାକୁ ବିରଳ ହସ ବୋଲି କୁହାଯିବାର କାରଣ ହସୁଥିବା ସମୟରେ ଏକକାଳୀନ 3ଟି ମାଂସପେଶୀ ଆବଶ୍ୟକ ଏଥିପାଇଁ ତଳ ଓଠ ସହିତ କୋଣ ଏବଂ ଭିତର ଓଠର ମାଂସପେଶୀ ତଳକୁ ଟାଣି ହୋଇଯାଏ ଯଦିଓ ଏହା କମିସ୍ୱର ସ୍ମାଇଲ୍ ସହିତ ସମାନ ତଥାପି

ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି, ନାରୀ ନୁହେତୁ ନାରାୟଣୀ କଥାଚିତ୍ରରୁ କୁମାର ବାପିଙ୍କ କଣ୍ଠରେ।

0: ଶେଷ ହେଲା ଓଡ଼ିଆ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଜିଲ୍ଲା ହାଲଚାଲ କିଛି କ୍ଷଣ ମଧ୍ୟରେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ।
1: ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ

ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରତିକ ପ୍ରବଳ ଗରମ ଓ ଗୁଳୁଗୁଳି ସମୟରେ ସର୍ବାଧିକ ସତର୍କତା ଅବଲମ୍ଭନ କରିବାକୁ ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସରକାରୀ ବିଭାଗ ଜାରି କରିଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଯଥେଷ୍ଟ ପାଣି ପିଇବା ସହିତ ପ୍ରବଳ ଖରା ସମୟରେ ଘରୁ ବାହାରକୁ ଯିବାବେଳେ ସତର୍କତା ଅବଲମ୍ଭନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ଦେଶର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପାନୀୟ ପ୍ରସ୍ତୁତ ହୋଇଥାଏ, ଯାହାକି ଲୋକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଅଂଶୁଘାତରୁ ରକ୍ଷା କରିଥାଏ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି। ଏହା ଏକ ସ୍ୱାସ୍ଥ୍ୟ ହିତକର ପାନୀୟ ବୋଲି କହିଛନ୍ତି। ସେ ମଧ୍ୟ ଓଡ଼ିଶାରୁ ଉତ୍ପାଦିତ ଆମ୍ବକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ଋତୁରେ ଆମ୍ବର ଉତ୍ପାଦନ ଏବଂ ଏହାର ଗ୍ରହଣୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଅଞ୍ଚଳରୁ ଉତ୍ପାଦିତ ହେଉଥିବା ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ସୁଗନ୍ଧ ରହିଛି। ଏହି ଅବସରରେ ସେ ଦେଶର ବିଭିନ୍ନ ପ୍ରାନ୍ତରେ ଉତ୍ପାଦିତ ହେଉଥିବା ଆମ୍ବ ଉପରେ ଆଲୋକପାତ କରିଛନ୍ତି। ଆମ୍ବ ଚାଷ ସହିତ ଜଡ଼ିତ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଅର୍ଥନୀତିକୁ ଗତିଶୀଳ କରିବାରେ ଏହା ବେଶ୍ ସହାୟକ ହେଉଛି। ଗ୍ରାମାଞ୍ଚଳରୁ ଆମ୍ବ ଏବେ ବିଶ୍ୱ ବଜାରରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅମୂଲ୍ୟ ଐତିହ୍ୟସ୍ଥଳୀଗୁଡ଼ିକୁ ସଂରକ୍ଷିତ କରି ରଖିବାରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି। ଜ୍ଞାନ ଭାରତ ଅଭିଯାନ ଅଧୀନରେ ଛତିଶଗଡ଼ର ମଲ୍ହାରରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶ୍ରୀ ମୋଦି ସୂଚନା ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିରେ ସମ୍ପ୍ରତି ଅନୁଷ୍ଠିତ ଜାତୀୟ ବରିଷ୍ଠ ଦୌଡ଼କୁଦ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିରେ 800 ଖେଳାଳି ବିଭିନ୍ନ ବର୍ଗରୁ ଅଂଶଗ୍ରହଣ କରିଥିଲେ। 4 ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିବା ଖେଳାଳିଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜ୍ୟୋତିର୍ବିଜ୍ଞାନ ସର୍ବଦା ଯୁବବର୍ଗଙ୍କ ପାଇଁ କୌତୁହଳ ସହିତ ଅନୁସନ୍ଧାନ ଦିଗରେ ପ୍ରେରଣା ପ୍ରଦାନ କରୁଛି। ଜ୍ୟୋତିର୍ବିଜ୍ଞାନ କ୍ଲବ ଦେଶବ୍ୟାପୀ କ୍ରମଶଃ ଲୋକପ୍ରିୟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶରେ ଏକ କେନାଲରେ ଫସି ରହିଥିବା ଡଲଫିନ୍ ଉଦ୍ଧାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନମାମି ଗଙ୍ଗେ ଅଭିଯାନ ଅଧୀନରେ ନିର୍ମିତ ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ଉଦ୍ଧାର ଆମ୍ବୁଲାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦେଶର ଭବିଷ୍ୟତ ପିଢ଼ି ପାଇଁ ଅମୂଲ୍ୟ ପ୍ରାକୃତିକ ଐତିହ୍ୟ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଆସନ୍ତାକାଲି ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ୍ ବୈଠକରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିରକ୍ଷା ସୁରକ୍ଷା ସହଯୋଗ ସାମରିକ ଦକ୍ଷତା ଶିଳ୍ପ ସହଯୋଗ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହେବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ରୂପାନ୍ତରଣର ଗତ 12 ମଧ୍ୟରେ ଭାରତ ପ୍ରଯୁକ୍ତିବିଦ୍ୟା ଅନୁଗାମୀରୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି। ଦୂରଦର୍ଶନ ସମ୍ବାଦ ବିଭାଗର ଏକ ପୋଡ୍କାଷ୍ଟ କାର୍ଯ୍ୟକ୍ରମରେ ମନ୍ତ୍ରୀ କହିଛନ୍ତି, ଭାରତ ବିଶ୍ୱସ୍ତରରେ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବା ସହିତ ନବସୃଜନ କ୍ଷେତ୍ରରେ ଭବିଷ୍ୟତ ଗଠନରେ ସହାୟକ ହୋଇପାରିଛି। ଡକ୍ଟର ସିଂ କହିଛନ୍ତି, ରାଷ୍ଟ୍ର ମହାକାଶ ଆଣବିକ ଶକ୍ତି କ୍ୱାଣ୍ଟମ୍ ଟେକ୍ନୋଲୋଜି ଜୈବ ପ୍ରଯୁକ୍ତିବିଦ୍ୟା କୃତ୍ରିମ ବୁଦ୍ଧିମତା ଏବଂ ସ୍ୱଚ୍ଛ ଶକ୍ତିର ଉନ୍ନତି ଦିଗରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହିସବୁ କ୍ଷେତ୍ରର ମିଳିତ ଭାବେ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ସମ୍ପର୍କରେ ନିଜର ମତାମତ ଦେଇ ଡକ୍ଟର ସିଂ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଏବେ ଶାସନ ପରିଚାଳନା ସ୍ୱାସ୍ଥ୍ୟ କୃଷି ଯୋଗାଯୋଗ ବୈଜ୍ଞାନିକ ଗବେଷଣା ଏବଂ ଜନସେବା କ୍ଷେତ୍ରରେ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରିପାରିଛି। ସେ କହିଛନ୍ତି, ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ଆମେରିକୀୟ ଡଲାର ଆକଳନ କରାଯାଇଛି, ଯାହାକି ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯାଇପାରିବ। ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଚୁରା ସବ୍ଡିଭିଜନ ଅନ୍ତର୍ଗତ ବୈରାଗଡ଼ ସଚ୍ ପାସ୍ କିଲର ସଡ଼କରେ ଗଭୀର ଖାତ ମଧ୍ୟକୁ ଗୋଟିଏ ଗାଡ଼ି ଖସିପଡ଼ିବା ଫଳରେ 8 ମୃତ୍ୟୁ ଘଟିଛି। ଗତକାଲି ମଧ୍ୟରାତ୍ରରେ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏହି କାର୍ଟି ଖାତ ମଧ୍ୟକୁ ଖସିପଡ଼ିଥିବା ପୁଲିସ୍ ସୂଚନା ଦେଇଛି। ଦୁର୍ଘଟଣାସ୍ଥଳୀରୁ ସମସ୍ତ 8 ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଛତିଶଗଡ଼ର 7 ପର୍ଯ୍ୟଟକ ଥିବା ଜଣାଯାଇଛି। ଚୀନ୍ର ଦକ୍ଷିଣ

0: ପଶ୍ଚିମ ଅଞ୍ଚଳରେ ଖଣି ଭୁଶୁଡ଼ିବା ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ୟୁନାନ୍ ପ୍ରଦେଶର ପାୟୁ ଗ୍ରାମରେ ବେଆଇନ ଖଣି କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ଛଅ ଜଣ ଚାପି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦକ୍ଷିଣ ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଏକ ବ୍ୟବସାୟିକ କୋଠା ଭୁଶୁଡ଼ିବା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଗତ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ମୋଟ ତେର ଜଣଙ୍କୁ ଦିଲ୍ଲୀ ଏମ୍ସର ଜୟପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଘଟଣାସ୍ଥଳ ପରିଦର୍ଶନ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଉଦ୍ଧାରକାରୀ ଦଳ ଗତକାଲି ରାତିରୁ ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ୟୁକ୍ରେନ୍ ପକ୍ଷରୁ ରୁଷ୍ର ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି ରାତିସାରା ଡ୍ରୋନ୍ ଆକ୍ରମଣ କରାଯାଇଛି। ୟୁକ୍ରେନ୍ ରୁଷ୍ର କ୍ରେମ୍ଲିନ୍ ନିୟନ୍ତ୍ରଣାଧୀନ ଜାଫର୍ଜିଆ ଆଣବିକ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷ୍ର ରେସ୍ତୋବ୍ ଅଞ୍ଚଳର ଗଭର୍ଣ୍ଣର ୟୁରି ସ୍ଲିସର୍ କହିଛନ୍ତି ପ୍ଲାଣ୍ଟର ଇନ୍ଧନ ସଂରକ୍ଷଣ ସ୍ଥଳୀ ନିକଟରେ ଆକ୍ରମଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଡ୍ରୋନ୍ ଆକ୍ରମଣ ଯୋଗୁଁ ସାର୍ତୋବ୍ କିଭ୍ରେ ବେସାମରିକ ଭିତ୍ତିଭୂମି କ୍ଷେତ୍ର ମଧ୍ୟ ନଷ୍ଟ ହୋଇଛି। ଅନ୍ୟପକ୍ଷରେ ରୁଷ୍ର ଏହି ଦାବିକୁ ୟୁକ୍ରେନ୍ ଖଣ୍ଡନ କରିଛି। ରୁଷ୍ର ଆଣବିକ ଶକ୍ତି କମ୍ପାନୀ ପକ୍ଷରୁ କୁହାଯାଇଛି ଡ୍ରୋନ୍ ଆକ୍ରମଣ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସ୍ଥଳୀଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ଇବୋଲାରେ ଆକ୍ରାନ୍ତ ପାଞ୍ଚ ଜଣଙ୍କୁ ସୁସ୍ଥ କରାଯାଇପାରିଛି ବୋଲି ପୂର୍ବାଞ୍ଚଳ କଙ୍ଗୋର ବୁନିଆ ପ୍ରଦେଶ ଗସ୍ତରେ ଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଘୋଷଣା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଦନମ୍ ଘେବ୍ରିୟସ୍ ବୁନିଆରେ ନୂତନ ଇବୋଲା ଚିକିତ୍ସା କେନ୍ଦ୍ର ଉଦ୍ଘାଟନ ଅବସରରେ ଏହା ଘୋଷଣା କରିଛନ୍ତି। ଇବୋଲାର ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସେଠାକାର ସମ୍ପ୍ରଦାୟର ପ୍ରମୁଖ ଭୂମିକା ରହିଥିବା ସେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତ୍ୟତମ ରିପୋର୍ଟ ଅନୁଯାୟୀ ଇବୋଲାରେ 906 ଜଣ ସନ୍ଦିଗ୍ଧ ଆକ୍ରାନ୍ତ ହୋଇଥିବାବେଳେ 223 ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ସେହିପରି ପଡ଼ୋଶୀ ଉଗାଣ୍ଡା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇବୋଲାରେ 9 ଜଣ ଆକ୍ରାନ୍ତ ହୋଇଥିବା ଏବଂ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଇବୋଲାର ତୁରନ୍ତ ପରୀକ୍ଷା, ତୁରନ୍ତ ସ୍ୱାସ୍ଥ୍ୟକର୍ମୀ ନିୟୋଜନ ଏବଂ ନିରନ୍ତର ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଆଜି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଲଦାଖରେ ଆଇନଗତ ମାପ ସମ୍ବନ୍ଧୀୟ ସୁଧାର କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକରେ ଜନବିଶ୍ୱାସ ଆଇନ 2026 ଏବଂ ନିୟାମକ ସୁଧାର ଉପରେ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ସରଳ କରିବା ପାଇଁ ଆଲୋଚନା କରାଯାଇଛି। ଖାଉଟି ବ୍ୟାପାର ସଚିବ ନୀତି ଖାରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଜନ ମାପର ନିର୍ମାଣକାରୀ, ଡିଲର ଓ ମରାମତି କରୁଥିବା ବ୍ୟକ୍ତିଙ୍କ ପାଇଁ ପଞ୍ଜୀକରଣ ଆଧାରିତ ବ୍ୟବସ୍ଥା ସହିତ ପ୍ରଚଳିତ ଲାଇସେନ୍ସ ବ୍ୟବସ୍ଥାକୁ ବଦଳାଯିବା ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହୋଇଛି। ହରିୟାଣାର ପଞ୍ଚକୁଲା ଜିଲ୍ଲାର ରାମଗଡ଼ ଅଞ୍ଚଳରେ ଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ପ୍ରୟୋଗଶାଳାରେ ଆଜି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବୋମାର ସଫଳତାର ସହ ପରୀକ୍ଷଣ କରାଯାଇଛି। ବରିଷ୍ଠ ବାୟୁସେନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟର୍ମିନାଲ ବାଲିଷ୍ଟିକ୍ କ୍ଷେପଣ ଗବେଷଣା ପ୍ରୟୋଗଶାଳାରେ ଏହି ପରୀକ୍ଷଣ କରାଯାଇଥିଲା। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଆଜି ପୁରୁଷ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ି ଫାଇନାଲ୍ରେ ବିଜୟ ହାସଲ କରିଛନ୍ତି। ଏହି ଭାରତୀୟ ଯୋଡ଼ି ଇଣ୍ଡୋନେସିଆର ମହମ୍ମଦ ସୋଏବୁଲ ଫିକ୍ରି ଏବଂ ଫଜର ଆଲଫିଆନ୍ଙ୍କ ଯୋଡ଼ିକୁ 18-21, 21-17 ଏବଂ 21-16 ପରାସ୍ତ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସିଙ୍ଗାପୁର ଓପନ୍ ସୁପର 750 ଟାଇଟଲ୍ ହାସଲ କରିଥିବା ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ଯୋଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ଆଇପିଏଲ୍ କ୍ରିକେଟ୍ର ଚଳିତ ସଂସ୍କରଣର ଫାଇନାଲ୍ ମ୍ୟାଚ୍ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଗୁଜରାଟ ଟାଇଟନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଉଭୟ ଦଳ ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ ପାଇଁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣା ଏବଂ ଆମ୍ବକୁ କଲେ ପ୍ରଶଂସା। ନୂଆଦିଲ୍ଲୀରେ ଆସନ୍ତାକାଲି ହେବ ଭାରତ ଅଷ୍ଟ୍ରେଲିଆ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଭାରତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନେତୃତ୍ୱ ନେଇପାରିଛି ବୋଲି କହିଲେ ବିଭାଗୀୟ ମନ୍ତ୍ରୀ। ସିଙ୍ଗାପୁର ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲେ ଭାରତୀୟ ଯୋଡ଼ି ଏବଂ ଆଇପିଏଲ୍ କ୍ରିକେଟ୍ ଫାଇନାଲ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ବିଶ୍ୱନାଥ ରାଉତ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଅଞ୍ଚଳରେ JSW କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବା ଏକ ବୃହତ ସମନ୍ୱିତ ଇସ୍ପାତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। 1,25,000 କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ପ୍ରକଳ୍ପର ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ଶତପ୍ରତିଶତ କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ JSW କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ଏହି ପ୍ରକଳ୍ପରେ ସ୍ଥାନୀୟ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛତା ସହକାରେ ତଦାରଖ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଦୀନଦୟାଲ ପାରାଦ୍ୱୀପ ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏ ସମ୍ପର୍କରେ ୟୁନିୟନର ସଭାପତି କ୍ଷୀରୋଦ ଚନ୍ଦ୍ର ପରିଡ଼ା କହିଛନ୍ତି,
1: ମୁଖ୍ୟମନ୍ତ୍ରୀ ପାରାଦ୍ୱୀପଠାରେ JSW ତରଫରୁ ସମନ୍ୱିତ ଇସ୍ପାତ ପ୍ରକଳ୍ପର ଆରମ୍ଭ କଲେ ଏବଂ ଏହି ପ୍ରକଳ୍ପରେ ଜିନ୍ଦଲର ଯେ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ମହୋଦୟ ସେ ମଧ୍ୟ କିଛି ଏ ଅଞ୍ଚଳରେ ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଅଞ୍ଚଳର ତିନି ପଞ୍ଚାୟତ ଢିଙ୍କିଆ ନୂଆଗାଁ ଗଡ଼କୁଜଙ୍ଗ ତିନି ପଞ୍ଚାୟତରୁ ଯେପରି ଅଧିକରୁ ଅଧିକ ନିଯୁକ୍ତି ମିଳିବ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ତା ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ଯେଉଁ ଜିଲ୍ଲାକୁ ଯାଉଛନ୍ତି ସେଠି 80%ରୁ ଉର୍ଦ୍ଧ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ସେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।
0: ଜଗତସିଂହପୁର ଜିଲ୍ଲାର ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR 2026 ପ୍ରକ୍ରିୟା ଆରମ୍ଭ ହୋଇଛି। ମେ ମାସ 30 ତାରିଖରୁ ଜୁନ୍ ମାସ 28 ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି BLO ବା ବୁଥ ସ୍ତରୀୟ ଅଧିକାରୀମାନେ ଭୋଟର ମାନଙ୍କ ଘରକୁ ଘର ଯାଇ 2 ଲେଖାଏଁ ପରିଗଣନା ଫର୍ମ ବାଣ୍ଟିବେ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ BLO ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତିପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ। ଏହି ପ୍ରକ୍ରିୟାରେ ଜିଲ୍ଲାରେ 9,74,435 ଜଣ ଭୋଟରଙ୍କ ସଂଶୋଧିତ ତଥ୍ୟ ସଂଗ୍ରହ କରାଯିବ। ଚଳିତ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ BLO ମାନେ ଭୋଟରମାନଙ୍କ ଘରେ ପୂର୍ବାହ୍ନ 11 ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ 3 ଘଟିକାରୁ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ବୁଥରେ ବସି ଭୋଟରମାନଙ୍କୁ ସହାୟତା କରିବେ। ଯେଉଁମାନଙ୍କର ବୟସ 2026 ଜୁଲାଇ 1 ସୁଦ୍ଧା 18 ବର୍ଷ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ଭୋଟର ତାଲିକାରେ ସ୍ଥାନ ପାଇବାକୁ ଫର୍ମ 6ରେ ଆବେଦନ କରିପାରିବେ। ଖସଡ଼ା ଭୋଟର ତାଲିକା July 5 ତାରିଖରେ ପ୍ରକାଶ ପାଇବା ପରେ ଏ ସଂକ୍ରାନ୍ତ ଦାବି ଓ ଆପତ୍ତିର ନିଷ୍ପତ୍ତି September 2 ତାରିଖ ସୁଦ୍ଧା କରାଯିବ ଓ September 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଜିଲ୍ଲାର 4ଟି ବିଧାନସଭା କ୍ଷେତ୍ରରେ 1,026 ଜଣ BLO ଓ 105 ଜଣ BLO ସୁପରଭାଇଜର ଏବେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ 23 ଜଣ AERO ଏବଂ 4 ଜଣ ERO ନିଯୁକ୍ତି ଅଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଶିଳ୍ପମନ୍ତ୍ରୀ ସମ୍ପତ ଚନ୍ଦ୍ର ସ୍ୱାଇଁ ପାରାଦ୍ୱୀପଗଡ଼ଠାରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟାକୁ ରୋକିବା ପାଇଁ ଡ୍ରେନେଜ୍ ଏବଂ ଇରିଗେସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ସମୁଦ୍ରକୂଳିଆ ଅଞ୍ଚଳରେ ବନ୍ୟା ଓ ବାତ୍ୟା ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଜିଲ୍ଲାର 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ଅଧିକାରୀମାନେ ଫୋନ୍ ମାଧ୍ୟମରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଦ୍ୟୁତ୍ କାଟ ରୋକିବା, ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ଇଞ୍ଜେକ୍ସନ୍ ଓ ଅନ୍ୟାନ୍ୟ ଔଷଧ ମହଜୁଦ ରଖାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କୁଜଙ୍ଗ ବ୍ଲକର ହଳଦୀପାଣି କ୍ରିକିକୁ ନଦୀରେ ମିଶାଇବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଡ୍ରେନେଜ୍ ବ୍ୟବସ୍ଥା ମରାମତି ଓ କାର୍ଯ୍ୟକ୍ଷମ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଖେରସ ଗ୍ରାମରେ ଜାତୀୟ ଆଇନ ସେବା ପ୍ରାଧିକରଣ ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର 1500 ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ୟାନ୍ୟ ସହାୟତା ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ଅଦାଲତରେ ବିଚାରପତିମାନେ ଯୋଗଦେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିମାନେ ସମାଧାନ ନିମନ୍ତେ ନିଃଶୁଳ୍କ ସହାୟତା ନମ୍ବରରେ ଯୋଗାଯୋଗ କରି ସେମାନଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ଜିଲ୍ଲା କୃଷି ବିଭାଗ ଆନୁକୂଲ୍ୟରେ 2025-26 ରବି ଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଡାଲି ଓ ତୈଳବୀଜ କୃଷି କ୍ରୟ କମିଟି ବୈଠକରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
2: ଶୁଣିଲେ ସମ୍ବାଦ ଆକାଶବାଣୀ।

0: କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ ଶୁଣିପାରିବେ କିଷାନବାଣୀ କାର୍ଯ୍ୟକ୍ରମ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ

0: ହଉ ଜଗନା, ଭକ୍ତି ଗୀତ ଶୁଣିଲ?
1: ଆମେ
0: ଭାଇଙ୍କୁ ପଚାରିବା ନା ନାଇଁ ଯୋଉ ସରକାରଙ୍କ ବିଜ୍ଞାପନଟି ନବା? ବା
1: ସରକାରଙ୍କ ବିଜ୍ଞାପନ ଟିକେ ଶୁଣେଇ ଦିଅ, ତାପରେ ଭାଇଙ୍କୁ ପଚାରି ବୁଝିବ।
0: ହଉ ହେଲା।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା
3: ମିଳିବ ପେନ୍ସନର ସହାରା, କୃଷକ ହେବନି ବେସହାରା, ଜଡ଼ିବ ଖୁସି ସହିତ ସମ୍ପର୍କ କଟିବ, ସୁଖରେ ବାର୍ଦ୍ଧକ୍ୟ ସୁରକ୍ଷିତ ହେବ, ସୁରକ୍ଷିତ ହେବ।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ ହେବ ସୁନିଶ୍ଚିତ।
2: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ।
4: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
2: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
0: ହେଇଟି ଜଗନା, ତମେ ଯୋଉ କହୁଥିଲ ଭାଇଙ୍କୁ ତାଙ୍କ ଗାଁର ସଂସ୍କୃତି ବିଷୟରେ, ତାଙ୍କ ପରମ୍ପରା ବିଷୟରେ, ଆଉ ଚାଷବାସ ବିଷୟରେ ପଚାରିବ ବୋଲି, ଆଉ ପଚାରୁନ
1: ଭାଇ। ଟିକେ ଆପଣଙ୍କ ପରିଚୟ ଦେଇକିରି କୁହନ୍ତୁ ଗାଁ ବିଷୟରେ।
5: ନମସ୍କାର, ମୁଁ ଚିନ୍ମୟ ଶଙ୍କର ପାତ୍ର। ଆମ ଗାଁରେ ପ୍ରାୟ 40ରୁ 50 ଘର ଅଛନ୍ତି। ଗ୍ରାମ ଦେବତୀ ମହାଦେବ, ଏଠାରେ ଅଷ୍ଟପରିଣାମ ଯଜ୍ଞ, ମେଳା, ବିଭିନ୍ନ ମହୋତ୍ସବ ପାଳନ କରାଯାଏ ଗ୍ରାମରେ।
1: ଗାଁରେ ଯୋଉ ଭାଇମାନେ ସବୁ ଅଛନ୍ତି, ବସବାସ କରୁଛନ୍ତି, ସମସ୍ତେ କଣ ଚାଷୀ?
5: ନା ନା, ସମସ୍ତେ ଚାଷୀ ନୁହଁ, ବିଦେଶରେ ବି ରହିକି ପଇସା ରୋଜଗାର କରୁଛନ୍ତି।
1: ବର୍ଷ ଭିତରେ ଅଷ୍ଟ ପ୍ରହରିତ ହୁଏ, ଆଉ କଣ ସବୁ ଅବସର ଯୋଉ ସମୟରେ କି କିଛି ଯାନିଯାତ୍ରା ପର୍ବପର୍ବାଣୀ ହୁଏ?
5: ଜାଗର ଯାତ୍ରା ପାଳନ କରାଯାଏ, ବିଭିନ୍ନ ଯାନିଯାତ୍ରା ପାଳନ କରାଯାଏ।
1: ତେବେ ଆପଣ ଭାଇ ଏଇ ଯୋଉ ଫାର୍ମ ହାଉସ ଟି କରିଛନ୍ତି, କେତେ ବର୍ଷ ହେଲାଣି ଆପଣ ଏଠି କରିଛନ୍ତି, ଏବଂ ଆପଣଙ୍କର ଉଦ୍ଦେଶ୍ୟ କଣ ଥିଲା?
5: ବାପା ଫାର୍ମ ହାଉସ ଟି କରିଥିଲେ, ମୁଁ ପାଠ ପଢି ବେକାର ବୁଲୁଥିଲି, ଏଠାରେ ଆସି ଏନଗେଜ୍ ହେଇଛି 15 ବର୍ଷ ହେଲାଣି ପ୍ରାୟ, ବୁଝାବୁଝି କରୁଛୁ।
1: ଫାର୍ମ ହାଉସ ଭିତରେ କଣ ସବୁ ଆପଣ କରୁଛନ୍ତି?
5: ମାଛ ଚାଷ ଅଛି, ଉଦ୍ୟାନ କୃଷି, ପଶୁପାଳନ ସବୁ ପ୍ରକାର କରାଯାଇଛି।
1: ବାପା ଭଜନି, ଆମର ତ ଚିନ୍ମୟ ଭାଇ ଗାଁ ବିଷୟରେ କହିଲେ, ଆମର କଣ ସବୁ ଚାଷ କରୁଛନ୍ତି ସେ କଥା ଟିକେ ପଚାରି ବୁଝୁ।
6: ନିହାତି ଭାବରେ ପଚାରି ବୁଝିବି। ଚାଷୀ ଭାଇ ଭଉଣୀ ମଧ୍ୟ ଏଠି ଏକାଠି ହେଇଗଲେଣି, ବୁଝିଲେ ସୁଧା ବାପା? ଏଠି ମହିଳା ଚାଷୀମାନେ ମଧ୍ୟ ଅନେକ ଅଛନ୍ତି, ତମେ ମଧ୍ୟ ତାଙ୍କଠୁ କିଛି ପଚାରି ଦିଅ।
0: ଗାଁରୁ କିଷାନମାନେ କାର୍ଯ୍ୟକ୍ରମ, ଏମିତି ଆମେ ସବୁ ଗାଁକୁ ଆସୁଛେ, ସବୁ ଜିନିଷ କରୁଛେ ମଧ୍ୟ, କିନ୍ତୁ ଏଇଠି ଆମର ଜଣେ ଭଉଣୀ ବି ଅଛନ୍ତି, ସିଏ ନିଜର ବହୁତ କମ୍ ବର୍ଷ ହେଇଥିଲେ ମଧ୍ୟ ସେ ଚାଷକୁ ଆପଣେଇଛନ୍ତି। ତାଙ୍କର ତ ଚାଷ ସମ୍ପର୍କରେ ତ ସିଏ କହିବେ, ଯୋଉ ଫାର୍ମ ହାଉସ କରିଛନ୍ତି ସେଇ ବିଷୟରେ ଟିକେ କହିବେ। ପୁଣି ଟିକେ ପରିଚୟ ଦେଇକି ଟିକେ କୁହ।
7: ମୋ ନାଁ ସାଗରିକା ପାତ୍ର, ସତ୍ୟବାଦୀ ବ୍ଲକ, ଗ୍ରାମ ପଦ୍ମପୁର।
0: ଏଇ ଯୋଉ ଫାର୍ମ ହାଉସ ଟି ହେଇଛି, କରିବାର ମୁଖ୍ୟ ଉଦ୍ଦେଶ୍ୟଟି କଣ ରହିଛି?
7: ଫାର୍ମ ହାଉସ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ସହିତ ଅନ୍ୟ 5 ଜଣଙ୍କୁ ଆଗକୁ ନେବା, ନିଜ ପାଇଁ ଯାହା କାମ କରିବା ସେଥିରେ 5 ଜଣଙ୍କୁ ନିଯୁକ୍ତି ଦେବା, ଏବଂ ସେମାନଙ୍କ ସହିତ ତାଙ୍କୁ ମଧ୍ୟ ସମ୍ମାନ କରି ଆଗକୁ ନେଇ
0: ଚାହିଁଥିଲେ ବି ଚାକିରି କ୍ଷେତ୍ରକୁ ଆଗେଇ ଯିବାର ଲକ୍ଷ୍ୟ ସବୁ ମାନେ ଯୁବପିଢ଼ିଙ୍କର ଥାଏ। ତେଣୁ ଆପଣ କାହିଁକି ଭାବିଲେ ଯେ ମୁଁ ଚାଷ କ୍ଷେତ୍ରକୁ ଆପଣେଇବି ବୋଲି?
7: ପାଠ ପଢିକି ବେକାର ହେଇ ବୁଲୁଛନ୍ତି, ମୁଁ ବି ପାଠ ପଢା ସରିଲା ପରେ ମୁଁ ବି ଚାକିରି କରୁଥିଲି, ତାପରେ ଛାଡିକି ଆସିକି ଚାଷରେ ଯୋଗ ଦେଲି। କାରଣ ମୋ ଭାଇ ଯିଏ କରୁଥିଲେ, ଯିଏ ଏ ଫାର୍ମକୁ ଆଗରୁ ଚଲାଉଥିଲେ, ସେ ମତେ କହିଲେ ମହିଳାମାନେ ବି ଚାଷ କରିପାରୁଛନ୍ତି, ତ ତୁ କାହିଁକି ବ୍ୟାଙ୍କରେ ଯାଇକି କାମ କରିବୁ, ତୁ ଆସେ ଏଠି ଚାଷ କରିବୁ, ଘରେ ବସି ପଇସା ଇନକମ କରିବୁ। ତ ମୁଁ ଆସି ବ୍ୟାଙ୍କରୁ ଚାକିରି ଛାଡି ଏଠି ଭାଇଙ୍କ ସହିତ ଯୋଗଦାନ ଦେବି।
0: ବହୁତ ବଢିଆ କଥା। ତେଣୁ ନିଜର ଲକ୍ଷ୍ୟ ରଖିଛନ୍ତି ଯେମିତି ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟ 5 ଜଣ କେମିତି ଆତ୍ମନିର୍ଭରଶୀଳ ହେଇପାରୁଛନ୍ତି। ଆଉ ଏଇ ଯୋଉ ଫାର୍ମ ହାଉସଟାକୁ ଆଉ କଣ କରିବେ ଯାହାଦ୍ୱାରା କି ସମସ୍ତେ ଜାଣିବେ ପଦ୍ମପୁର ଗାଁରେ ଏଇ ଯୋଉ ଫାର୍ମ ହାଉସ ହେଇଛି ବହୁତ ଭଲ ହେଇଛି ବୋଲି?
7: ମୁଁ ଚାହୁଁଛି ଯୋଉ ଚାଷୀମାନଙ୍କର ଏଇ ଯୋଉ ଆଖପାଖ ଏରିଆରେ ଚାଷୀମାନେ ଜାଆଁଳ ପାଇଁ ଟିକେ ହଇରାଣ ହେଉଛନ୍ତି, ତ ଜାଆଁଳ ଚାଷଟା ଟିକେ ଆଉ ଟିକେ ବଢେଇବା ପାଇଁ, ଏମିତି ଲୋକମାନେ ଉପକୃତ ହେବେ, ଆଉ ମାଛ ଚାଷକୁ ଆଉ ଟିକେ ବଡ ଆକାରରେ କରିବା ପାଇଁ, ଆଉ ସବୁ ପ୍ରକାର ଚାଷ ଏଠି କରିବା ପାଇଁ, ଯେ କେବଳ ମାଛ ଚାଷ ହବ ଯେ ସେଇଆ ନୁହେଁ, ତା ସହିତ ଅନ୍ୟାନ୍ୟ ପଶୁପାଳନ ହଉ, ସେ ଅନ୍ୟାନ୍ୟ ଚାଷ ହଉ, ସବୁ ଇଣ୍ଟିଗ୍ରେଟେଡ୍ ଫାର୍ମିଂ କରିବାକୁ ଚାହୁଁଛି। ଏଇଟା ହେଇଛି କିନ୍ତୁ ଆଉ ଟିକେ ବଡ ଆକାରରେ କରିବା ପାଇଁ ଚାହୁଁଛି।
0: ଜଗନା, ମୁଁ ତ ଭଉଣୀକୁ ଫାର୍ମ ହାଉସ କରୁଛନ୍ତି ସେଇ ବିଷୟରେ ପଚାରି, ଯୋଉ ଭାଇ ଭଉଣୀ ଅଛନ୍ତି ତାଙ୍କ ପାଖକୁ ଟିକେ ଯିବା ଆଉ କଣ।
8: ଶ୍ରୋତା ବନ୍ଧୁ ନମସ୍କାର, ଗାଁରୁ କିଷାନବାଣୀ କାର୍ଯ୍ୟକ୍ରମରେ ଆମେ ଆଜି ପହଞ୍ଚିଛୁ ସତ୍ୟବାଦୀ।

0: ବ୍ଲକର ପଦ୍ମପୁର ଗ୍ରାମରେ ଆମ ପାଖରେ ଜଣେ ସଫଳ ଚାଷୀ ଭାଇ ଅଛନ୍ତି। ଚାଲନ୍ତୁ ତାଙ୍କଠୁ ପରିଚୟ ଜାଣିବା ଏବଂ ସେ କଣ ସବୁ ଚାଷ କରନ୍ତି ସେ ବିଷୟରେ ମଧ୍ୟ ଜାଣିବା। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟଟା?
1: ମୋ ନାଁ ଚିନ୍ମୟ ଶଙ୍କର ପାତ୍ର, ଘର ପଦ୍ମପୁର ସତ୍ୟବାଦୀ ପୁରୀ।
0: ଆଜ୍ଞା, ଆପଣ ଗୋଟେ ବିରାଟ ବଡ ଫାର୍ମ ହାଉସ କରିଛନ୍ତି, ଏଠି ସବୁ କଣ ଚାଷବାସ କରନ୍ତି?
1: ଏଟା ଇଣ୍ଟିଗ୍ରେଟେଡ୍ ଫାର୍ମିଂ କରାଯାଉଛି, ଏଠି ମାଛ, ପନିପରିବା, ଗାଈ, କୁକୁଡ଼ା, ଛେଳି ଏବଂ ଅନ୍ୟାନ୍ୟ ସବୁ ଗଛ ଲଗାଯାଇଛି, ନଡ଼ିଆ, ଅମୃତଭଣ୍ଡା, ହର୍ଟିକଲଚର କ୍ରପ ସବୁ କରାଯାଇଛି।
0: ବିଭିନ୍ନ ପ୍ରକାର ଚାଷ ଏଇ ଫାର୍ମ ହାଉସ ରହିବେ। ଆପଣ କେତେ ବର୍ଷ ଧରି ଏଇ ଫାର୍ମ ହାଉସ କଲେଣି?
1: ଏଇଟା ତ ବାବା ଆମର କରିଥିଲେ 40 ବର୍ଷ ତଳେ, ମୁଁ ଏବେ ପାଠ ପଢିକି ବେକାରରେ ବୁଲୁଥିଲି, ଏବେ ଆସିକି ଏନଗେଜ୍ ହେଇଥିଲେ। 15 ବର୍ଷ।
0: 15 ବର୍ଷ ଭିତରେ ଆପଣ କ'ଣ ସବୁ ଏଠି କରିଛନ୍ତି?
1: 15 ବର୍ଷ ଭିତରେ ଏଠି ପନିପରିବା ଚାଷ, ମାଛ ଚାଷ ଆଉ ହର୍ଟିକଲଚର କ୍ରପ ସବୁ କରାଯାଉଛି ଏଠି।
0: ଆପଣ କ'ଣ ମାଛ ଜାଁଳ କରି ବିକ୍ରି କରନ୍ତି ନା ମାଛ ବିକ୍ରି କରନ୍ତି?
1: ଜାଁଳ ବି କରେ, ଜାଁଳ ହେଚେରି ଅଛି ମୋର ଗୋଟେ, ଜାଁଳ ଉତ୍ପାଦନ କରେ, ଛୋଟ ଜାଁଳ ବିକ୍ରି କରେ, ଗୁଣ୍ଡ ଜାଁଳ, ବଡ଼ ଜାଁଳ, ମାଛ ସବୁ ବିକ୍ରି କରେ।
0: କେତେ ଏକର ଜମିରେ ଆପଣ ମାଛ ଚାଷ କରିଛନ୍ତି?
1: ଟୋଟାଲ ଏ ଫାର୍ମର ଏରିଆ 13 ଏକର। 13 ଏକର 8 ଏକର ହେଲା ତାର ୱାଟର ଏରିଆ।
0: ଆଜ୍ଞା,
1: 8 ଏକର ଜାଗାରେ ମାଛ ଚାଷ କରାଯାଇଛି, ବାକି 5 ଏକର ଜାଗାରେ ଅନ୍ୟାନ୍ୟ ଉଦ୍ୟାନ କୃଷି କରାଯାଇଛି।
0: ତେବେ ମାଛ ଚାଷ କରିବି ବା ବିଭିନ୍ନ ପ୍ରକାର ଫାର୍ମ ହାଉସ କରିକି ଜୀବନଯାପନ କରିବି, କେମିତି ମନ ଭିତରେ ଇଚ୍ଛା ଆସିଲା?
1: ଆମର ଆଗରୁ ଫ୍ୟାମିଲିରେ ଥିଲା ଚାଷ, ତୁମେ ମୋର ଦୁର୍ବଳତା ଥିଲା ଆଗରୁ ଚାଷ ଉପରେ, ପାଠ ପଢି ଚାକିରି କରିବା ପକ୍ଷେ ଭାବିଲେ ଏନଗେଜ୍ ହେଇଯିବି।
0: ଆପଣ କହୁଛନ୍ତି ଆପଣ ବିଭିନ୍ନ ପ୍ରକାର ମାଛ ଚାଷ କରୁଛନ୍ତି, ଏଇ ମାଛ ଜାଁଳ ସବୁ କୋଉଠୁ ଆଣନ୍ତି?
1: ମୁଁ ନିଜେ ଉତ୍ପାଦନ କରେ, ନିଜେ ମାଛଙ୍କୁ ଇଞ୍ଜେକ୍ସନ ଦେଇ ଜାଁଳ।
0: କେତେଟା ଖଣ୍ଡେ ପୋଖରୀ କରିଛନ୍ତି ଭିତରେ?
1: ଟୋଟାଲ 13 ପୋଖରୀ।
0: 8 ଏକର ଜମିରେ 13 ପୋଖରୀ ଆପଣ କରିଛନ୍ତି। ବାର୍ଷିକ ହାରାହାରି କେତେ ଜାଁଳ ଆପଣ କରନ୍ତି?
1: ଏଠି ପ୍ରାୟ 40-50 ଲକ୍ଷ ଜାଁଳ ବିକ୍ରି ହୁଏ, ଗୁଣ୍ଡ ଜାଁଳ, ତାପରେ ମାଛ ପ୍ରାୟ 150 କୁଇଣ୍ଟାଲ 200 କୁଇଣ୍ଟାଲ ମାଛ।
0: କୋଉ କୋଉ ମାଛ ସବୁ କରିଛନ୍ତି?
1: ଭାକୁର, ରୋହି, ମିରିକାଳି ମୁଖ୍ୟ, ତାପରେ ରୂପଚାନ୍ଦ ଅଛି, ଚୁଙ୍ଗୁଡ଼ି ଅଛି।
0: ତେବେ କୋଉ ସିଜିନ୍ରେ ଆପଣ ଜାଁଳ ଛାଡ଼ନ୍ତି ଆମର ପୋଖରୀ ମାନଙ୍କରେ?
1: ଆମର ଏଠି ମଲ୍ଟି ଷ୍ଟକିଂ ମଲ୍ଟି ହାର୍ଭେଷ୍ଟିଂ ପ୍ରୋଗ୍ରାମ ଚାଲିଛି, ମାନେ ପ୍ରତି ସମୟରେ ଜାଁଳ ଛଡ଼ା ହେଉଛି ଏବଂ ଜାଁଳ ବିକ୍ରି କରାଯାଉଛି। ମାଛ ଆମ ପାଖରେ ପ୍ରଚୁର ମୁଣ୍ଡା ଜାଁଳ ଆମେ ରଖିଛୁ, ପ୍ରତି ମାସରେ ମାଛ ପୋଖରୀ ଧରା ହେବ, ମୁଣ୍ଡା ଜାଁଳ ତାହେଲେ ଛଡ଼ା ହେବ।
0: ଏଇ ଯୋଉ ଜାଁଳ ଆପଣ ପ୍ରସ୍ତୁତି କରନ୍ତି, ଜାଁଳ ପ୍ରସ୍ତୁତି ପ୍ରଣାଳୀ ଟିକେ କହିବେ?
1: ଜାଁଳ ତ ଆମେ ପ୍ରଥମେ ପକ୍ତା ମାଛ ମାନଙ୍କୁ ପୋଖରୀ ରଖି ଭଲ ଖାଦ୍ୟପେୟ ଦେଇ ତାଙ୍କୁ ଏଇ ମେ ଜୁନ ମାସରେ ତାଙ୍କଠାରୁ ଅଣ୍ଡା ଉତ୍ପାଦନ କରି ମାନେ ସ୍ପନ୍ ଉତ୍ପାଦନ କରୁ ଇଞ୍ଜେକ୍ସନ ଦେଇ ହେଚେରୀରେ, ତାପରେ ତାଙ୍କୁ ନେଇକି ଛୋଟ ନର୍ସରୀ ପୋଖରୀ ରଖି ବଡ଼ କରିକି ପୋଖରୀ ଛାଡ଼ୁ।
0: କେତେ ଆକାର, କେତେ ଗ୍ରାମ ରହିଲେ ଆପଣ ଆପଣ ଜାଁଳ ବିକ୍ରି କରନ୍ତି?
1: ଜାଁଳ ଆମେ ସ୍ପନ୍ ପୁରା ଅଣ୍ଡାରୁ ବାହାରିଥିବା 3 ଦିନର ଜାଁଳ, ତାପରେ ଫ୍ରାଇ 15 ଦିନ ଜାଁଳ, ତାପରେ ଫିଙ୍ଗରଲିଙ୍ଗ ଯୋଉଟା ମାସରେ 1.5 ମାସର ଜାଁଳ, ତା ବାଦ ଇୟରଲିଙ୍ଗ ମାନେ ବର୍ଷିକା ମୁଣ୍ଡା ଜାଁଳ ସବୁ ବିକ୍ରି କରୁ।
0: ତେବେ କୋଉଥିରେ ଅଧିକ ଲାଭ ମିଳେ?
1: ଫ୍ରାଇ ବିକ୍ରି କଲେ ଅଧିକ ଲାଭ ମିଳିବ ସ୍ପନ୍ ଫ୍ରାଇରେ।
0: ଆଜ୍ଞା,
1: କିନ୍ତୁ ଚାଷୀମାନଙ୍କ ପାଇଁ ଇୟରଲିଙ୍ଗଟା ଭଲ, ମୁଣ୍ଡା ଜାଁଳ, ମାଛ ଚାଷ ପାଇଁ ମୁଣ୍ଡା ଜାଁଳଟା, ମୁଣ୍ଡା ଜାଁଳଟା ଶୀଘ୍ର ଉତ୍ପାଦନ ହେବ।
0: ତେବେ ଭାଇ ମାଛ ଚାଷରେ ହେଚେରୀ ମ୍ୟାନେଜମେଣ୍ଟ ମାନେ କ'ଣ?
1: ହେଚେରୀ ମ୍ୟାନେଜମେଣ୍ଟ ଜାଁଳ ଉତ୍ପାଦନ ପାଇଁ ଯୋଉ ହେଚେରୀ ଆମର ଅଛି ସେଇଟା ପରିଚାଳନା, ବଡ଼ ମାଛରୁ ଜାଁଳ ଉତ୍ପାଦନ କରିବାର ଯୋଉ ଟେକ୍ନିକ ସେଇଟା ଆଉ। ଆମେ ସାଧାରଣତଃ ସେପ୍ଟେମ୍ବର ଅକ୍ଟୋବର ମାସରୁ 2 ବର୍ଷିଆ ବଡ଼ ମାଛକୁ ରଖି ତାକୁ ଭଲ ପୁଷ୍ଟିସାର ବା ପ୍ରୋଟିନ ଜାତୀୟ ଖାଦ୍ୟ ଦେଇ ତାକୁ ମ୍ୟାଚୁରିଟି ପାଇଁ ମାନେ ତାର ଯୋଉ ଅଣ୍ଡା ଉତ୍ପାଦନ ପାଇଁ ରେଡି କରିଥାଉ। ଠିକ ଏପ୍ରିଲ ଆଉ ମେ ମାସରେ ଆମେ ତା ଦେହରୁ ତାର ହେଚିଂ ଆରମ୍ଭ କରିଥାଉ ବା ତାର ଅଣ୍ଡା ଉତ୍ପାଦନ କାର୍ଯ୍ୟକ୍ରମ ଆରମ୍ଭ କରିଥାଉ। ପ୍ରଥମେ ମାଛମାନଙ୍କୁ ଅଲଗା ଅଲଗା କରି ରଖାଯାଇଥାଏ, ମେଲ୍ ଫିମେଲ୍ ମାଛଙ୍କୁ 2 ପୋଖରୀ ରଖାଯିବ। ଏପ୍ରିଲ ମେ ମାସରେ ସେମାନଙ୍କୁ ନେଇ ହେଚେରୀରେ ଅଣ୍ଡା ଉତ୍ପାଦନ କରାଯାଇକି ଜାଁଳ ପ୍ରସ୍ତୁତ କରାଯିବ। ସେଥିପାଇଁ ପ୍ରଥମେ ମାଛମାନଙ୍କୁ ନେଇ ଆମର ଯୋଉ ହେଚିଂ ପୁଲ୍ ଅଛି ପ୍ରଥମେ 6-12 ଘଣ୍ଟା ପର୍ଯ୍ୟନ୍ତ ସାୱାର ଦିଆଯାଏ, ସାୱାର ଦେଲା ପରେ ତାଙ୍କୁ ନେଇକି ଓବାପ୍ରିମ ହଉ କି ଯୋଉ ଇଞ୍ଜେକ୍ସନ ସିନ୍ଥେଟିକ ହରମୋନ ଦିଆଯାଇକି ତାକୁ ସମାନ ଓଜନର ଅଣ୍ଡିରା ମାଛ ବା ମାଇ ମାଛ ବା ମେଲ୍ ଫିମେଲ୍ ମାଛଙ୍କୁ ଛଡ଼ାଯାଇଥାଏ ଏବଂ ସେମାନଙ୍କୁ ସନ୍ଧ୍ୟା 6ଟା ବେଳେ ପ୍ରାୟ ଇଞ୍ଜେକ୍ଟ କରାଯାଇଥାଏ। ଯେତିକି ପରିମାଣ ଇଞ୍ଜେକ୍ଟ କରାଯାଏ ମାଇ ମାଛକୁ ତାର ଅଧା 1 ml ପ୍ରତି କେଜି ଯଦି ଦିଆହୁଏ ମାଇ ମାଛକୁ ଇଞ୍ଜେକ୍ସନ, 0.5 ml ଅଣ୍ଡିରା ମାଛକୁ ଇଞ୍ଜେକ୍ସନ ଦିଆଯାଏ। ଇଞ୍ଜେକ୍ସନ ଦେବାର 4-6 ଘଣ୍ଟା ଭିତରେ ଅଣ୍ଡା ଦେବା ଆରମ୍ଭ କରନ୍ତି ଏବଂ ଅଣ୍ଡା ଗୁଡ଼ିକ ଯାଇକି ଆମର ଯୋଉ ଏଗ୍ ଚାମ୍ବର ଅଛି କଲେକ୍ସନ ଚାମ୍ବରରେ ସେସବୁ କଲେକ୍ଟ ହୁଏ, ସେଠୁ କଲେକ୍ଟ କରାଯାଇ ମାପ କରାଯାଇ ପ୍ରତି ଲିଟରରେ 25,000 ଅଣ୍ଡା ପ୍ରାୟ ଥାଏ। ସେଇ ହିସାବରେ ଆମେ ହେଚିଂ ପୋଲରେ କେତେ ଅଣ୍ଡା ଛଡ଼ାଯିବ ହେଚିଂ ପୋଲ ଆୟତନ ଅନୁସାରେ ସେ ଅନୁସାରେ ମାପି ତାକୁ ହେଚିଂ ପୋଲରେ ପକାଯାଏ ଏବଂ ହେଚିଂ ପୋଲକୁ ପ୍ରାୟ 36 ଘଣ୍ଟା ପର୍ଯ୍ୟନ୍ତ ତାହେଲେ ପାଣି ବୁଲାଇବା ପରେ ସେ ଅଣ୍ଡାରୁ ସବୁ ଛୋଟ ଛୋଟ ଲାର୍ଭା ସ୍ପନ୍ ବାହାରନ୍ତି ଏବଂ ସେ ସ୍ପନ୍କୁ 72 ଘଣ୍ଟା ପରେ ଯାଇ ପୋଖରୀରେ ଛଡ଼ାଯାଏ।
0: ତେବେ ଆପଣ କହିଲେ ଯେ ସମାନ ମାତ୍ରାରେ ମେଲ୍ ଏବଂ ଫିମେଲ୍ ମାଛଙ୍କୁ ଛଡ଼ାଯାଏ, ଆପଣ ମେଲ୍ ଏବଂ ଫିମେଲ୍କୁ ଚିହ୍ନିତ କେମିତି କରନ୍ତି?
1: ମେଲ୍ ଫିମେଲ୍ ଜାଣିବା ପାଇଁ ହେଲେ ସାଧାରଣତଃ ଫିମେଲ୍ ମାଛ ପେଟ ଟିକେ ବଡ଼ ଥାଏ ଏବଂ ଫିମେଲ୍ ମାଛର ଯୋଉ ୱିଡର୍ ଫିନ୍ ବା ଯୋଉ ଆଗ ପକ୍ଷୀର ହାତ ମାରିଲେ ସେଟା ଚିକଣ ଲାଗେ ଏବଂ ଅଣ୍ଡିରା ମାଛ ରାରଡ଼ୁଆ ଲାଗିଥାଏ ବା କଣ୍ଟାଳିଆ ଲାଗିଥାଏ, ସେଥିରୁ ଆମେ ଜାଣୁଛେ ଏଟା ମେଲ୍ ଏବଂ ଫିମେଲ୍ ମାଛ।
0: ତେବେ ଗୋଟେ ମାଛ ଥରକରେ କେତେ ଅଣ୍ଡା ଦେଇପାରିବ?
1: ପ୍ରାୟତଃ 2.5 କେଜି 3 କେଜି ମାଛଙ୍କୁ ଇଞ୍ଜେକ୍ଟ କରାଯାଏ, 2 ବର୍ଷ ପୁରୁଣା ମାଛ, ତାଠୁ ଛୋଟ ମାଛ ଇଞ୍ଜେକ୍ଟ କରାଯାଏ ନାହିଁ। ତେଣୁ କିଲୋ ପିଛା ମାଇ ମାଛ 2 ଲକ୍ଷ ଅଣ୍ଡା ଦେଇଥାଏ, ତେଣୁ ହାରାହାରି ଆପଣ ଯଦି 2.5 କେଜିର ମାଛ ନେଲେ ଗୋଟେ ସେ 5 ଲକ୍ଷ ଅଣ୍ଡା ଦେବ।
0: ତା ଭିତରୁ ସ୍ପନ୍ କେତେ ବାହାରିବେ?
1: ଅଣ୍ଡାରୁ ପ୍ରାୟ 60-80% ଫର୍ଟିଲାଇଜ୍ ହେବ ଅଣ୍ଡାଟା, 100 ଅଣ୍ଡା ପକେଇଲେ 80,000 ମିନିମମ୍ ବାହାରିବା କଥା।
0: ଯେତେବେଳେ ଅଣ୍ଡାଟି ବାହାରିଗଲା ସେତେବେଳେ ଆପଣ ମେଲ୍ ଫିମେଲ୍ ମାଛକୁ ଅଲଗା କରିଦିଅନ୍ତି ନା ସେ ଏକତ୍ରିତ ରଖନ୍ତି?
1: ତାକୁ ନେଇକି ଆମେ ଅଲଗା ପୋଖରୀରେ ନେଇକି ଛାଡ଼ିଥାଉ, ରଖାଯାଇଥାଏ ଅଣ୍ଡା ଦବା ମାଛ ସେଥିରେ ନ ଛାଡ଼ି ଅନ୍ୟ ପୋଖରୀ ଛାଡ଼ିଥାଉ।
0: କି ଏପରି କାହିଁ କରାଯାଏ ନା ମେଲ୍ ଫିମେଲ୍ ସେ ଅଣ୍ଡାକୁ ଖାଇଯାଆନ୍ତି କି ତା ନଷ୍ଟ କରିଦିଅନ୍ତି, କେଉଁ କାରଣ ଯୋଗୁଁ?
1: ଯୋଉ ମେଲ୍ ଫିମେଲ୍ ମାଛ ତା ଦେହରେ ଛାଡ଼ିଲେ କ'ଣ ମାନେ ସେ ମିଶିଯିବା ଜଣା

0: ଥରେ ଯିଏ ଅଣ୍ଡା ଦେଲା ସେ ଆଉ ଏବେ ଅଣ୍ଡା ଦବନି, ପୁଣି ନେକ୍ସଟ ସିଜନ ଦବ, ତେଣୁ ତାକୁ ନେଇ ପଟାସିୟମ ପରମାନେଟରେ ବିଶୋଧନ କରି ତାକୁ ଅଲଗା ପୋଖରୀରେ ଛାଡ଼ି ଦିଅନ୍ତି।
1: ଏଇ ଯୋଉ ଅଣ୍ଡା ଦେବା କଥା କହିଲେ, କଣ ପ୍ରାକୃତିକ ଉପରେ ଅଣ୍ଡା ଦିଅନ୍ତି ନା ଆପଣ ଜବରଦସ୍ତି ତାକୁ ଅଣ୍ଡାକୁ କାଢନ୍ତି?
0: କୃତ୍ରିମ ଭ୍ରମ ସୃଷ୍ଟି କରାଯାଏ ମାଛ ପାଇଁ, ପାଣି ବୁଲେଇ ଏମିତି ସାୱାର ପକେଇ ଏମିତି କୃତ୍ରିମ ଭ୍ରମ ସୃଷ୍ଟି କରା, ଯେମିତି ସେମାନେ ଅନୁଭବ କରିବେ ଆମେ ଗୋଟେ ନଦୀ ଭିତରେ ଯାଉଛୁ ଆଉ ବର୍ଷା ହଉଛି, ତେଣୁ ସେ ନଦୀ ଭିତରେ ଯଦି ବର୍ଷା ହେଇ ଯାଉଛି ଭାବିକି ସେମାନେ ଅଣ୍ଡା ଦିଅନ୍ତି। ତା ଅଣ୍ଡା ଦେବା ପାଇଁ ମଧ୍ୟ ଇଞ୍ଜେକ୍ଟ କରାଯାଏ ଇଞ୍ଜେକ୍ସନ, ହେଲେ ତାଙ୍କୁ ଗୋଟେ ନ୍ୟାଚୁରାଲ ଇଏ ନହେଲେ ସେମାନେ ଅଣ୍ଡା ଦେବେ ନାହିଁ, କାରଣ ବର୍ଷା ସମୟରେ ହିଁ ମାଛମାନେ ଅଣ୍ଡା ଦିଅନ୍ତି ନଦୀର ସ୍ରୋତରେ, ତେଣୁ ସେଭଳିଆ ସିଷ୍ଟମ ସେଠି କରାଯାଉଛି ଚାଇନିଜ ହ୍ୟାଚେରୀ ମାନଙ୍କରେ, ଯେ ସେଠି ସ୍ରୋତ ତିଆରି କରାଯାଉଛି ନ୍ୟାଚୁରାଲି ଆଉ ବର୍ଷା ବି କରାଯାଉଛି, କରାଯିବାରୁ ସେମାନେ ଅଣ୍ଡା ଦେଉଛନ୍ତି। ଅଣ୍ଡା ଦେବାର 72 ଘଣ୍ଟା ପରେ ସ୍ପନ୍ ଯାଇ ପୋଖରୀ ଛଡ଼ାଏ।
1: ଯେତିକି ସ୍ପନ୍ ବାହାରନ୍ତି ତା ଭିତରୁ ସମସ୍ତେ ଜୀବିତ ରୁହନ୍ତି ନା ତା ଭିତରୁ କିଛି ନଷ୍ଟ ହୁଅନ୍ତି?
0: ଯଦି ଆପଣ 1,00,000 ସ୍ପନ୍ ପୋଖରୀ ଛାଡ଼ିବେ 50,000 ସ୍ପନ୍ ବଞ୍ଚିବେ।
1: ତାଙ୍କୁ କଣ ଖାଦ୍ୟ ଦିଆଯାଏ, କେମିତି ବଞ୍ଚନ୍ତି ସେମାନେ?
0: ତମେ ତ ଦିଆଯାଏ ତାଙ୍କୁ ନ୍ୟାଚୁରାଲ ଫିଡିଂ ଦିଆଯାଏ, ପ୍ରଥମେ ଅଟା ପଟା ଟାଇପ୍ର ଜିନିଷ ଦିଆଯାଏ, ନହେଲେ ତାର A40 ପାଉଡର ସେଇଟା ଦିଆଯାଏ, ତାପରେ 2-3 ଦିନର ପରେ ତାକୁ ଅନ୍ୟାନ୍ୟ ଖାଦ୍ୟ ଦିଆହବ। ସ୍ପଞ୍ଜ ଯେତେ ଛଡ଼ାଯାଏ ତା ଛାଡ଼ିବା ପୂର୍ବରୁ ଆମେ ତାକୁ ପ୍ରାକୃତିକ ଖାଦ୍ୟ ତିଆରି କରିଥାଉ, କିନ୍ତୁ ବାଦାମ ପିଡ଼ିଆ ମିନେରାଲ ମିକ୍ସଚର ପକେଇ ପାଣିଟାକୁ ସେଇପ୍ରକାର ତିଆରି କରାଯାଇଥାଏ ଯେଉଁଥିରେ ପ୍ରାକୃତିକ ଖାଦ୍ୟ ଭରପୁର ଥିବ। ସ୍ପଞ୍ଜ ଯିବ ମାନେ ପ୍ରାକୃତିକ ଖାଦ୍ୟ ଖାଇବ, ପ୍ଲାଙ୍କଟନ ଖାଇବ, ତାପରେ ଆର୍ଟିଫିସିଆଲ ଫିଡ଼ ବି ଦିଆଯାଏ ଉପରୁ ବସାଯାଏ ଖାଇବା ପାଇଁ।
1: ଆଚ୍ଛା, ମାଛ ମାନେ କୋଉ ଋତୁରେ ବେଶୀ ଅଣ୍ଡା ଦିଅନ୍ତି?
0: ଅଣ୍ଡା ତ ସାଧାରଣତଃ ଏପ୍ରିଲ ମାସରେ ଅଣ୍ଡା ଦେବା ଆରମ୍ଭ କରୁ, ଆଉ ସେଟା ପ୍ରାୟ ସେପ୍ଟେମ୍ବର ମାସ ଚାଲେ, ସେପ୍ଟେମ୍ବର 15 ପରେ ଅଣ୍ଡା ଦେବା ବନ୍ଦ କରିଦିଅନ୍ତି, ତାର ଭିତରେ ସବୁ ଜାଳ ଉତ୍ପାଦନ କରାଯାଏ।
1: ଯେତେବେଳେ ଆପଣ ମାଛଟି ଅଣ୍ଡା ଦେଉଛି, ତାପରେ ଆମେ ଶୁଣିଛୁ ମାଛମାନଙ୍କୁ ରୋଗ, ବିଭିନ୍ନ ପ୍ରକାର ରୋଗ ହୁଏ, ଏବଂ ଅଣ୍ଡା ଦେଇସାରିଲା ପରେ ସେ ମାଛମାନଙ୍କୁ ଆପଣ କଣ କରନ୍ତି?
0: ତାକୁ ଆମେ ନେଇକି ଟ୍ରିଟମେଣ୍ଟ କରିକି ପଟାସିୟମ ପରମାଙ୍ଗନେଟ୍ରେ ବୁଡ଼ାଇକି ତାକୁ ଅଲଗା ପୋଖରୀ ଛାଡ଼ିଦେଉ, ସେପାରେଟ୍ ପୋଖରୀରେ।
1: କୋଉ ସବୁ ରୋଗର ଲକ୍ଷଣ ଦେଖାଯାଏ
0: ମାଛମାନଙ୍କୁ? ମୁଖ୍ୟତଃ ଗୋଟେ ଉଙ୍କୁଡ଼ିଆ ପୋକ ହଉଛି ଆର୍ଗୁଲସ୍, ତାପରେ ମୁଖ୍ୟ ରୋଗ ସେଇଟା ଏବେ ହଉଛି, ଆଉ ଅନ୍ୟାନ୍ୟ ଏମୋନିଆ ବଢ଼ିଗଲେ ମାଛଙ୍କୁ ରୋଗ ହୁଏ, ମାଛ ମରିଯାନ୍ତି। ଆଉ ମୁଖ୍ୟ ରୋଗ ହେଲା ଆର୍ଗୁଲସ୍, ଆମ ଏଠି ହଉଛି, ଅନ୍ୟାନ୍ୟ ରୋଗ ପ୍ରାୟ ନାହିଁ ଆମ ପୋଖରୀ।
1: ସେ ଜାଁଳ ମାନଙ୍କର ମଧ୍ୟ ରୋଗ ଦେଖାଯାଏ କି?
0: ଜାଁଳରେ ବିଶେଷ କିଛି ରୋଗ ହଉନି, ଆମର ଟ୍ରିଟମେଣ୍ଟ ସବୁବେଳେ ହଉଛି ନା ଜାଣ ପାଇଁ, ତେଣୁ ମେଡିସିନ ଔଷଧ ପତ୍ର ଆମେ ବ୍ୟବହାର କରୁଛୁ, ଜାଁଳ ବିଷୟ ରୋଗ ନାହିଁ। ମାଛ ମାନଙ୍କୁ ଟିକେ ରୋଗ ହୁଏ ଅଧିକ, ଯଦି ପାଣି ପରିଚାଳନା ଆମେ ଠିକ ରଖିବେ ତାହେଲେ ମାଛମାନଙ୍କୁ କିଛି ରୋଗ ହବନି, ପାଣି ଦୂଷିତ ହେଲେ ମାଛଙ୍କୁ ରୋଗ ହବ।
1: ଏଇ ଯୋଉ ବଡ ମାଛ ପ୍ରସ୍ତୁତ କରନ୍ତି, ତାର ପ୍ରସ୍ତୁତି ପ୍ରଣାଳୀ କେମିତି କରନ୍ତି ଏବଂ ତାକୁ ବିକ୍ରି ବଟା କେମିତି କରନ୍ତି ଟିକେ କହିବେ?
0: ବଡ ମାଛ ତ ଆମେ ମୁଖ୍ୟତଃ ଟେମ୍ପରେଚର ଅଧିକ ସମୟ, ଯେମିତି ଫେବୃଆରୀରୁ ଅକ୍ଟୋବର ଭିତରେ ବେଶୀ ମାଛ ଛଡ଼ାଯାଏ, ଶୀତ ସମୟରେ ମାଛକୁ ଅମଳ କରାଯାଏ, ତେଣୁ ଥରେ ଆମେ 100-150 ଗ୍ରାମ ମୁଣ୍ଡା ଜାଳ ଛାଡ଼ୁ, ଏଇଟା ପ୍ରାୟ 5-6 ମାସ ଲାଗେ ମାଛ ହେବା ପାଇଁ। ତେଣୁ ପ୍ରତି 5 ମାସ ହେଲା ପରେ ଆମେ କ'ଣ କରୁନା, ଯେତିକି ମାଛ ବଡ଼ ହେଇଥାନ୍ତି, ତାର ଯେଉଁ 2,000 ମାଛ ଗୋଟେ ଏକର ଛଡ଼ା ହେଇଛି, ତ 500 ମାଛ ବଡ଼ ବାହାରିଗଲା, 500 ମାଛ କାଢ଼ିଦେଉ, ପୁଣି ମୁଣ୍ଡା ଜାଳ 500 ନେଇ ଛାଡ଼ିଦେଉ, ପୁଣି ଆମର ବର୍ଷ ସାରା ମାଛ ଅମଳ ହେଉଥାଏ, ମାଛ ଛଡ଼ା ହେଉଥାଏ।
1: ଆପଣ କେତେ ଗ୍ରାମର ହେଲେ ମାଛ ବିକ୍ରି କରିଦିଅନ୍ତି?
0: ଆମେ 800 ଗ୍ରାମର ଉପରକୁ ମାଛ ବିକ୍ରି କରୁ।
1: ବିକ୍ରିବାଟା କେମିତି କ'ଣ ଅସୁବିଧା ଅଛି?
0: ବିକ୍ରିବାଟା ଅସୁବିଧା କିଛି ନାହିଁ, ବେପାରୀମାନେ ସେଇଠି ନେଇ ଯାଉଛନ୍ତି।
1: କଲା ମାଛ ଚୁଙ୍ଗୁଡ଼ି କଥା, ପନିପରିବା କ'ଣ କେମିତି କରନ୍ତି?
0: ପନିପରିବା ଚାଷ ସିଜନାଲି ହୁଏ, ସବୁବେଳେ ନଥାଏ, ସିଜନାଲି ହୁଏ, ଟମାଟୋ ବାଇଗଣ ସିଜନ ବେଳେ, ଆଉ ଅନ୍ୟାନ୍ୟ ଅମୃତଭଣ୍ଡା କଦଳୀ ତ ଫାର୍ମ ସବୁବେଳେ।
1: ବର୍ତ୍ତମାନ ଖରାଦିନେ କ'ଣ ସବୁ ଚାଷ କରିଛନ୍ତି?
0: ଟମାଟୋ ହେଇଥିଲା, ଝୁଡ଼ଙ୍ଗ ହେଇଥିଲା, ବାଇଗଣ ହେଇଥିଲା, ସବୁ ସରିଯାଇଛି, ସିଜିନ୍ ପଳେଇଲାଣି। ସ୍ଥାୟୀ କେବଳ ଅମୃତଭଣ୍ଡା, ନଡ଼ିଆ, ଆମ୍ବ ଏଇସବୁ ଅଛି।
1: ଇଏ ମଧ୍ୟ ବିକ୍ରିବଟା କେମିତି କରନ୍ତି?
0: ବିକ୍ରି ସବୁ ବେପାର ନେଇଯାଇଛନ୍ତି, ଅସୁବିଧା କିଛି ନାହିଁ।
1: ଯାହା ଭାଇ, ଆପଣଙ୍କ ସହିତ କଥା ହେଇକି ଭାଇ ଖୁସି ଲାଗିଲା, ଆମର ଏ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।
2: ଆପଣ ନାଁ ଟିକେ କହିଲେ?
3: ଦୁଲା ପ୍ରଧାନ।
2: କଣ ସବୁ ଚାଷବାସ କରୁଛନ୍ତି ନା ନାହିଁ, କଣ ସବୁ କାମ କରୁଛନ୍ତି?
3: ଆଜ୍ଞା, ଚାଷ କରୁଛୁ, ପୋଟଳ ଚାଷ କରୁଛୁ।
2: ପୋଟଳ ଚାଷ କରୁଛନ୍ତି? ଆଚ୍ଛା, ପୋଟଳ ଚାଷ କେତେ ଦିନ ହେଲାଣି କଲେଣି?
3: 10 ବର୍ଷ ଭଳିଆ ହେଲାଣି।
2: କେମିତି କଣ କଲେ, ଜମି ପ୍ରସ୍ତୁତି କେମିତି କଲେ, ପୋଟଳ ଚାରା ଆଣିଲେ କେମିତି, ତାକୁ କେମିତି ଲଗେଇଲେ, ତାର ଲଗେଇବାର ପ୍ରଣାଳୀ କଣ ରହିଛି ଟିକେ କହିଲେ?
3: ପୋଟଳ ଚାରା ଆମର ଆସିବ, ତାପରେ ସେ ବିସର୍ଜନ ହୁଏ, ତାପରେ ତାକୁ ଗାତ ଖୋଳା ହେଇଯିବ, ଖତ ଗୋବର ଏଗୁଡାକ ଦିଆ ହେଇକିରି ପୋଟଳ ଚାରା ଲାଗିବ, ଲାଗିକି ତାପରେ ଛଣ ଘୋରିଆ ହେଇଯାଏ, ଛଣ ଘୋରିଆ ହେଇକିରି ପାଣି ଦିଆ ହେଇଯିବ, 8 ଦିନରେ ଥର ଲେଖା ପାଣି ଦିଆ ହବ, ଗଛ ହେଲା ଯାଏ।
2: ପୋଟଳର କିଛି କଣ ରୋଗ ପୋକ ଲାଗେ?
3: ହଁ ହଁ, ନେଳି ପୋକ ଧରେ, ନାଲି ପୋକ ଧରେ, ଆଉ ଗଛ ମୋଚା ମୋଚା ହୋଇଯାଏ, ଏମିତି ଆମେ ବହୁତ ତାକୁ ବଞ୍ଚେଇକିରି ରଖିକିରି ପୋଟଳଟା ଆମଦାନୀ କରେ।
2: କେତେ ଦିନରେ ଅମଳକ୍ଷମ ହେଇଯାଏ?
3: 3 ମାସ।
2: ଅମଳର ପରବର୍ତ୍ତୀ ଯତ୍ନ ଆପଣ କେମିତି ନିଅନ୍ତି?
3: ତଳିକିରି ଆଣିବି, ଧୁଆ ଧୁଇ କରିକିରି ବେପାରୀକି ଦିଏ।
2: କେତେ ଟଙ୍କା ଖର୍ଚ୍ଚ କରିଥିଲେ ଆଉ କେତେ ସେଥିରେ ଲାଭ ପାଇଲେ?
3: ଅଛି ତା ଦେହରେ ଯେ, ଲାଭ ନାହିଁ ଆଉ ଆମେ କାଇଁ ସେଥିରେ ଲାଗିଛୁ।
2: ତାମାନେ ପୋଟଳ ଚାଷ କରି ବହୁତ ଖୁସି ଅଛନ୍ତି?
3: ଆଜ୍ଞା।
2: ଯାହା ମାଉସୀ, ବହୁତ ବହୁତ ଧନ୍ୟବାଦ।
1: ଆମ ପାଖରେ ଜଣେ ସଫଳ ଚାଷୀ ଭାଇ ଅଛନ୍ତି, ଆମେ ତାଙ୍କର ପରିଚୟ ଜାଣିବା ଏବଂ କଣ ସେ ଚାଷ କରନ୍ତି ସେ ବିଷୟରେ ମଧ୍ୟ ଜାଣିବା। ଭାଇ, ଆପଣଙ୍କ ପରିଚୟଟା?
4: ମୋ ନାଁ ହେଉଛି କେଦାର ମାଠ, ଆଉ ଗ୍ରାମ ହେଉଛି ବାଗଲପୁର, ପଦମପୁର ଏରିଆରେ ଛତୁ ଚାଷ କରୁଛି।
1: ତାହେଲେ ଆପଣ ଜଣେ ଛତୁ ଚାଷୀ, ଆପଣ କେତେ ଏକର ଜମିରେ ଛତୁ ଚାଷ କରିଛନ୍ତି?
4: ଛତୁ ନେଟିଂ କରିକି ଚାଷ କରୁଛୁ, ମାନେ ଏକରକୁ ନୁହଁ, ଆମେ ଯେମିତି ନେଟିଂ କରିକିରି ସ୍ୟାଡ୍ କରିକି ଛାଇ କରିକିରି ଚାଷ କରୁଛୁ।
1: ତଥାପି କେତେ ଜାଗାରେ, କେତେ ଏରିଆରେ କରିଛ?
4: ଏରିଆ 50 ଡିସିମିଲ ଏରିଆରେ।
1: କୋଉ ମାସରୁ ଛତୁ ମଞ୍ଜି ବୁଣା ଯାଏ?
4: ଛତୁ ଆଜ୍ଞା ଦେଖିବାକୁ ଗଲେ ଆମର ଆମର ମାର୍ଚ୍ଚ ଠୁ ଆରମ୍ଭ ହବ
1: ଆଜ୍ଞା।
4: ଟେମ୍ପରେଚର ଯେହେତୁ 30 ଡିଗ୍ରୀ ଭିତରେ ରହିଲେ ଛତୁ ଚାଷ ପାଇଁ ଅନୁକୂଳ।
1: ତେବେ ବର୍ଷକୁ କେତେ ଥର ଛତୁ ଚାଷ କରିହବ?
4: ବର୍ଷକୁ ଆଜ୍ଞା ସେଇ ଜମି ଉପରେ ଆମେ 12 ଥର କରିପାରିବୁ। ତାକୁ ତା ଦେହରେ ଛତୁ କରିକି ଗୋଟେ ଥର ଛତୁ ସରିଲା ପରେ ପୁଣି କାଢିକି ସେ ନଡ଼ାଟାକୁ ସେଠି ଫିନାଇଲ୍ ଫିନାଇଲ୍ ପକେଇ ପୁଣି ପ୍ୟୁରିଫାଏ କରିବୁ, ତାପରେ ପୁଣି ଆଉ ଥରେ ପକେଇବୁ।
1: ତାହେଲେ ବର୍ଷକୁ କ'ଣ 12 ଥର ଆପଣ ମଞ୍ଜି ବୁଣି ପାରିବେ?
4: ହଁ ବୁଝିବୁ।

0: ତ ମଞ୍ଜି କୋଉଠୁ ଆଣନ୍ତି?
1: ମଞ୍ଜି ଆଜ୍ଞା ଆଣିଛୁ ଛତୁ, ଯୋଉ ଆମରି ଗାଁରେ ବି ହଉଛି ଛତୁର ମଞ୍ଜି ତିଆରି ହଉଛି, ଆମେ ସେ ଛତୁ ମଞ୍ଜି ଆମରି ଗାଁରୁ ଆମେ ପ୍ରଡକ୍ସନ କରୁଛୁ।
0: ତେବେ ଯେ ଆପଣ 50 ଡିସିମିଲ ଜାଗାରେ ଛତୁ ଚାଷ କରିଛନ୍ତି, ଏଇ ଛତୁ କରିବାର ପ୍ରଣାଳୀ ଟିକେ ଆମକୁ କୁହନ୍ତୁ।
1: ତାର ପ୍ରଣାଳୀ ହଉଛି ଛତୁକୁ 18 ସେଣ୍ଟିମିଟର କଟା ହବ, ନଡ଼ାଟା 18 ସେଣ୍ଟିମିଟର କଟା ହେଇକି 12 ରୁ 14 ବିଡ଼ା ନଡ଼ା ଦିଆଯିବ। ଛତୁ ମଞ୍ଜିକି 3 ସ୍ତରରେ ଦିଆଯିବ, ଦିଆଯାଇ ତା ସହିତ ଚୋକଡ଼ କିମ୍ବା ଚୁନି ଏସବୁ ଜାତୀୟ ଦେଲେ ସେ ଫଙ୍ଗସଟା ମାଡ଼ିବ। ଫଙ୍ଗସଟା ମାଡ଼ିକିରି ଛତୁ ତାର ଫିମ୍ପି ଆସିବ, ଫିମ୍ପି ଆସିଲା ପରେ 7-8 ଦିନ ପରେ ତାକୁ ଆମେ ପବନ ଦବୁ, ଏୟାର ଟିକେ ଦେଲେ ସେ ଶୁଖିକିରି ତା ଦେହରେ ଲାଗିବ, ଫିମ୍ପିଟା ଲାଗିବ ସେ ଛତୁ ନଡ଼ା ଦେହରେ। ନଡ଼ା ଦେହରେ ଲାଗିଲେ ଆସ୍ତେ ଆସ୍ତେ ଆସ୍ତେ ଛତୁ କଢ଼ ଆରମ୍ଭ।
0: ଛତୁ କଲାବେଳେ କୌଣସି ସମସ୍ୟା ଦେଖାଯାଏ କି ସେଥିରେ?
1: ଛତୁ କଲାବେଳେ ତାର ସମସ୍ୟା ଅଛି, ପୋକ ଫୋକ ଲାଗିପାରନ୍ତି, ଆମର ଯୋଉ ସୁଆଁବାଲି ଆକାର ଅଛନ୍ତି ସେଇ ପୋକ ଫୋକ ଲାଗି ଛତୁଟା କାଟି ଦେଇପାରନ୍ତି, ତେଣୁ ତା ପାଇଁ ଟିକେ ଯତ୍ନବାନ ହେବା ଦରକାର।
0: ଆପଣ କୋଉ ଛତୁ କରନ୍ତି?
1: ଆମେ 2 ପ୍ରକାର ଛତୁ କରୁ, ଗୋଟେ ଧିଙ୍ଗିରିସା ଛତୁ କରୁ, ଗୋଟେ ପାଳ ଛତୁ କରୁ। ଧିଙ୍ଗିରି ଛତୁଟା ସାଧାରଣତଃ ଶୀତ ଦିନ ହେବା ଦରକାର। ଆଜ୍ଞା,
0: ବଜାରରେ କୋଉ ଛତୁର ଚାହିଦା ଅଧିକ ଅଛି?
1: ପାଳ ଛତୁର ଚାହିଦା ଅଧିକ।
0: ରେଟ୍ କେତେ ବିକ୍ରି କରନ୍ତି ପାଳ ଛତୁ?
1: 240-250
0: ବିକ୍ରି ବଟର କିଛି ସମସ୍ୟା ଅଛି ନା ନାହିଁ?
1: ବିକ୍ରି ବଟର ସମସ୍ୟା ନାହିଁ, ମାର୍କେଟ ଚାହିଦା ଅଛି ତ ବିକ୍ରି କାହିଁ ସମସ୍ୟା।
0: ଆପଣ ଯେମିତି କହିଲେ ରୋଗ ପୋକର ସମସ୍ୟା ଅଛି, ତେବେ ସେ ରୋଗ ପୋକ ସମସ୍ୟା ହେଲେ ତାକୁ ତାର ସମାଧାନ କେମିତି କରନ୍ତି?
1: ସମାଧାନ ଆମ କୃଷି ବିଶେଷଜ୍ଞ ଅଛନ୍ତି, ଆମ କେବିକେ ସାଇଣ୍ଟିଷ୍ଟଙ୍କ ଠୁ ପରାମର୍ଶ ଲୋଡ଼ୁ।
0: ଆଜ୍ଞା,
1: ସେ ଆସିକି ଆମକୁ ବି ପରାମର୍ଶ ଦିଅନ୍ତି
0: କୋଉ ଔଷଧ ପକାନ୍ତି ନା କେମିତି କ'ଣ,
1: ଯୋଉ ଔଷଧଟା ପ୍ରେସ୍କ୍ରାଇବ୍ କରିବେ ଆମେ ସେ ଔଷଧ ଆଣି ପକାଉ।
0: ତେବେ ଏବେ ଯେମିତି ଆମେ ଦେଖୁଛୁ ଛତୁରୁ ବିଭିନ୍ନ ପ୍ରକାର ଜିନିଷ ତିଆରି କରିହେଉଛି, ସେ ଛତୁରେ ପାମ୍ପଡ଼ କରିହେଉଛି, ଛତୁରେ ଶୁଖେଇକି ତାକୁ ବିକ୍ରି କରୁଛନ୍ତି, ଆପଣ ସେମିତି କିଛି କରନ୍ତି ନା କେବଳ ଛତୁକୁ ଏମିତି କଞ୍ଚାରେ ବିକ୍ରି କରିଦିଅନ୍ତି?
1: ନାଇଁ, ଆମେ ଛତୁକୁ ଆମର ତ ସେଭଳି ସୁବିଧା କିଛି ନାହିଁ, ସେ ଅନ୍ୟମାନେ କରୁଛନ୍ତି କିନ୍ତୁ ଆମର ସେମିତି ସୁବିଧା ନାହିଁ, ସିଏ ବଟନ ଛତୁ କରୁଛନ୍ତି, ସିଏ ଶୁଖେଇକି ବାହାରକୁ ଟ୍ରାନ୍ସପୋର୍ଟିଂ କରୁଛନ୍ତି।
0: ଆପଣ କେତେ ଖର୍ଚ୍ଚ କରନ୍ତି 50 ଡିସିମିଲ ଜାଗାରେ? ଆପଣ ଯେଉଁ କହୁଛନ୍ତି 12 ଥର ମଞ୍ଜି ବୁଣନ୍ତି ଏବଂ ବାର୍ଷିକ କେତେ ଖର୍ଚ୍ଚ କରନ୍ତି ଓ ବାର୍ଷିକ ଲାଭ କେତେ ପାଆନ୍ତି?
1: ବେଡ଼୍ରେ ଆଜ୍ଞା ଖର୍ଚ୍ଚ ହେବ ମିନିମମ 40-50 ଟଙ୍କା ଖର୍ଚ୍ଚ ହେବ।
0: ଆଜ୍ଞା,
1: 40-50 ଟଙ୍କା ଖର୍ଚ୍ଚ ହେଲେ ସେଥିରୁ 80-90 ଟଙ୍କା ଆଦାୟ ହେବ, ଡବଲ ଲାଭ।
0: ଏବେ ଆମେ ଶୁଣୁଛୁ ଛତୁ ଚାଷରେ ବିଶେଷ କରି ନଡ଼ାର ଅଧିକ ମାତ୍ରାରେ ଟିକେ ଅସୁବିଧା ରହୁଛି,
1: ଆପଣ ଯେଉଁ କଥାଟା କହୁଛନ୍ତି ସେଇଟା ସଠିକ୍।
0: ହଁ, କିନ୍ତୁ ଏଇ ନଡ଼ାର କୋଉଠୁ ଆଣନ୍ତି, କେତେ ଟଙ୍କାରେ କିଣନ୍ତି?
1: ଆମର ତ ଏଇ ଗାଁ ଗହଳି ନଡ଼ାଟାକୁ ଆମେ କଲେକ୍ସନ କରୁ, କଲେକ୍ସନ କରି ତାକୁ ରଖୁ, ରଖିକି ତାପରେ ଆମେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସେଥିରୁ କାଟିକି ପକାଉ।
0: ବାର୍ଷିକ କେତେ ଥର ନଡ଼ା କିଣିବାକୁ ପଡ଼େ?
1: ତଥାପି ବାର୍ଷିକ ନାହିଁ, ସେମିତି ନଡ଼ା ତ ଗୋଟିଏ ଥର, ଗୋଟିଏ ସିଜିନ୍ ଆମର ଏପଟେ ଧାନ ହେଉଛି, ଆମର ଏପଟେ ଖରିଫ ସିଜିନ୍ଟା ଧାନ ହେଉଛି। ଖରିଫ ସିଜିନ୍ରେ ଅମଳ ସରିଲା ପରେ ଯେଉଁ ଧାନର ନଡ଼ାଟାକୁ ରଖୁ, ସେ ନଡ଼ାଟାକୁ ଆମେ କଲେକ୍ସନ କରିକି ଆଗ ରଖିଦେବୁ, ରଖିକି 2 ଲକ୍ଷ ଯାହା ନଡ଼ା ରଖିବା କଥା ରଖିଦେବୁ, ଆମର ରିକ୍ୱାରମେଣ୍ଟ ଅନୁସାରେ ଆମେ ରଖୁ।
0: 2 ଲକ୍ଷ କ'ଣ ବିଡ଼ା?
1: ବିଡ଼ା।
0: ଆଜ୍ଞା,
1: ସେ ବିଡ଼ାକୁ ରଖିବୁ, ତାପରେ ଆସ୍ତେ ଆସ୍ତେ କଟାକଟି କରି ତାକୁ ପକାଉ।
0: ବର୍ଷା ବର୍ଷା ଋତୁରେ ନଡ଼ା ପୋଚିଯିବାର ତ ସମ୍ଭାବନା ଥିବ?
1: ଆମେ ତାକୁ ନଡ଼ାକୁ ଗୋଦାମରେ ତା ଦେହରେ ପଲିଥିନ୍ ଘୋଡ଼ିକି ସବୁ କାଇଦାରେ ରଖୁ।
0: କୋଉ ନଡ଼ାରେ ଭଲ ଛତୁ ଚାଷ ହେଇପାରିବ?
1: ମିନିମମ୍ ଆମର ଯେଉଁ ନଡ଼ା ଅଛି ସେ ନଡ଼ା ଟିକେ ସଫ୍ଟ ହେଇଥିବା ଦରକାର, ହାର୍ଡ ନଡ଼ାରେ ଟିକେ ଭଲ ହେବନି, ସଫ୍ଟ ନଡ଼ାରେ ଟିକେ ଭଲ ହେବ, ଯେଉଁ ଆମର ହାଇଲିଂ ଧାନ, ସେ ହାଇଲିଙ୍ଗ ଧାନର ନଡ଼ାରେ ଭଲ।
0: ବିକ୍ରି ବଟର କିଛି ସମସ୍ୟା ଅଛି ନା ନାହିଁ? ଆପଣ ସିଧାସଳଖ ବିକ୍ରି
1: କରନ୍ତି? ଆମ ପାଖକୁ ବେପାରୀ ପଳେଇ ଆସୁଛନ୍ତି, ଭୁବନେଶ୍ୱରରୁ ଡାଇରେକ୍ଟ ବେପାରୀ ଆସୁଛନ୍ତି, ଏଠୁ ନେଇଯାଉଛନ୍ତି।
0: ମାସିକ କେତେ ବିକ୍ରି କରୁଛନ୍ତି, କେତେ କିଛି?
1: ହଁ, ସେମିତି ତ କୌଣସି ଅଟକଳ କହିବନି, କେଉଁ ମାସରେ 50,000 ହେଇଯିବ, କେଉଁ ମାସରେ 1,00,000 ହେଇଯିବ, ସେମିତି କିଛି ଅଟକଳ ନାହିଁ। ଯେଉଁ ଆପଣ ଯେମିତି ପକେଇ ଚାଲିଲେ, ଯେତେ ବେଡ଼ ପକେଇ ଚାଲିଲେ ସେତେ ଆପଣଙ୍କର ପ୍ରଫିଟ୍।
0: ଗୋଟେ ନଡ଼ା ଯେଉଁ ପକାଉଛନ୍ତି, ଆପଣ ସପ୍ତାହକୁ କେତେ ଥର ଛତୁ ତୋଳନ୍ତି?
1: ଗୋଟେ ଥର ଛତୁ ପଡ଼ିଲେ ସେ 3 ଦିନ ତୋଳା ହେବ।
0: ଆଜ୍ଞା,
1: 3 ଦିନରେ ଅଧିକ, 3 ଦିନରେ ସବୁ
0: ସମାପ୍ତ, ତାପରେ ପୁଣି ପୁନର୍ବାର ପୁଣି ପକେଇ,
1: ପୁନର୍ବାର ସେଟାକୁ କାଢି ସଫା କରି ପୁଣି ଆଉ ପୁନର୍ବାର ପକେଇ।
0: ଭାଇ, ଆପଣଙ୍କ ସହିତ କଥା ହେଇକି ଭାରି ଖୁସି ଲାଗିଲା। ଆମର ଏଇ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ।
2: ନମସ୍କାର।
3: ନାଁ ଟିକେ କହିଲେ ଭଉଣୀ?
2: କୁନ୍ତଳା ସେଠୀ।
3: ଆଉ ଏ ଗାଁ ନାଁ କଣ, ଆଉ ଆପଣଙ୍କର ବ୍ଲକ କଣ ଟିକେ କହିଲେ?
2: ଗାଁ ନାଁ ପ୍ରଦମପୁର ତେବାଦୀ ବ୍ଲକ।
3: ଏଇଠି କଣ କରୁଛନ୍ତି?
2: ଏଇଠି ଚାଷବାସ କରୁଛୁ, ପନିପରିବା ଲଗେଇଛୁ।
3: କୋଉ କୋଉ ପନିପରିବା ଲଗେଇଛନ୍ତି?
2: ପୋଟଳ ଲଗେଇଛୁ, ଭଣ୍ଡା କରିଛୁ, କଦଳୀ।
3: ପୋଟଳ, ଭଣ୍ଡା, କଦଳୀ କରିଛନ୍ତି, କେମିତି କରିଛନ୍ତି, କେତେ ଜାଗାରେ କରିଛନ୍ତି ଟିକେ କହିଲେ?
2: ଗୋଟେ ଏକର ଜାଗା ଅଛି, ସେଇ ଜାଗାରେ ଆମର ସବୁ ଲଗିଆଯାଇଛି, ପୋଟଳ ଲଗିଆଯାଇଛି, ତାପରେ ଯୋଉ ଆମ ପୋଖରୀ ଯୋଉ ଭେଡ଼ା ଅଛି ତା ଦେହରେ ଆମେ ଭଣ୍ଡା କଦଳୀ ଲଗେଇଛୁ।
3: ଯେତେବେଳେ ଫଳୁଛି ତାକୁ କେତେ ଦିନରେ ତାକୁ ଅମଳ କରୁଛନ୍ତି, ଆଉ ଅମଳ ପରେ ତାକୁ କେମିତି ବିକ୍ରି ବଟା କରୁଛନ୍ତି?
2: ଏଇଠି ମ୍ୟାଡାମ ଆସିକି ନେଇଯାଆନ୍ତି ବେପାରୀ ମାନେ।
3: କେତେ ଟଙ୍କାରେ ନିଅନ୍ତି?
2: ଯେତେବେଳେ ଯୋଉ ରେଟ୍ ଚାଲିଥାଏ ସେଇ ରେଟ୍ ଆମେ ଦେଉ।
3: କଦଳୀ କରୁଛନ୍ତି ଆଉ ପୋଟଳ ମଧ୍ୟ କରୁଛନ୍ତି, ପୋଟଳଟାକୁ କେମିତି କରୁଛନ୍ତି, ତାକୁ ପୋଟଳରେ କଣ ସବୁ ରୋଗ ପୋକ ଲାଗେ ଟିକେ କୁହନ୍ତୁ?
2: ପୋଟଳ ତ ଚାରା ଲଗିଆ ଯାଏ, ତାପରେ ରଞ୍ଜା ଦିଆଯାଏ, ଯୋଉ ସୁତୁଲି ବନ୍ଧାଇକି ରଞ୍ଜା କରାଯାଏ, ରଞ୍ଜା ପରେ ସାର ଆଉ ମେଡିସିନ ଦିଆଯାଇକିରି ସେ ଲଟା ମାଡିଲା ପରେ ଫଳ ହୁଏ, ଆଉ ଫଳ ହେଲା ପରେ ରୋଗ ପୋକ ଦେଖିକି ରକ୍ଷଣାବେକ୍ଷଣ କରୁ। ଆଉ
3: କେମିତି କଣ କରନ୍ତି ବିକ୍ରି ବଟା?
2: ଆମର ଏଇଠି ବେପାରୀ ଅଛନ୍ତି, ଆସନ୍ତି ବିକ୍ରି, ଯାହା ଯୋଉ ସିଜିନରେ ଯାହା ରେଟ୍ ଥାଏ ସେଇ ସିଜିନ ଟାଇମରେ ନିଅନ୍ତି।
3: କେତେ ଦିନ ହେଲାଣି ଚାଷକୁ ଆପଣେଇଲେଣି?
2: ତଥାପି 10-12 ବର୍ଷ ହେଲାଣି ମ୍ୟାଡାମ ଆମେ କଲାଣି ଚାଷ।
3: ଖୁସି ଅଛନ୍ତି ଚାଷ କରିକି?
2: ଆଜ୍ଞା।
3: ଆଗକୁ କଣ କରିବେ ବୋଲି ଭାବିଛନ୍ତି?
2: ଆମେ ତ ଏଇଠି ଆମର ଏଇ ଚାଷବାସ କଥା ଆମେ ଏମିତି କରିକି ଚଳୁ, ଆଉ ଆଗକୁ ଆଉ କଣ କରିବୁ, ଏମିତି ପିଲାମାନଙ୍କ ପାଇଁ ଲଗେଇଛୁ, ଯାହା ପିଲାମାନଙ୍କ ଭବିଷ୍ୟତ ପାଇଁ ଏସବୁ କରୁଛୁ, ଆଉ କଣ କରିବୁ।
3: ଯାଉ, ବହୁତ ବହୁତ ଧନ୍ୟବାଦ।

0: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ରେ ପୁଣି ଥରେ ଆପଣମାନଙ୍କ ସହ ଯୋଡ଼ି ହୋଇ ମୋତେ ବହୁତ ଖୁସି ଲାଗୁଛି। ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି। ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି। କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ନ୍ୟାସନାଲ୍ ସିନିୟର ଆଥଲେଟିକ୍ସ ଫେଡେରେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ 800 ଖେଳାଳି ଅଂଶଗ୍ରହଣ।

0: କରିଥିଲେ। ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା। ଗୁରୁବିନ୍ଦର ସିଂ, ବିଶାଳ ଟିକେ, ତେଜସ୍ୱିନ ଶଙ୍କର, ବେବ୍ ମୀଣା ଏବଂ କୁଲଦୀପ କୁମାର, ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ। ସର୍ବପ୍ରଥମେ ମୁଁ ଏମାନଙ୍କ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ବନ୍ଧୁଗଣ, ଗୋଟିଏ ଇଭେଣ୍ଟ ଯାହା ସାରା ଦେଶରେ ଚର୍ଚ୍ଚିତ ହୋଇଛି ତାହା ହେଉଛି 100 ମିଟର ରେସ୍, 100 ମିଟର ଦୌଡ଼ ପ୍ରତିଯୋଗିତା। ମାତ୍ର 2 ଦିନ ମଧ୍ୟରେ ପୁରୁଷ 100 ମିଟର ଦୌଡ଼ ପ୍ରତିଯୋଗିତାରେ 3 ଥର ଜାତୀୟ ରେକର୍ଡ ଭଙ୍ଗ ହେଲା। ଯେଉଁ 2 କ୍ରୀଡ଼ାବିତ୍ ଏହି ଚମତ୍କାର କରି ଦେଖାଇଲେ ସେମାନେ ହେଉଛନ୍ତି ଗୁରୁବିନ୍ଦର ସିଂ ଏବଂ ଅନିମେଶ କୁଜୁର। ମୁଁ ଭାବିଲି ଏଥର ମନ୍ କି ବାତ୍ରେ ଏହି 2 ଖେଳାଳିଙ୍କ ସହ କଥା ହେବା। ଅନିମେଶ ଜୀ ନମସ୍କାର, ଗୁରୁବିନ୍ଦର ଆପଣଙ୍କୁ ମଧ୍ୟ ନମସ୍କାର, ସତ୍ ଶ୍ରୀ ଅକାଲ।
1: ନମସ୍କାର ସାର୍।
2: ନମସ୍କାର ସାର୍।
0: ଆଚ୍ଛା ଭାଇ, ଆପଣମାନେ ତ ବହୁତ ବଡ଼ ଉପଲବ୍ଧି ହାସଲ କରିଛନ୍ତି, ଆପଣଙ୍କ ଯୋଡ଼ି ଖୁବ୍ ଚମତ୍କାର ପ୍ରଦର୍ଶନ କରିଛି। ଆମେ ସଙ୍ଗୀତରେ ତ ଯୁଗଳବନ୍ଦୀ ଦେଖିଥିଲୁ, କିନ୍ତୁ ଏବେ ତ ଆହ୍ୱାନରେ ଯୁଗଳବନ୍ଦୀ ହେଉଛି। ଜଣେ ଗୋଟିଏ ଆହ୍ୱାନ ଦେଉଛି, ଅନ୍ୟ ଜଣକ ଏହାକୁ ଗ୍ରହଣ କରୁଛି, ପୁଣି ତୃତୀୟ ଥର ହେଉଛି। ଆପଣଙ୍କ ବିଷୟଟି ଖୁବ୍ କୌତୁହଳପୂର୍ଣ୍ଣ ଥିଲା। ମୁଁ ଚାହୁଁଛି ଯେ ମନ୍ କି ବାତ୍ର ଶ୍ରୋତାମାନେ ଆପଣଙ୍କ ବିଷୟରେ ଜାଣନ୍ତୁ, ଆପଣମାନେ କରି ଦେଖାଇଥିବା ପରାକ୍ରମ ସମ୍ପର୍କରେ ଜାଣନ୍ତୁ।
1: ସାର୍ ନମସ୍କାର, ମୋ ନାଁ ଅନିମେଶ କୁଜୁର। ମୁଁ 200 ମିଟର ଓ 400 ମିଟର ନ୍ୟାସନାଲ୍ ରେକର୍ଡ ହୋଲ୍ଡର ଏବଂ ମୁଁ ଛତିଶଗଡ଼ର ବାସିନ୍ଦା, ଆଉ ଏବେ ମୁଁ ଓଡ଼ିଶା ତରଫରୁ ଖେଳୁଛି। ଗତ ବର୍ଷ ମୁଁ ଏସିଆନ୍ ମେଡ଼ାଲ ଆଉ ୱାର୍ଲଡ ୟୁନିଭର୍ସିଟି ଗେମ୍ସ ମେଡ଼ାଲ ପାଇଥିଲି, ଆଉ ସ୍କୁଲ ଛାଡ଼ିବା ପରେ 2021ରେ ମୁଁ ଆଥଲେଟିକ୍ସ ଆରମ୍ଭ କରିଥିଲି, ଯେତେବେଳେ ମୁଁ ସ୍କୁଲରୁ ପାସ୍ କରିଥିଲି। ମୁଁ ସୈନିକ ସ୍କୁଲ ଅମ୍ବିକାପୁରରୁ ପାସ୍ କରିଛି, ଆଉ ଆଗରୁ ମୁଁ ଫୁଟବଲ ଖେଳୁଥିଲି। ମୋ ବାପା ମାଆ କୋଭିଡ୍ ସମୟରେ ମୋତେ ଖେଳକୁଦ ପାଇଁ ଟିକେ ଅନୁମତି ଦେଉଥିଲେ କି ମୁଁ ଟିକେ ବାହାରେ ଯାଇ ଖେଳାବୁଲା କରିବି। କୋଭିଡ୍ ସରିବା ପରେ ମୋ ସହିତ ଫୁଟବଲ ଖେଳୁଥିବା ସାଙ୍ଗମାନେ ମୋତେ କହିଲେ ଯେ ଷ୍ଟେଟ୍ ମିଟ୍ ହେଉଛି, ତୁ ସେଥିରେ ଅଂଶଗ୍ରହଣ କର। ଆଉ ମୁଁ ସେଥିରେ ଅଂଶଗ୍ରହଣ କଲି, କିନ୍ତୁ ସେଠି ନ୍ୟାସନାଲ୍ ଲେଭେଲ୍ ପାଇଁ ସିଲେକ୍ସନ୍ ହେବ ସେ କଥା ମୁଁ ଜାଣିନଥିଲି। ସେଠୁ ମୁଁ ନ୍ୟାସନାଲ୍କୁ ସିଲେକ୍ସନ୍ ହେଲି, ଆଉ ଆଜି ମୁଁ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛି।
0: ଆଉ ଗୁରୁବିନ୍ଦର ଜୀ, ଆପଣଙ୍କର ଖବର କ'ଣ?
2: ନମସ୍କାର ସାର୍, ମୋ ନାଁ ଗୁରୁବିନ୍ଦର, ଆଉ ମୁଁ ଭାରତୀୟ ନୌସେନାର ଜଣେ ପେଟି ଅଫିସର। ମୁଁ ଭାରତର ସବୁଠାରୁ ଦ୍ରୁତ ସ୍ପ୍ରିଣ୍ଟର। ଏଥର ମୁଁ 100 ମିଟରରେ 10.09ର ଜାତୀୟ ରେକର୍ଡ ସୃଷ୍ଟି କରିଛି। 10.1ର ସୀମା ତଳକୁ ଯିବାରେ ମୁଁ ପ୍ରଥମ ଭାରତୀୟ। ମୁଁ ଉଭୟ ଟ୍ରାକ୍ ଓ ୟୁନିଫର୍ମରେ ନିଜ ଦେଶର ସେବା କରିବାକୁ ଚେଷ୍ଟା କରୁଛି। ମୋ ବାପା ଓ ଜେଜେବାପା ଦୁହେଁ ଖେଳାଳି ଥିଲେ। ଆମ ଭାରତୀୟ ସଂସ୍କୃତିରେ ପର୍ବପର୍ବାଣି ଯେମିତିକି ଦୀପାବଳି, ନୂଆବର୍ଷ ଆଦି ସମୟରେ ଆମ ନିଜ ଘରକୁ ସଫା ସୁତୁରା କରିଥାଉ। ତେଣୁ ଯେତେବେଳେ ମୋ ବାପାଙ୍କ ଟ୍ରଫି ଓ ମେଡ଼ାଲଗୁଡ଼ିକୁ ମୁଁ ସଫା କରୁଥିଲି, ମୋତେ ବହୁତ ଭଲ ଲାଗୁଥିଲା। ମୁଁ ବହୁତ ଖୁସି ହେଉଥିଲି ଯେତେବେଳେ ମୁଁ କୌଣସି ଟ୍ରଫି ବା ମେଡ଼ାଲ ସଫା କରୁଥିଲି କିମ୍ବା କୌଣସି ଫଟୋ ଦେଖୁଥିଲି। ତା ବିଷୟରେ ମୁଁ ବାପାଙ୍କୁ ପଚାରୁଥିଲି, ସେତେବେଳେ ସେ ତାଙ୍କ କାହାଣୀ ଶୁଣାଉଥିଲେ। ମୁଁ ସେଠିକି ଖେଳିବାକୁ ଯାଇଥିଲି, ସେଇଠି ମୁଁ ଏହି ନ୍ୟାସନାଲ୍ ମେଡ଼ାଲ ପାଇଥିଲି, ଏଥିରେ ମୁଁ ମୋ ଦଳକୁ ଜିତାଇଥିଲି। ସେତେବେଳେ ମୁଁ ତାଙ୍କୁ କହୁଥିଲି ଯେ ମୁଁ ବି କିଛି ଗୋଟେ ଖେଳ ଖେଳିବାକୁ ଚାହୁଁଛି। ସେ ସକାଳୁ ସକାଳୁ ଦୌଡ଼ିବାକୁ ଯାଉଥିଲେ, ମୋତେ ତାଙ୍କ ସାଙ୍ଗରେ ନେଇଯିବାକୁ ମୁଁ ତାଙ୍କୁ କହିଲି। ସେ ମୋତେ ବି ସାଙ୍ଗରେ ନେବା ଆରମ୍ଭ କରିଦେଲେ। ଖେଳ ବିଷୟରେ ସେ ଯାହା ସବୁ ଶିଖିଥିଲେ ସେସବୁ ମୋତେ ସେ ଶିଖାଇବାକୁ ଲାଗିଲେ, ତେଣୁ ମୋର ଆଗ୍ରହ ବଢ଼ି ଚାଲିଲା। ମୁଁ ଉସେନ ବୋଲ୍ଟଙ୍କର ବିଶ୍ୱ ରେକର୍ଡ଼ ଭାଙ୍ଗିବା ଦେଖିଲି। ଗୋଟେ କୌତୁକିଆ କାହାଣୀ ରହିଛି, ଥରେ ମୁଁ ଟିଭି ଦେଖୁଥିଲି, ମା ଟିଭି ବନ୍ଦ କରି କହିଲେ, ପୁଅ ପାଠ ପଢ଼ିବା ସମୟ ହେଲାଣି, ତୁ ପାଠ ପଢ଼। ସେତେବେଳେ ମୁଁ ତାଙ୍କୁ କହିଲି ଯେ ଆପଣ ସିନା ମୋତେ ଟିଭି ଦେଖିବାକୁ ଦେଉନାହାନ୍ତି, କିନ୍ତୁ ଦିନେ ଆପଣ ଦିନେ ଟିଭିରେ ମୋତେ ଖୋଜି କହିବେ, ହେଇ ଦେଖ ଗୁରିନ୍ଦର ଦୌଡ଼ୁଛି। ତେଣୁ ମୋ ମା ଯେତେବେଳେ ଟିଭି ପରଦାରେ ମୋତେ ଦୌଡ଼ୁଥିବା ଦେଖନ୍ତି ସେତେବେଳେ ମଧ୍ୟ ଖୁସି ଲାଗେ।
0: ବା ବା ବା, ଆପଣଙ୍କ କଥା ତ ବଡ଼ ଚମତ୍କାର।
2: ହଁ ସାର୍, ଆମର ହେଉଛି ଗୋଟେ ମଧ୍ୟବିତ୍ତ ପରିବାର। ମୋ ବାପା ଭଲିବଲ୍ ଖେଳୁଥିଲେ, ହେଲେ ଘରର ସମସ୍ୟାଗୁଡ଼ିକ ଯୋଗୁଁ ସେ ନିଜର ଖେଳାଖେଳି ଛାଡ଼ିଦେଲେ, ତାଙ୍କ ସ୍ୱପ୍ନ ଅସମ୍ପୂର୍ଣ୍ଣ ରହିଗଲା। ତେଣୁ ସେ ମୋ ଭିତରେ ସେ ସ୍ୱପ୍ନ ଦେଖିଲେ ଯେ ସେହି ସ୍ୱପ୍ନକୁ ମୋ ପୁଅ ପୂରଣ କରିବ। ମୁଁ ତାଙ୍କ ସହିତ ଅନେକ ଥର କଥା ହେଉଥିଲି, ତାଙ୍କଠୁ ଶୁଣିଥିଲି ମିଲ୍ଖା ସିଂ କେତେ ପରିଶ୍ରମ କରୁଥିଲେ। ମୁଁ ତାଙ୍କୁ କହୁଥିଲି ଯେ ଦିନେ ମୁଁ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବି। ସେତେବେଳେ ସେ କହୁଥିଲେ ଯେ ସ୍ୱପ୍ନ ସେମିତି ପୂରଣ ହୋଇଯାଏନି, ତାହା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ମିଲ୍ଖା ସିଂ ଜୀ ରକ୍ତବାନ୍ତି କରୁଥିଲେ, ଖରାରେ ଦୌଡ଼ିଥିଲେ, ଦିନସାରା ତାଲିମ ନେଉଥିଲେ। ଏହି କଥାଗୁଡ଼ିକ ମୋତେ ପ୍ରେରିତ କରୁଥିଲା। ମୋ ବାପା ମୋତେ ପ୍ରେରଣା ଦେଉଥିଲେ ଯେ ଏହାଦ୍ୱାରା ମୁଁ ମୋ ଦେଶ ପାଇଁ ପଦକ ଆଣିପାରିବି। ଆଉ ପୁଣି ଯେତେବେଳେ ମୁଁ 100 ମିଟର ରେସ୍କୁ ନିଜ ଇଭେଣ୍ଟ ଭାବେ ଚୟନ କଲି, ସେତେବେଳେ ସମସ୍ତେ ମୋତେ ସେଥିପାଇଁ ମନା କରି କହିଥିଲେ ଯେ 100 ମିଟର ଭାରତୀୟଙ୍କ ଇଭେଣ୍ଟ ନୁହେଁ, ଭାରତୀୟମାନଙ୍କ

0: 100 ମିଟର ପାଇଁ ତିଆରି ହୋଇନାହିଁ। ସେତେବେଳେ ମୁଁ ଆଉ ମୋ ବାପା କହୁଥିଲୁ ଯେ ଏବେ ଗୁରିନ୍ଦର ଆଉ ମୁଁ ଏହାକୁ ବାଛିଛୁ, ଆଉ ଏଥିରେ ପଛଘୁଞ୍ଚା ଦେବାର ନାହିଁ। ଆମେ ଯାହାକୁ ଅସମ୍ଭବ ବୋଲି ଭାବୁଛୁ ତାହା ଆମେ କରି ଦେଖାଇବୁ। ବାପା କହୁଥିଲେ ଯେ ତୁ ଏହା କରି ଦେଖାଇବୁ, ତୋ ଉପରେ ମୋର ବିଶ୍ୱାସ ରହିଛି। ବାପା ଯେତେବେଳେ ମୋ ଉପରେ ବିଶ୍ୱାସ କଲେ, ତାଙ୍କର ସେ ବିଶ୍ୱାସକୁ ମୁଁ ନିଜ ସାହସରେ ପରିଣତ କରିଦେଲି। ଆଉ ଆଜି ପ୍ରତ୍ୟେକ ଭାରତୀୟ କହୁଛି ଯେ ଭାରତୀୟମାନେ ମଧ୍ୟ ସ୍ପ୍ରିଣ୍ଟ କରନ୍ତୁ।
1: ଦେଖନ୍ତୁ, ଆପଣ ଦୁହେଁ ଖୁବ୍ ଚମତ୍କାର ପ୍ରଦର୍ଶନ କରିଛନ୍ତି, ଆଉ ମାତ୍ର 2 ଦିନ ମଧ୍ୟରେ ଆପଣ ଦୁହେଁ 3 ଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। 100 ମିଟର ରେସ୍ରେ ଦୌଡ଼ିବା, ଯାହାକୁ ରବିନ୍ଦର କହିଲେ ଯେ ଲୋକେ କହନ୍ତି ଭାରତୀୟମାନଙ୍କ ଶରୀର ଏଥିପାଇଁ ଗଢ଼ା ହୋଇନାହିଁ, ଏତେ କଷ୍ଟ ହୋଇଥିବା ସତ୍ତ୍ୱେ ଆପଣ ଏହି କାମ କରି ଦେଖାଇଲେ। ଆପଣ 2 ଜଣଙ୍କଠାରୁ ମୁଁ ଜାଣିବାକୁ ଚାହୁଁଛି, ଆଉ ମନ୍ କି ବାତ୍ର ଶ୍ରୋତାମାନେ ମଧ୍ୟ ଶୁଣିବାକୁ ଚାହିଁବେ ଯେ ଏହା କିଭଳି ଉତ୍ସାହ ଥିଲା, କ'ଣ ଜିଦିଥିଲା, କ'ଣ ଭାବିଥିଲେ, ଆଉ କ'ଣ କରୁଥିଲେ, ଏହା କେତେ କଷ୍ଟ।
0: ଆଜ୍ଞା, ମୁଁ ଗୁରିନ୍ଦର। ଆରମ୍ଭରେ ଏହା ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ମୁଁ ଠିକ୍ କରୁଛି କି ନାହିଁ ସେ ବିଷୟରେ ବହୁତ ଥର ସନ୍ଦେହ ମଧ୍ୟ ହେଲା। ମୁଁ ଠିକ୍ ଜିନିଷକୁ ବାଛିଲି, କାରଣ ସବୁବେଳେ ଆପଣ ଜିଣିନଥାନ୍ତି, ବେଳେବେଳେ ଆପଣ ଶିଖିଥାନ୍ତି। ଯେତେବେଳେ ମୁଁ ହାରୁଥିଲି, ଯେତେବେଳେ ମୁଁ ଠିକ୍ ପ୍ରଦର୍ଶନ କରିପାରୁନଥିଲି, କୌଣସି ଆଘାତ ଲାଗୁଥିଲା, ସେତେବେଳେ ମୋର ଘର ଲୋକ ମୋତେ ସହଯୋଗ କରି କହୁଥିଲେ ଯେ ଦିନେ ଅଧେ କେବଳ ଖରାପ ପଡ଼ିଲା କିମ୍ବା ବର୍ଷେ ଖରାପ ପଡ଼ିଲା, ସେଥିରେ ସାରା ଜୀବନ ନଷ୍ଟ ହୋଇଯାଏ ନାହିଁ, ସ୍ୱପ୍ନ ଦେଖିବା ବନ୍ଦ କରିବା ଉଚିତ ନୁହେଁ। ମୋ କୋଚ୍ ବି ମୋତେ ଏହି କଥା କହିଲେ ଯେ ଯଦି ତୁ ନ କରିପାରିବୁ ତାହେଲେ ଆଉ କେହି ପାରିବ ନାହିଁ। ତେଣୁ ଯେତେବେଳେ ଆମ ନିଜ ଲୋକ, ଆମ ଆଖପାଖର ଲୋକ ଆମକୁ ଉତ୍ସାହିତ କରନ୍ତି, ତେବେ ମନୋବଳ କେବେ ହେଲେ ଭାଙ୍ଗେ ନାହିଁ।
1: ଅନିମେଶ ଜୀ,
2: ସାର୍, 2021ରେ ଯେତେବେଳେ ମୁଁ ଆଥଲେଟିକ୍ସ ଆରମ୍ଭ କଲି, ମୋତେ ତ ଲୋକେ କହୁଥିଲେ ଯେ ଦେଖ ଇଏ ଗୋଟେ ନୂଆ କ୍ଷେତ୍ର, ତୁ କରିପାରିବୁ କି ନାହିଁ। ସେତେବେଳେ ମୁଁ କହୁଥିଲି ଯେ ଯଦି ଏ କ୍ଷେତ୍ରକୁ ବାଛିଛି ତାହେଲେ ଯେମିତି ହେଲେ ବି କରିବି। ମୋ ବାପା ମଧ୍ୟ କହୁଥିଲେ ଯେ ତୁ ଏହି କ୍ଷେତ୍ରରେ ପ୍ରବେଶ କରିଛୁ, ତେଣୁ କେବେ ହେଲେ ପଛକୁ ଚାହିଁବୁ ନାହିଁ, କାରଣ ଅନେକ ଲୋକ ବହୁତ କଥା କରିବା ଭାବନ୍ତି କିନ୍ତୁ ବହୁତ କମ୍ ଲୋକ କରି ଦେଖାନ୍ତି। ତୁ ଏ କ୍ଷେତ୍ରରେ ପ୍ରବେଶ କରିଛୁ, ତେବେ ଏଥିରେ ଦୃଢ଼ ହୋଇ ରହିବୁ, ଏଥିରେ ଆଗେଇ ଚାଲିବୁ। ତୋତେ ଆମେ ପରିବାର ତରଫରୁ ଆର୍ଥିକ ଆଉ ଅନ୍ୟ ସବୁ ପ୍ରକାରର ସହଯୋଗ ଓ ସୁବିଧା ସୁଯୋଗ ଯୋଗାଇବୁ। କେବଳ ତୁ ପରିଶ୍ରମ କର, ଆଉ ଭାରତକୁ ଦେଖେଇଦେ ଯେ ଭାରତୀୟମାନେ ମଧ୍ୟ ଦୌଡ଼ିପାରନ୍ତି, କାରଣ ମୋତେ ବି ଲୋକେ କହୁଥିଲେ ଯେ ଭାରତୀୟମାନଙ୍କ ଜିନ୍ 10 କିମ୍ବା 10.1ରୁ କମ୍ ଦୌଡ଼ିବା କିମ୍ବା ସ୍ପ୍ରିଣ୍ଟ କରିବା ପାଇଁ ଯୋଗ୍ୟ ନୁହେଁ। କିନ୍ତୁ ଏଥିରେ ଆମେ ଦୁହେଁ ପ୍ରମାଣିତ କରିଦେଇଛୁ ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମ ପାଇଁ କୌଣସି କାର୍ଯ୍ୟ କଠିନ ନୁହେଁ, ଆମେ ସବୁ କରିପାରୁ। ତେଣୁ ସାର୍, ଏସବୁ କଥା ମୋତେ ବହୁତ ପ୍ରେରଣା ଯୋଗାଇଥାଏ, ଆଉ ଆମେ ଯେମିତି ତାଲିମ ଗ୍ରହଣ କରିଚାଲିଛୁ ଆଉ ଟାଇମିଂ ଭଙ୍ଗ କରିଚାଲିଛୁ, ଏହା ଦେଖି ଅନ୍ୟମାନେ ଅନୁଭବ କରୁଛନ୍ତି ଯେ ଭାରତୀୟମାନେ ମଧ୍ୟ ଏହା କରିପାରନ୍ତି। ଆମେ ଆହୁରି ପରିଶ୍ରମ କରିବା। ଏବେ ଆମ ଦୁହିଁଙ୍କ ଚୟନ କମନୱେଲ୍ଥ ଗେମ୍ସ ପାଇଁ ହୋଇଛି, ସେଠାରେ ହେବାକୁ ଥିବା ପ୍ରତିଯୋଗିତାରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବୁ।
1: ଠିକ୍ ଅଛି, ଶୁଣ, ମୋ ମନରେ ବି କୌତୂହଳ ରହିଛି, ଅନ୍ୟମାନଙ୍କ ମନରେ ବି ଥିବ। ମୁଁ ଶୁଣିଛି ଆପଣ ଦୁହେଁ ଖୁବ୍ ଭଲ ସାଙ୍ଗ। ଆପଣ ଉଭୟ ପ୍ରତିଜ୍ଞା କରିଛନ୍ତି ଯେ ଯଦି ତୁ ମୋ ରେକର୍ଡ ଭାଙ୍ଗିବୁ ତେବେ ମୁଁ ବି ତୋ ରେକର୍ଡ ଭାଙ୍ଗିବି। କଥା କ'ଣ, ପ୍ରଥମେ ଅନିମେଶ କୁହନ୍ତୁ।
2: ସାର୍, ପ୍ରଥମ 10.18 ରେକର୍ଡ ଥିଲା, ଯାହା ମୁଁ ହିଁ କରିଥିଲି, ଏବଂ ତାପରେ ସେମିଫାଇନାଲରେ ଗୁରବିନ୍ଦର ଭାଇ 10.17 କରି ତାହାକୁ ଭାଙ୍ଗିଥିଲେ। ତାପରେ ପୁଣି ଥରେ ସେମିଫାଇନାଲ 2ରେ 10.15 କରି ମୁଁ ତାଙ୍କର ସେହି ରେକର୍ଡ ଭାଙ୍ଗିଲି। ତାପରେ ଯେତେବେଳେ ସେମିଫାଇନାଲ ହେଲା ସେତେବେଳେ ଆମେ ଦୁହେଁ ଖୁସି ଥିଲୁ। ଯାହା ହେଉ, ଠିକ୍ ଅଛି, ଆଜି ରେକର୍ଡ ଭାଙ୍ଗିଲା ଏବଂ ଆମେ ଦୁହେଁ ଏହା ଭାଙ୍ଗିଲୁ। ପ୍ରତିଯୋଗିତା ସମୟରେ ପ୍ରତିଦ୍ୱନ୍ଦ୍ୱିତା ରହେ, କିନ୍ତୁ ପ୍ରତିଜ୍ଞା ଆମେ ବହୁ ପୂର୍ବରୁ କରିଥିଲୁ। ଏହା ପୂର୍ବରୁ ଆମେ ପ୍ରତିଯୋଗିତା ପାଇଁ ସାଉଦି ଆରବ ଯାଇଥିଲୁ, ସେଠି ବି ଆମେ ଦୁହେଁ ରୁମ୍ମେଟ୍ସ ଥିଲୁ। ସେଠି ବି ଆମେ ଦୁହେଁ କଥା ହେଉଥିଲୁ ଯେ ଇଣ୍ଡିଆର ସ୍ପ୍ରିଣ୍ଟିଂକୁ ବହୁ ଆଗକୁ ନେବାର ଅଛି, ଏବଂ ଏସବୁ ଜିନିଷ ଆମ ହାତରେ ହିଁ ଅଛି, ଆମେ ଯାହା କରିବା ତାହା ଅନ୍ୟମାନଙ୍କୁ ମୋଟିଭେଟ୍ କରିବ।
1: ଗୁରୁବିନ୍ଦର ବି କିଛି କହିବେ?
0: ଆମେ ଦୁହେଁ ନିଷ୍ପତ୍ତି କରିଥିଲୁ ଯେ ଆମେ ଦୁହେଁ ଖୁବ୍ ଭଲ ଦୌଡ଼ିବୁ। ସାର୍, ଯେତେବେଳେ ବି ଜଣକୁ ଅନ୍ୟ ଜଣଙ୍କର ସାହାଯ୍ୟ ଆବଶ୍ୟକ ହୁଏ ସେତେବେଳେ ଆମେ ପରସ୍ପର ସହ ଛିଡ଼ା ହେଉ। ଯେମିତିକି ଏବେ ରେକର୍ଡ କରିବା ପୂର୍ବରୁ ପ୍ରଥମେ ମୁଁ ରେକର୍ଡ କଲି, ତାହାପରେ ଅନିମେଶ କଲେ। ଯେତେବେଳେ ଆମେ ୱାର୍ମ ଅପ୍ କରୁଥିଲୁ ସେତେବେଳେ ମୁଁ ଅନିମେଶକୁ ବତାଉଥିଲି, ଅନିମେଶ ଏବେ ସେହି ବ୍ଲକ୍ଟି ଠିକ୍ ଅଛି, ସେଠି ଯାଇ ବସ, ସେଠାରେ ଯାଇ ଷ୍ଟ୍ରାଇଡ୍ କର, ଆମେ ଦୁହେଁ ଏଠାରେ ୱାର୍ମ ଅପ୍ କରିବା, ଏଠାରେ ୱାର୍ମ ଅପ୍ ଠିକ୍ ହେବ, ତେବେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବ। ପରସ୍ପରକୁ ସାହାଯ୍ୟ କଲେ, ଜଣେ ଇମ୍ପ୍ରୁଭ୍ କଲେ ଅନ୍ୟ ଜଣେ ମଧ୍ୟ ଇମ୍ପ୍ରୁଭ୍ କରିଥାନ୍ତି। ହଁ, ସାଙ୍ଗ ବି ଦରକାର, କିନ୍ତୁ ସାର୍ ଆମେ ଯେତେବେଳେ ଗ୍ରାଉଣ୍ଡ ବାହାରେ ଥାଉ, ପ୍ରତିଯୋଗିତାରୁ ବାହାରେ ଥାଉ, ସେତେବେଳେ ଆମେ ସାଙ୍ଗ, ଯେତେବେଳେ ଆମେ ଗ୍ରାଉଣ୍ଡ ଭିତରକୁ ଯାଉ ଆଉ ସେତେବେଳେ ଆମେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହୋଇଯାଉ, ସେତେବେଳେ ଭାବୁ ମୁଁ ତା'ଠାରୁ ଫାଷ୍ଟ ଦୌଡ଼ିବି, ମୁଁ ତା'ଠାରୁ ଫାଷ୍ଟ

0: ଦୌଡ଼ିବି।
1: ଦେଖନ୍ତୁ, ଆପଣ ଦୁହେଁ ଯେଉଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ତାହା ଦେଶର ସମ୍ମାନ ବଢ଼ାଇବା ପାଇଁ କରିଛନ୍ତି, ଭବିଷ୍ୟତରେ ଦେଶକୁ ସେହି ଜାଗାରେ ପହଞ୍ଚାଇବା ପାଇଁ କରିଛନ୍ତି, ଆଉ ଏକ ପଜିଟିଭ୍ ସ୍ପିରିଟ୍ ସହ କରିଛନ୍ତି। ମୋ ମତରେ ଆପଣଙ୍କର ଏ ଯେଉଁ ସ୍ପୋର୍ଟସମ୍ୟାନ୍ ସ୍ପିରିଟ୍ ଅଛି, ଖେଳିବା ହେଉ, ପରସ୍ପରକୁ ଚୁନୌତି ଦେବା ହେଉ, ଆଉ ପୁଣି ଆଗକୁ ବଢ଼ିବାର ପ୍ରୟାସ ହେଉ, ଅବା ଆଗକୁ ଯିବା ପାଇଁ ପରସ୍ପରକୁ ସାହାଯ୍ୟ କରିବା ହେଉ, ସତରେ ଆପଣମାନେ ଅଦ୍ଭୁତ କାମ କରିଛନ୍ତି। ମୋ ତରଫରୁ ଅନେକ ଅନେକ ଅଭିନନ୍ଦନ, ବହୁତ ବହୁତ ଶୁଭକାମନା। ମୋର ପୂର୍ଣ୍ଣ ବିଶ୍ୱାସ ଆପଣ ଦୁହେଁ ଦେଶର ନାଁ ଉଜ୍ଜଳ କରିବେ। ଆପଣ ଏପରି ପରିଶ୍ରମ କରିଚାଲନ୍ତୁ, ବହୁତ ଉନ୍ନତି କରିବେ। ମୋର ଅନେକ ଅନେକ ଶୁଭେଚ୍ଛା।
2: ଧନ୍ୟବାଦ ସାର୍,
3: ଆପଣଙ୍କୁ ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ। ମୋର ପ୍ରିୟ ଦେଶବାସୀଗଣ, ସମ୍ପ୍ରତି ଦେଶର ଅଧିକାଂଶ ଭାଗରେ ବହୁତ ଗ୍ରୀଷ୍ମ ପ୍ରବାହ ହେଉଛି। ପ୍ରଚଣ୍ଡ ଖରା, ଗରମ ପବନ, ଏପରି ପାଣିପାଗରେ ନିଜର ଧ୍ୟାନ ରଖିବା ଖୁବ୍ ଜରୁରୀ। ପାଣି ପିଅନ୍ତୁ, ଖରାରେ ଯଦି ଯିବାର ହୁଏ ତେବେ ଦେଖି ଚାହିଁ ବାହାରନ୍ତୁ। ଖରାକୁ ଆଖି ଆଗରେ ରଖି ସରକାରଙ୍କର ଭିନ୍ନ ଭିନ୍ନ ବିଭାଗର ଯେଉଁ ମାର୍ଗଦର୍ଶିକା ଜାରି କରିଛନ୍ତି ତାକୁ ଆଦୌ ଭୁଲନ୍ତୁ ନାହିଁ। ବନ୍ଧୁଗଣ, ଆମର ଏଠି ଗରମ ସହ ଲଢ଼ିବାର ଉପାୟ ଅନେକ ଥର ରୋଷେଇରେ ବି ମିଳିଥାଏ। ଆପଣମାନେ ଦେଖିଥିବେ ଯେମିତି ଗରମ ବଢ଼ି ବଢ଼ି ଚାଲେ, ସେମିତି ଘରର ରୋଷେଇର ସ୍ୱାଦ ମଧ୍ୟ ବଦଳିଯାଏ, ରୋଷେଇର ପ୍ରକାର ମଧ୍ୟ ବଦଳିଯାଏ। କେଉଁଠି ମାଠିଆରୁ ପାଣି ଆସେ, କେଉଁଠି ଦହି ବସା ହୁଏ, ଆଉ କେଉଁଠି କଞ୍ଚା ଆମ୍ବକୁ ସିଝାଯାଏ, ଆଉ ତାପରେ ଆରମ୍ଭ ହୁଏ ଦେଶୀ ପାନୀୟର ସମୟ। ଦେଶୀ ପାନୀୟ ସହ ଆପଣମାନେ ବି ପରିଚିତ। ଯଦି ଆପଣ ଉତ୍ତର ଭାରତ ଯିବେ ତେବେ ଆପଣଙ୍କୁ ଅନେକ ସ୍ଥାନରେ ଆମ୍ବ ପଣା, କଞ୍ଚା ଆମ୍ବର ସ୍ୱାଦ ମିଳିବ ଏବଂ ଏହାଛଡ଼ା ଗରମରୁ ନିସ୍ତାର ମଧ୍ୟ ମିଳିବ। ପଞ୍ଜାବ ହରିୟାଣା ଗଲେ ଲସି ପାଇବେ, ବଡ଼ ବଡ଼ ଗିଲାସବାଲା ଲସି। ରାଜସ୍ଥାନ ଓ ଗୁଜୁରାଟରେ ଘୋଳଦହି ସତେ ଯେମିତି ସବୁ ଭୋଜନର ସାଥୀ ହୋଇଯାଏ। ବିହାର, ଝାଡ଼ଖଣ୍ଡ ଓ ପୂର୍ବ ଉତ୍ତରପ୍ରଦେଶରେ ସତୁ ସର୍ବତ, ତା କଥା ତ ନିଆରା, ପେଟ ପୂରିବ, ବଳ ବି ଦେବ। କୋଙ୍କଣ ଓ ଗୋଆରେ କୋକମ ସର୍ବତ, ସୋଲ କଢ଼ି। ଦକ୍ଷିଣ ଭାରତରେ ପାନକମ, ନିର୍ମୋର, ସାମ୍ବରମ ଏବଂ ଓଡ଼ିଶାରେ ବେଲପଣା। ଏସବୁ କେବଳ ପାନୀୟ ନୁହେଁ, ଏହା ହେଉଛି ଭାରତର ଭିନ୍ନ ଭିନ୍ନ ଅଞ୍ଚଳର ପରମ୍ପରାର ଅଂଶବିଶେଷ ମଧ୍ୟ। ଆଉ ଏହାରି ଭିତରେ ଏକ ଭାରତ ଶ୍ରେଷ୍ଠ ଭାରତର ଝଲକ ଦେଖିବାକୁ ମିଳେ। ଆଉ ଗୋଟିଏ କଥା ନିଶ୍ଚୟ ମନେ ରଖିବେ, ଏଥିରୁ ଅଧିକାଂଶ ଜିନିଷ ଆମ ରୋଷେଇ ଘରୁ ସୃଷ୍ଟି ହୋଇଛି, ଆମ ବିଲବାଡ଼ିରୁ ବାହାରିଛି। ଏହା କୌଣସି ବଡ଼ ବ୍ରାଣ୍ଡିଂ ନୁହେଁ, କିନ୍ତୁ ପିଢ଼ି ପିଢ଼ିର ଅନୁଭବ ଏହା ଭିତରେ ସମାହିତ ହୋଇ ରହିଛି। ଆପଣମାନେ ମଧ୍ୟ ଗରମରେ ଦେଶୀ ପାନୀୟର ଖୁବ୍ ଆନନ୍ଦ ଉଠାନ୍ତୁ। ବନ୍ଧୁଗଣ, ଗ୍ରୀଷ୍ମ ଆସିବା ସମୟରେ ଆଉ ଏକ ଚର୍ଚ୍ଚା ପ୍ରତ୍ୟେକ ଘରେ ଆରମ୍ଭ ହୋଇଯାଏ, ତାହା ହେଉଛି ଆମ୍ବ। ଆମ୍ବ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଯାଏ। ଭାରତରେ ବୋଧ ହୁଏ ଏପରି କୌଣସି ଘର ନଥିବ ଯେଉଁଠି ଗରମ ଦିନେ ଆମ୍ବର କଥା ପଡ଼ୁନଥିବ। ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ ଆମ୍ବ, ନିଜସ୍ୱ ସ୍ୱାଦ ଓ ନିଜସ୍ୱ ସୁଗନ୍ଧ ରହିଛି। ମହାରାଷ୍ଟ୍ର ଓ କୋଙ୍କଣର ହାପୁସ, ଆଲଫାନ୍ସୋ, ଗୁଜରାତର କେଶର, ଉତ୍ତରପ୍ରଦେଶର ଦଶହରି ଓ ମୋ କାଶୀର ଲଙ୍ଗଡ଼ା, ଏମାନେ ତ ଆମ୍ବ ଭିତରେ ରାଜା। ଉତ୍ତରପ୍ରଦେଶର ଦେଖିବାକୁ ଗଲେ ଲଙ୍ଗଡ଼ା ଆମ୍ବର ଏକ ବିଶେଷତ୍ୱ ରହିଛି, ପାଚିବା ପରେ ମଧ୍ୟ ତା'ର ରଙ୍ଗ ସବୁଜ ଦେଖାଯାଏ। ବିହାରର ଜର୍ଦାଲୁ ବାସ୍ନାରୁ ଯାହାକୁ ଦୂରରୁ ଥାଇ ଚିହ୍ନି ହୁଏ। ଚୌସା, ମାଲଦା ପ୍ରତ୍ୟେକ ନାଁ ସହ ଲୋକମାନଙ୍କର ସ୍ମୃତି ଜଡ଼ିତ। ଦକ୍ଷିଣ ଭାରତ ଯାଆନ୍ତୁ, ସେଠି ବେଗନପଲ୍ଲୀ, ତୋତାପୁରୀ, ନୀଲମ, ମାଲଗୋବା, ବେଙ୍ଗଲରେ ହିମସାଗର, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସୁବର୍ଣ୍ଣରେଖା ପାଇବେ। ଅର୍ଥାତ୍ ସ୍ଥାନ ବଦଳିବା ସଙ୍ଗେ ସଙ୍ଗେ ଆମ୍ବର ରଙ୍ଗ, ରୂପ ଓ ସ୍ୱାଦ ମଧ୍ୟ ବଦଳିଯାଏ। ଆଉ ବନ୍ଧୁଗଣ, ଆମ୍ବର ଏହି ଯାତ୍ରା ଏବେ ଗାଁରୁ ଗ୍ଲୋବାଲ୍ ମାର୍କେଟ୍ ପର୍ଯ୍ୟନ୍ତ ପହଞ୍ଚିପାରିଛି। ଆଜି ମନ୍ କି ବାତ୍ ଜରିଆରେ ଆମ୍ବ ଚାଷ ସହ ଜଡ଼ିତ ମୋର କୃଷକ ଭାଇ ଭଉଣୀଙ୍କୁ ପ୍ରଶଂସା କରିବି। ଆପଣ ଦେଶର କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣେ ସାଧାରଣ ଚାଷୀ ନୁହନ୍ତି, ଆପଣଙ୍କ ସ୍ଥାନ ସ୍ୱତନ୍ତ୍ର, ଏହିପରି ଲାଗି ରୁହନ୍ତୁ। ବନ୍ଧୁଗଣ, ଗରମ ଦିନେ ଏମିତି ତ ସ୍କୁଲ ଛୁଟି ହୋଇଥାଏ, କିନ୍ତୁ ମୁଁ ଏପରି ଏକ କ୍ଲାସ୍ର କଥା କହିବି ଯେଉଁଠି ଆପଣ ଆଡ଼ମିସନ୍ ନେବା ପାଇଁ ମନ କରିବେ। ବନ୍ଧୁଗଣ, ଏପରି ଏକ ସ୍ଥିତିର କଳ୍ପନା କରନ୍ତୁ, ଏପରି ଏକ ସ୍କୁଲ ଯେଉଁଠି ପିଲା ବି ଆସନ୍ତି, ଯୁବକମାନେ ବି ଆସନ୍ତି ଓ ବୟସ୍କମାନେ ବି ଆସନ୍ତି, ଯେଉଁଠି କିଛି ଫିଜ୍ ନାହିଁ, କୌଣସି ବଡ଼ ବିଲ୍ଡିଂ ନାହିଁ, କୌଣସି କ୍ଲାସ୍ରୁମ୍ ମଧ୍ୟ ନାହିଁ। ଆଉ ସବୁଠାରୁ ମଜା କଥା ହେଲା, ଏହି କ୍ଲାସ୍ ନଦୀରେ ହିଁ ହୋଇଥାଏ। ବନ୍ଧୁଗଣ, ଏହା କୌଣସି କାହାଣୀ ନୁହେଁ, ଏହା ହେଉଛି ଏକ ସତ୍ ପ୍ରୟାସ। କେରଳମର ଆଲୁଆରେ ସାଜି ଓଲ୍ଲା ସେରିଲ୍ଜୀ ଏପରି ଏକ

ସୁଇମିଂ କ୍ଲବ୍ ଚଳାଉଛନ୍ତି, ଯେଉଁଠାରେ ବର୍ତ୍ତମାନ ସୁଦ୍ଧା 15,000ରୁ ଉର୍ଦ୍ଧ୍ୱ ଲୋକ ପହଁରା ଶିଖିସାରିଲେଣି। ସାଜିଜୀ ଦିବ୍ୟାଙ୍ଗ ପିଲାମାନଙ୍କୁ ମଧ୍ୟ ପହଁରା ଶିଖାଇଛନ୍ତି। ଏହି ପ୍ରଚେଷ୍ଟା ପଛରେ ଏକ ଯନ୍ତ୍ରଣା ଲୁଚି ରହିଛି। କିଛି ବର୍ଷ ତଳେ ଏକ ନୌକା ଦୁର୍ଘଟଣାରେ ଅନେକ ଛାତ୍ର ମୃତ୍ୟୁବରଣ କରିଥିଲେ। ଏହି ଘଟଣା ସାଜିଜୀଙ୍କୁ ଖୁବ୍ ଆନ୍ଦୋଳିତ କରିଥିଲା। ସେ ଚିନ୍ତା କଲେ, ଯଦି ପିଲାମାନେ ପହଁରା ଜାଣିଥାନ୍ତେ ତେବେ ବୋଧ ହୁଏ କିଛି ଜୀବନ ବଞ୍ଚିଯାଇଥାନ୍ତା। ବାସ୍ ଏହିଠାରୁ ଆରମ୍ଭ ହେଲା ଏହି ଅଭିଯାନ। ବନ୍ଧୁଗଣ, ସାଜି ୱାଲାସେରିଲ୍ ଜୀଙ୍କ ଜୀବନ ଆମକୁ ବହୁତ ବଡ଼ ଶିକ୍ଷା ଦିଏ। ସେବା କରିବା ପାଇଁ ବହୁତ ବଡ଼ ସାଧନ ଦରକାର ହୁଏ ନାହିଁ, ଦରକାର ହୁଏ ସଦିଚ୍ଛା ଓ ନିରନ୍ତର ପ୍ରୟାସ। ଏହା ବଳରେ ହଜାର ହଜାର ଲୋକଙ୍କର ଜୀବନରେ ପରିବର୍ତ୍ତନ ଅଣାଯାଇପାରେ। ମୋର ପ୍ରିୟ ଦେଶବାସୀଗଣ, ବିଗତ ଦିନରେ ମୋତେ ୟୁରୋପର ନେଦରଲ୍ୟାଣ୍ଡସ୍ ଯିବାର ସୁଯୋଗ ମିଳିଥିଲା। ସେଠି ମୁଁ ଅନେକ ମିଟିଂରେ ସାମିଲ ହେଲି, ଆଉ ସେତେବେଳେ ଏପରି ଏକ ମୁହୂର୍ତ୍ତ ଆସିଲା ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଥିଲା। ନେଦରଲ୍ୟାଣ୍ଡସ୍ରେ ଆୟୋଜିତ ଏକ ବିଶେଷ ସମାରୋହରେ ଚୋଳ ସାମ୍ରାଜ୍ୟର ପ୍ରାଚୀନ ତାମ୍ରଫଳକ ଭାରତକୁ ଫେରାଇ ଦିଆଗଲା। ଏହି କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ତାମ୍ରଫଳକକୁ ନେଇ ଦେଶ ବିଦେଶରୁ ମୋ ପାଖକୁ ନିରନ୍ତର ବାର୍ତ୍ତା ଆସିବାରେ ଲାଗିଛି। ଲୋକମାନେ ଆନନ୍ଦ ପ୍ରକାଶ କରୁଛନ୍ତି, ଗର୍ବ ବ୍ୟକ୍ତ କରୁଛନ୍ତି। ସମଗ୍ର ବିଶ୍ୱର ତାମିଲ ସମୁଦାୟ ମଧ୍ୟରେ ଏହାକୁ ନେଇ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି। ବନ୍ଧୁଗଣ, ଏହି ତାମ୍ରଫଳକଗୁଡ଼ିକୁ ନେଇ ଲୋକମାନଙ୍କ ଭିତରେ ଖୁବ୍ ଜିଜ୍ଞାସା ରହିଛି। ସେଥିପାଇଁ ଆଜି ମୁଁ ଏହା ସହ ଜଡ଼ିତ କିଛି କଥା ଆପଣମାନଙ୍କୁ କହିବାକୁ ଚାହୁଁଛି। ଏହି ତାମ୍ରଫଳକଗୁଡ଼ିକ ମଧ୍ୟରୁ 21 ବଡ଼ ଓ 3 ଛୋଟ ତାମ୍ରଫଳକ ରହିଛି। ଏହା ମୁଖ୍ୟତଃ ରାଜା ରାଜେନ୍ଦ୍ର ଚୋଳ ପ୍ରଥମଙ୍କ ଦ୍ୱାରା ନିଜ ପିତା ରାଜା ରାଜରାଜ ଚୋଳଙ୍କ ଏକ ବଚନକୁ ପୂରଣ କରିବା ସହ ଜଡ଼ିତ। ଏଥିରେ ଆନି ମଙ୍ଗଳମ୍ ଗାଁକୁ ଏକ ବୌଦ୍ଧ ବିହାରକୁ ଦାନ ଦେଇଥିବାର ଉଲ୍ଲେଖ ରହିଛି। ଏହି ତାମ୍ରଫଳକଗୁଡ଼ିକରେ ଚୋଳବଂଶର ଉପଲବ୍ଧିର ବର୍ଣ୍ଣନା ମଧ୍ୟ ଦେଖିବାକୁ ମିଳେ। ଏଥିରୁ ଜଣାପଡ଼େ ଯେ ଚୋଳ ସାମ୍ରାଜ୍ୟର ସାମୁଦ୍ରିକ ଶକ୍ତି କେତେ ଶକ୍ତିଶାଳୀ ଥିଲା। ଏଥିରୁ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ସହ ଚୋଳ ଶାସକଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜଣାପଡ଼େ। ଚୋଳ ସାମ୍ରାଜ୍ୟର ସମୃଦ୍ଧ ଇତିହାସ ଓ ସଂସ୍କୃତିକୁ ନେଇ ଆମେ ସମସ୍ତେ ଗର୍ବିତ। ବନ୍ଧୁଗଣ, ଆମ ସରକାର ଭାରତର ଏପରି ଅମୂଲ୍ୟ ଐତିହ୍ୟର ସଂରକ୍ଷଣ ପାଇଁ ନିରନ୍ତର ପ୍ରଚେଷ୍ଟାରତ। ଏହି କ୍ରମରେ ଜ୍ଞାନ ଭାରତମ୍ ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ମହ୍ଲାରରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଅନୁସନ୍ଧାନ କରାଯାଇଛି। ସେଠାରୁ 3 ଦୁର୍ଲଭ ତାମ୍ରଫଳକ ମିଳିଛି। ଏଗୁଡ଼ିକ ପାଣ୍ଡୁବଂଶୀ ରାଜବଂଶର ମହର୍ଷି ବାଲାର୍ଜୁନଙ୍କ ଶାସନକାଳ ସହ ଜଡ଼ିତ ଥିବା ମତ ପ୍ରକାଶ ପାଉଛି। ବିଶେଷଜ୍ଞଙ୍କ ମତରେ ଏହି ଇନ୍ସ୍କ୍ରିପ୍ସନ୍ସ 6ଠ-7ମ ଶତାବ୍ଦୀର। 1400-1500 ବର୍ଷ ପୁରୁଣା ଏହି ତାମ୍ରଫଳକଗୁଡ଼ିକ ପ୍ରାଚୀନ ବ୍ରାହ୍ମୀଲିପି ଓ ପାଲି ଭାଷାରେ ଲିଖିତ। ଏଥିରୁ ସେ ସମୟର ଶାସନ ବ୍ୟବସ୍ଥା, ଧର୍ମ ଓ ସଂସ୍କୃତି ବିଷୟରେ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି। ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଜ୍ୟୋତିର୍ବିଜ୍ଞାନ ଅଥବା ଆଷ୍ଟ୍ରୋନମି ପ୍ରତି ବିଶେଷ ଆକର୍ଷଣ ଥାଏ। ଆଜି ବି ଆମ ଦେଶରେ 100 ବର୍ଷ ପୁରୁଣା ପର୍ଯ୍ୟବେକ୍ଷଣାଗାର ରହିଛି। ଏଠାରେ ଅଦ୍ଭୁତ ଗାଣିତିକ ଉଦ୍ଭାବନ ହୋଇଛି। ନାଭିଗେସନ୍ ହେଉ, ପଞ୍ଜିକା ହେଉ, କିମ୍ବା ଆମର ପର୍ବପର୍ବାଣି, ଏସବୁର ସମ୍ପର୍କ ଆକାଶ ଏବଂ ତାରାମାନଙ୍କ ସହିତ ରହିଛି। ଜ୍ୟୋତିର୍ବିଜ୍ଞାନ ଆମ ଦେଶରେ ପ୍ରତ୍ୟେକ ଯୁଗରେ କୌତୁହଳ ସୃଷ୍ଟି କରି ଆସିଛି, ତାକୁ ଆବିଷ୍କାର କରିବା ପାଇଁ ପ୍ରେରିତ କରିଛି, ତଥା ଆଜିର ଯୁବମାନଙ୍କ ମଧ୍ୟରେ ଏହାକୁ ନେଇ ବହୁତ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ମଧ୍ୟ ଦେଖୁଥିବେ, ଆଜିକାଲି ସାରା ଦେଶରେ ଆଷ୍ଟ୍ରୋନମି କ୍ଲବ୍ସ ଦ୍ରୁତ ବେଗରେ ଲୋକପ୍ରିୟ ହେଉଛନ୍ତି। ବଡ଼ ସହରଠାରୁ ଆରମ୍ଭ କରି ଛୋଟ ପଡ଼ା ପର୍ଯ୍ୟନ୍ତ, ସ୍କୁଲରୁ ଆରମ୍ଭ କରି ପାର୍କ ପର୍ଯ୍ୟନ୍ତ ଏହାର ଗତିବିଧି ଦେଖିବାକୁ ମିଳୁଛି। ମୋତେ ବେଙ୍ଗାଲୋର ଆଷ୍ଟ୍ରୋନମିକାଲ ସୋସାଇଟି ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଅବଜରଭେସନାଲ୍ ସେସନ୍ ଆୟୋଜିତ ହେଉଛି। ଏହି ସଂସ୍ଥା ଗ୍ରାମାଞ୍ଚଳରେ ଜ୍ୟୋତିର୍ବିଜ୍ଞାନକୁ ଲୋକପ୍ରିୟ କରିବାର ଅଭିଯାନ ଆରମ୍ଭ କରିଛି। ଖଗୋଳ ମଣ୍ଡଳ ନାମକ ଏକ ଦଳ 30 ଗୋଟିଏ ଅଭିନବ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ବନ୍ଧୁଗଣ, ରାତିରେ ତାରାମାନଙ୍କୁ ଦେଖିବା ସ୍ୱତଃ ଗୋଟିଏ ଅଦ୍ଭୁତ ଅନୁଭବ ହୋଇଥାଏ। ଆଷ୍ଟ୍ରୋ କେରଳ ନାମକ ଗୋଟିଏ ସଂସ୍ଥା ରାତ୍ରି ପର୍ଯ୍ୟବେକ୍ଷଣ ଶିବିର ଏବଂ କର୍ମଶାଳା ଆୟୋଜିତ କରେ। ଏଠାରେ ଯୁବବନ୍ଧୁମାନେ ଟେଲିସ୍କୋପ୍ ତିଆରି କରିବା ଏବଂ ତାରାମାନଚିତ୍ରର ପ୍ରୟୋଗ ଶିଖନ୍ତି। ରାଜକୋଟର ବିଗ୍ ବ୍ୟାଙ୍ଗ ଆଷ୍ଟ୍ରୋନମି କ୍ଲବ୍ ଗିର୍ର ଜଙ୍ଗଲରୁ ଆରମ୍ଭ କରି କଚ୍ଛର ରଣ ପର୍ଯ୍ୟନ୍ତ ଅନେକ ଆଷ୍ଟ୍ରୋନମି ଇଭେଣ୍ଟ ଆୟୋଜିତ କରିଛନ୍ତି। ଜ୍ୟୋତିର୍ବିଦ୍ୟା ପରିସଂସ୍ଥା ମଧ୍ୟ ଆଷ୍ଟ୍ରୋନମିର ପୁରୁଣା ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ। ଏଠାରେ ପର୍ଯ୍ୟବେକ୍ଷଣ ସୁବିଧା ସହିତ ବହି, ଲାଇବ୍ରେରୀ ଏବଂ ଟେଲିସ୍କୋପ୍ ଲାଇବ୍ରେରୀର ସୁବିଧା ମଧ୍ୟ ରହିଛି। ମୁଁ ଆଇଜାକ୍ ସମ୍ପର୍କରେ ମଧ୍ୟ କହିବାକୁ ଚାହେଁ। ଏହା ଏକ ଷ୍ଟୁଡେଣ୍ଟ ଲେଟ୍ ନ୍ୟାସନ୍ ୱାଇଡ୍ ନେଟୱାର୍କ

ଯାହା ଆଷ୍ଟ୍ରୋନମି ଏବଂ ଆଷ୍ଟ୍ରୋଫିଜିକ୍ସ କ୍ଲବ୍କୁ ପରସ୍ପର ମଧ୍ୟରେ ଯୋଡ଼ିଥାଏ। ବନ୍ଧୁଗଣ, ନିଜର ହବି ପାଇଁ ସମୟ ବାହାର କରିବା ଏବଂ ସବୁବେଳେ କିଛି ନା କିଛି ନୂଆ ଶିଖିବା ବହୁତ ଆବଶ୍ୟକ। ମୁଁ ଯୁବକମାନଙ୍କୁ ଅନୁରୋଧ କରିବି ଯେ ସେମାନେ କୌଣସି ଆଷ୍ଟ୍ରୋନମି କ୍ଲବ୍ ସହିତ ନିଶ୍ଚିତ ଭାବରେ ଯୋଗ ଦିଅନ୍ତୁ ଏବଂ ଏହି ଛୁଟିରେ କୌଣସି ପ୍ଲାନେଟୋରିୟମ୍କୁ ମଧ୍ୟ ଦେଖିବାକୁ ଯାଆନ୍ତୁ। ବନ୍ଧୁଗଣ, ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଯେଉଁମାନେ ଟିଭିରେ ଦେଖୁଛନ୍ତି, ମୁଁ ସେମାନଙ୍କୁ କହିବି ଗୋଟିଏ ଭିଡ଼ିଓ ନିଶ୍ଚିତ ଦେଖନ୍ତୁ। ଏହି ଭିଡ଼ିଓ ବିଗତ ଦିନରେ ଖୁବ୍ ଚର୍ଚ୍ଚାରେ ଥିଲା। ଏଥିରେ କିଛି ଲୋକ ଖୁବ୍ ଧୈର୍ଯ୍ୟର ସହିତ, ବହୁତ ସାବଧାନତାର ସହିତ ଗୋଟିଏ ଗଙ୍ଗା ଡଲଫିନ୍କୁ ବଞ୍ଚାଇବାର ଚେଷ୍ଟା କରୁଥିଲେ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରଚେଷ୍ଟାରେ ପାଖାପାଖି 13 ଘଣ୍ଟା ଲାଗିଲା ଏବଂ ପରିଶେଷରେ ସେହି ଡଲଫିନ୍ ବଞ୍ଚିଗଲା। ବନ୍ଧୁଗଣ, ଭାରତର ପ୍ରଥମ ଗଙ୍ଗା ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ଏହି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଘଟଣାଟି ଉତ୍ତରପ୍ରଦେଶର। ସେଠାରେ ଗୋଟିଏ ଗଙ୍ଗା ଡଲଫିନ୍ କେନାଲରେ ଫସିଯାଇଥିଲା। ଏହି ସମୟରେ ନମାମି ଗଙ୍ଗେ ଅଭିଯାନରେ ତିଆରି ହୋଇଥିବା ଏହି ଆମ୍ବୁଲାନ୍ସ ତା ପାଇଁ ଗୋଟିଏ ଆଶାର କିରଣ ନେଇ ପହଞ୍ଚିଲା। ତାପରେ ବହୁତ ସାବଧାନତାର ସହିତ ତାକୁ ବାହାରକୁ ଅଣାଗଲା। ତା'ର ସ୍ୱାସ୍ଥ୍ୟ ପରୀକ୍ଷା କରାଗଲା, ତା'ର ଚିକିତ୍ସା କରାଗଲା ଏବଂ ଏହାପରେ ତାକୁ ସୁରକ୍ଷିତ ଭାବେ ରାପ୍ତି ନଦୀରେ ଛାଡ଼ି ଦିଆଗଲା। ଯଦି କହିବା, ଏହିଭଳି ଭାବରେ ଗୋଟିଏ ଜୀବନ ପୁଣି ନିଜ ଘରକୁ ଫେରିଲା। ବନ୍ଧୁଗଣ, ଏହି ଡଲଫିନ୍ ରେସ୍କ୍ୟୁ ଆମ୍ବୁଲାନ୍ସ ବହୁତ ଅନନ୍ୟ। ଏହାକୁ ଗୋଟିଏ ଚଳମାନ ଚିକିତ୍ସାଳୟ ଭଳି ତିଆରି କରାଯାଇଛି। ଏଥିରେ ଡଲଫିନ୍କୁ ସୁରକ୍ଷିତ ରଖିବାର ବ୍ୟବସ୍ଥା ଅଛି, ଅକ୍ସିଜେନ୍ର ସୁବିଧା ଅଛି, ସ୍ୱତନ୍ତ୍ର ଷ୍ଟ୍ରେଚର୍ ଅଛି, ସୁରକ୍ଷା ପାଇଁ ଉପକରଣ ଅଛି। ଅର୍ଥାତ୍ ଯଦି କୌଣସି ଡଲଫିନ୍ ଆହତ ହୋଇଯାଏ, କେନାଲରେ ଫସିଯାଏ ବା ନଦୀରୁ ବିଚ୍ଛିନ୍ନ ହୋଇଯାଏ, ତେବେ ଯଥାଶୀଘ୍ର ତାକୁ ସାହାଯ୍ୟ କରାଯାଇପାରିବ। ବନ୍ଧୁଗଣ, ଯେତେବେଳେ ଆମେ ଗଙ୍ଗା ଡଲଫିନ୍କୁ ବଞ୍ଚାଉଛୁ, ତେବେ ଆମେ ଖାଲି ଗୋଟିଏ ପ୍ରଜାତିକୁ ବଞ୍ଚାଉ ନାହୁଁ, ଆମେ ଗଙ୍ଗାର ଜୈବ ବିବିଧତାକୁ ମଧ୍ୟ ବଞ୍ଚାଉଛୁ, ନଦୀର ସମ୍ପୂର୍ଣ୍ଣ ଜୀବନତନ୍ତ୍ରକୁ ବଞ୍ଚାଉଛୁ ଏବଂ ଆଗାମୀ ପିଢ଼ି ପାଇଁ ପ୍ରକୃତିର ଗୋଟିଏ ଅମୂଲ୍ୟ ଐତିହ୍ୟକୁ ମଧ୍ୟ ବଞ୍ଚାଉଛୁ। ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କର ନଦୀ, ପୋଖରୀ ଅଥବା କୂଅ ପାଣି ସହିତ ଜଡ଼ିତ ସ୍ମୃତି ନିଶ୍ଚୟ ଥିବ। କାହାକୁ ପୋଖରୀରେ ପହଁରିବା ମନେ ଥିବ, କେହି ବନ୍ଧୁମାନଙ୍କ ସହିତ ପୋଖରୀ କୂଳରେ ଖେଳିବା ବା କାହାର ସେହି ମାଟିର ସୁଗନ୍ଧ ମଧ୍ୟ ମନେ ପଡ଼ୁଥିବ। ବାଲ୍ୟକାଳର ଏହିଭଳି ସ୍ମୃତିଗୁଡ଼ିକ ସାରା ଜୀବନ ମନରେ ସାଇତା ହୋଇଥାଏ। ବନ୍ଧୁଗଣ, ଏହିଭଳି ସ୍ମୃତିକୁ ବଞ୍ଚାଇ ରଖିବାର ଗୋଟିଏ ପ୍ରେରକ କଥା ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରୁ ଆସିଛି। ବସ୍ତିର ଆକାଶ ଗୁପ୍ତା ନିଜର ଗାଁର ମନୋରମା ନଦୀକୁ ଦେଖି ବହୁତ ଦୁଃଖୀ ହେଉଥିଲେ, କାରଣ ଯେଉଁ ନଦୀକୁ ସେ ବାଲ୍ୟକାଳରୁ ସଫା ଏବଂ ଜୀବନ୍ତ ଦେଖିଥିଲେ, ସମୟ ପରିବର୍ତ୍ତନ ସଙ୍ଗେ ସଙ୍ଗେ ସେ ନଦୀରେ ପ୍ଲାଷ୍ଟିକ୍ ଜମା ହେବାରେ ଲାଗିଛି, ଆବର୍ଜନା ବଢ଼ି ଚାଲିଥିଲା। ଶ୍ରୀମାନ ଆକାଶ ସ୍ଥିର କଲେ ଯେ ସେ ଅଭିଯୋଗ କରିବେ ନାହିଁ, ଗୋଟିଏ ନୂତନ ଶୁଭାରମ୍ଭ କରିବେ। ଅଭିଯୋଗ ନୁହେଁ, ଶୁଭାରମ୍ଭ ଏକ ମନ୍ତ୍ର ହୋଇଗଲା। ସେ ନିଜର ବନ୍ଧୁମାନଙ୍କୁ ସାଥିରେ ନେଲେ। ଖାଲି ଜାଲ ଥିଲା, ଫାଉଡ଼ା ଥିଲା, ଟୋକେଇ ଥିଲା, ଆଉ ସବୁଠାରୁ ବଡ଼ ଶକ୍ତି ଥିଲା କିଛି ପରିବର୍ତ୍ତନର ସଂକଳ୍ପ। ଏ ଯୁବକମାନେ ନଦୀରେ ବୁଡ଼ି ଦଳ ବାହାର କରୁଥିଲେ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଆବର୍ଜନା ବାହାରକୁ ଆଣୁଥିଲେ। ଅନେକ ଥର ଦିନକୁ ପ୍ରାୟ 50-60 କିଲୋ ଆବର୍ଜନା ନଦୀରୁ ବାହାର କରାଗଲା। ଧୀରେ ଧୀରେ ମନୋରମା ନଦୀର ସେହି ଅଂଶ ପୁଣି ସଫା ଦେଖାଯିବାକୁ ଲାଗିଲା। ଏହି କାମ ପ୍ରତି ଆଖପାଖର ଲୋକମାନଙ୍କ ଧ୍ୟାନ ମଧ୍ୟ ଆକର୍ଷିତ ହେଲା। ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ିଲା। ବନ୍ଧୁଗଣ, ଏହିଭଳି ଗୋଟିଏ ପ୍ରେରଣାଦାୟୀ କଥା ଗୋଆରେ ମଧ୍ୟ ଦେଖିବାକୁ ମିଳିଛି। ଗୋଆର ବାଳକୃଷ୍ଣ ଅୟ୍ୟା ଜଣେ ଅବସରପ୍ରାପ୍ତ ଶିକ୍ଷକ, କିନ୍ତୁ ସମାଜ ପାଇଁ କାମ କରିବା ଲାଗି ଆଜି ବି ତାଙ୍କର ଉତ୍ସାହ ସେହିଭଳି ରହିଛି। ତାଙ୍କୁ ମଡ଼ିତୁଲା ଅଞ୍ଚଳର ପାଣିର ସମସ୍ୟା ବହୁତ କଷ୍ଟ ଦେଉଥିଲା, ସେ ମଧ୍ୟ ସମାଧାନ ପାଇଁ କାମ ଆରମ୍ଭ କଲେ। ବାଳକୃଷ୍ଣଜୀ ପାଇପ୍ଲାଇନ୍ ବିଛାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କଲେ, ଏହାଦ୍ୱାରା ଅନେକ ଘର ପର୍ଯ୍ୟନ୍ତ ପାଣି ପହଞ୍ଚିପାରିଲା। ଯେଉଁ ପରିବାରକୁ ପାଣି ପାଇଁ ପ୍ରତିଦିନ ସଂଘର୍ଷ କରିବାକୁ ପଡ଼ୁଥିଲା, ସେମାନେ ଏହାଦ୍ୱାରା ବହୁତ ଉପକୃତ ହେଲେ। ବନ୍ଧୁଗଣ, ଗତ ମାସରେ ମୋର ଗୋଟିଏ ବହୁତ ଭଲ ଅନୁଭୂତି ହୋଇଥିଲା, ତା'ର ସମ୍ପର୍କ ମନ୍ କି ବାତ୍ ସହିତ ଜଡ଼ିତ। ଏଥିପାଇଁ ଆଜି ଆପଣମାନଙ୍କ ସହିତ ସେ ବିଷୟରେ ଚର୍ଚ୍ଚା କରିବାକୁ ଚାହେଁ। ତାମିଲନାଡ଼ୁର ନାଗରକୋଇଲରେ ଜଣେ ଶିକ୍ଷକଙ୍କ ସହିତ ମୋର ସାକ୍ଷାତ ହୋଇଥିଲା। ପ୍ରାୟ 3 ଦଶକ ପୂର୍ବେ ମୁଁ ତାଙ୍କୁ ଭେଟିଥିଲି। ମୁଁ ଗିରିଜା ଆମ୍ମାଙ୍କ କଥା କହିବାକୁ ଯାଉଛି। ଏହି ସାକ୍ଷାତ ସମୟରେ କିଛି ଯୁବଛାତ୍ର ମଧ୍ୟ ତାଙ୍କ ସହିତ ଥିଲେ। ବନ୍ଧୁଗଣ, ଗିରିଜା ଆମ୍ମା ପ୍ରାୟ 15 ସ୍କୁଲ ଚଳାଉଛନ୍ତି। ସେଗୁଡ଼ିକ ମଧ୍ୟରେ ଚେନ୍ନାଇର ଜୟଗୋପାଳ ଗରୁଡ଼ିଆ ହିନ୍ଦୁ ବିଦ୍ୟାଳୟ ବହୁତ ପ୍ରମୁଖ। ତାଙ୍କର ଦେଶଭକ୍ତିର ଭାବନା ପ୍ରତ୍ୟେକ ଭାରତବାସୀ ପାଇଁ ପ୍ରେରଣାଦାୟକ। ସେ ମନ୍ କି ବାତ୍ ଦ୍ୱାରା ପ୍ରେରିତ ହୋଇ ଦେଶର ଅନେକ ସୈନିକମାନଙ୍କ ପାଇଁ କିଛି କରିବାର ସଂକଳ୍ପ ନେଲେ। ସେଥିପାଇଁ ସେ ନିଜ ସମସ୍ତ ସ୍କୁଲର ପିଲାମାନଙ୍କୁ ପ୍ରେରଣା ଦେଲେ। ସେ ପିଲାମାନଙ୍କୁ କହିଲେ

0: ସୈନିକମାନଙ୍କ ପାଇଁ ସେମାନେ ପ୍ରତିଦିନ ଗୋଟିଏ ଟଙ୍କା ଦିଅନ୍ତୁ, ଅର୍ଥାତ୍ ଗୋଟିଏ ବର୍ଷରେ ପ୍ରତ୍ୟେକ ପିଲା ଦ୍ୱାରା 365 ଟଙ୍କା ଜମା ହେଲା। ଏହିଭଳି ଛୋଟ ଛୋଟ ଅଂଶଦାନ ଦ୍ୱାରା ପ୍ରାୟ 40 ଲକ୍ଷ ଟଙ୍କା ଏକତ୍ର ହେଲା। ଗିରିଜା ଅମ୍ମା ଏହି ସମ୍ପୂର୍ଣ୍ଣ ଟଙ୍କାର ଚେକ୍ ମୋତେ ଅର୍ପଣ କଲେ। ତାଙ୍କ ସହିତ କଥାବାର୍ତ୍ତା ମଧ୍ୟରେ ମୁଁ ଅନୁଭବ କଲି ଯେ ମା' ଭାରତୀଙ୍କ ପାଇଁ ତାଙ୍କର ସମର୍ପଣ ଭାବ କେତେ ଗଭୀର। ଗତବର୍ଷ ହିଁ ଚେନ୍ନାଇର ପ୍ରଥମ ହିନ୍ଦୁ ବିଦ୍ୟାଳୟ ତା'ର 50 ବର୍ଷ ପୂରଣ କଲା। ଦେଶର ଶିକ୍ଷା ଏବଂ ସାଂସ୍କୃତିକ ଗୌରବକୁ ଆଗେଇ ନେବାରେ ଏହି ସ୍କୁଲ ନେଟୱାର୍କର ଭୂମିକା ବହୁତ ପ୍ରଶଂସନୀୟ। ମୁଁ ଏହା ସହିତ ଜଡ଼ିତ ଥିବା ସମସ୍ତ ଲୋକଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବିଶେଷ ଭାବେ ପ୍ରଶଂସା କରୁଛି ଯେଉଁମାନେ ଦେଶର ବୀର ସୈନିକମାନଙ୍କ ପାଇଁ ଏହିଭଳି ଯୋଗଦାନ ଦେଇଛନ୍ତି। ବନ୍ଧୁଗଣ, ଭାରତର ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସହରରେ କିଛି ନା କିଛି ଏଭଳି ଘଟୁଛି ଯାହା ଆମକୁ ପ୍ରେରଣା ଦିଏ। ଅନେକ ଥର ଏହି ପ୍ରୟାସଗୁଡ଼ିକର ବିଶେଷ ଚର୍ଚ୍ଚା ହୁଏ ନାହିଁ, କିନ୍ତୁ ଯେତେବେଳେ ଆମେ ଜାଣେ ସେତେବେଳେ ଆମର ଏହି ବିଶ୍ୱାସ ଆହୁରି ଦୃଢ଼ ଏବଂ ମଜବୁତ ହୁଏ ଯେ ଆମର ଦେଶ ଲୋକମାନଙ୍କ ଶକ୍ତିରେ ଆଗକୁ ଚାଲିଛି। ମୋର ଆପଣମାନଙ୍କୁ ଅନୁରୋଧ, ନିଜ ଆଖପାଖର ଏହିଭଳି ପ୍ରୟାସଗୁଡ଼ିକୁ ଦେଖନ୍ତୁ। ଯେଉଁ ଲୋକମାନେ ସମାଜ ପାଇଁ ଭଲ କାମ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ, ପ୍ରଶଂସା କରନ୍ତୁ, ତାଙ୍କଠାରୁ ଶିଖନ୍ତୁ ଏବଂ ହୋଇପାରେ ତ ନିଜେ ମଧ୍ୟ କୌଣସି ଏକ ଭଲ କାମରେ ଯୋଗ ଦିଅନ୍ତୁ। ଆସନ୍ତା ମାସ ମନ୍ କି ବାତ୍ରେ ଏହିଭଳି ଆଉ କିଛି ପ୍ରେରକ କଥା ସହିତ ପୁଣି ଆପଣମାନଙ୍କ ସହିତ ସାକ୍ଷାତ ହେବ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

ଆକାଶବାଣୀ କଟକ ସମାଚାର ଦର୍ପଣ। ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ତମାଖୁ ସେବନ ଆମ ରାଜ୍ୟ ତଥା ଦେଶ ପାଇଁ ସାଂଘାତିକ ମହାମାରୀ ରୂପେ ଉଭା ହୋଇଛି। ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗ ଏବଂ ଅନେକ ଦୂରାରୋଗ୍ୟ ବ୍ୟାଧି ଜାତ ହୋଇଥାଏ। ଏହାଦ୍ୱାରା ଲୋକମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଦୁର୍ବଳ ହୋଇଥାଏ। କର୍କଟ ରୋଗରେ ମୃତ୍ୟୁବରଣ କରୁଥିବା ଶତକଡ଼ା 40% ରୋଗୀ ତମାଖୁ ସେବନ କରିଥାନ୍ତି ଏବଂ ଶତକଡ଼ା 15%

0: ଲୋକଙ୍କ କ୍ଷେତ୍ରରେ ମୁଖ ଗହ୍ୱର କର୍କଟ ରୋଗ ତମାଖୁ ସେବନ ଜନିତ ହୋଇଥାଏ। ଏସବୁର ନିରାକରଣ ଲାଗି ସଚେତନ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି ତମାଖୁ ସେବନର ଭ୍ରମାତ୍ମକ ଉଦ୍ଦେଶ୍ୟକୁ ଉଜାଗର କରିବା, ନିକୋଟିନ୍ ଏବଂ ତମାଖୁ ପରି ବଦଭ୍ୟାସର ମୁକାବିଲା କରିବା। ଆସନ୍ତୁ ଏ ସମ୍ପର୍କରେ ଶୁଣିବା ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଠାରୁ।
1: ଆମେ ଯେଉଁଗୁଡ଼ିକ ନିଶାଦ୍ରବ୍ୟ ଧରନ୍ତୁ ତମ୍ବାଖୁ ହଉ, ମଦ୍ୟପାନ ହଉ, ଯେଉଁ ସାଇକୋଟ୍ରୋପିକ୍ ଡ୍ରଗ୍ସର ଆବ୍ୟୁଜ୍ କଥା, ଯେଉଁ କଥା ବ୍ୟବହାରର କଥା ହଉ, ଏଥିରେ ମଣିଷ ଶରୀରର ତା ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପକାଉଛି, ଯେଉଁଭଳି ଭାବରେ ବିଭିନ୍ନ ଭାବରେ ରୋଗାକ୍ରାନ୍ତ ହେଇକି ମୃତ୍ୟୁ ଆଡ଼କୁ ଆମକୁ ଗୋଟିଏ ଗୋଟିଏ ପାଦ ଆଗକୁ ଚଲେଇକି ନେଉଛି, ଇଏ ସଚେତନତାର ଅଭାବ ଆଜି ତାରିଖରେ ବି ଆମ ଭିତରେ ଅଛି। ଆମେ ସରକାରକୁ 2 ବର୍ଷ ହେଲା ଏଠି ଓଡ଼ିଶାରେ ଆସିବା ପରେ ବିଶେଷ କରିକି ୱାର୍ଲଡ ଟବାକୋ ଡେ ଦିନ ଆମେ ଗୋଟିଏ କ୍ୟାମ୍ପେନ୍ ଆରମ୍ଭ କରୁଥିଲୁ ଅବକାରୀ ବିଭାଗ ତରଫରୁ। ଏଇଥର ଟିକେ ସମସ୍ୟା ହେଇଥିଲା ଏଥିପାଇଁ ଯେ ଯେଉଁ ଲଟେରୀ ଇତ୍ୟାଦି ଥିଲା, ଅନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ଥିବା କାରଣରୁ ବିଭାଗ ତାକୁ ଟିକେ ବିଳମ୍ବିତ କରିଛି। ପ୍ରତିବର୍ଷ ଆମେ ବର୍ଷରେ 3 ଥର

0: ସେମାନେ ଡାଇରେକ୍ଟ ଫ୍ୟାମିଲି ବା ପେରେଣ୍ଟସ୍ମାନଙ୍କର ଗାଇଡ଼େନ୍ସରୁ ଦୂରେଇ ଥାଆନ୍ତି ସୋ ସେମାନେ ଆକର୍ଷିତ ହୁଅନ୍ତି ବିକଜ୍ ଅଫ୍ ପିୟର୍ ଗ୍ରୁପ୍ ବିକଜ୍ ବିଭିନ୍ନ ସୋସିଆଲ୍ ଷ୍ଟ୍ରାଟାରୁ ସେମାନେ ପିଲାମାନେ ଆସନ୍ତି ଯେଉଁଟା ହଷ୍ଟେଲ୍ ରହୁଛନ୍ତି ବା ପି ଜି ହିସାବରେ ରହୁଛନ୍ତି ଆଣ୍ଡ ସେତେବେଳେ ହିଁ ସେମାନେ ଏଇ ଆକର୍ଷିତ ହୁଅନ୍ତି ସେଇ ସେଇ ଜିନିଷ ଗୁଡ଼ାକୁ ଆମକୁ ତାଙ୍କ ପାଖରେ କେମିତି ପହଞ୍ଚି ପାରିବା।
1: ତମାଖୁ ସେବନର ଅପକାରିତା ସମ୍ପର୍କରେ ବିଶିଷ୍ଟ ମଧୁମେହ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ସେଣ୍ଢ କହନ୍ତି,
2: ତମାଖୁ ବ୍ୟବହାର ଅନେକ ଦୀର୍ଘକାଳୀନ ରୋଗ ପାଇଁ ପ୍ରମୁଖ କାରଣ। ପ୍ରତି ବର୍ଷ 1.35 ନିୟୁତ ଲୋକଙ୍କ ମୃତ୍ୟୁ ତମାଖୁ ସେବନ ଦ୍ୱାରା ହୁଏ। ତମାଖୁ ସେବନ ଦ୍ୱାରା କିଡ଼ନୀରେ ଯେଉଁ ଯାଇଛି ରକ୍ତନଳୀ ଆଉ ବ୍ରେନ୍କୁ ଯେଉଁ ଯାଇଛି ରକ୍ତନଳୀ ହାର୍ଟକୁ ଯେଉଁ ଯାଇଛି ରକ୍ତନଳୀ ତାକୁ ସଙ୍କୁଚିତ କରେ। ସଙ୍କୁଚିତ କରି ବ୍ରେନ୍ ଷ୍ଟ୍ରୋକ୍ ହାର୍ଟ ଆଟାକ୍ କିଡ଼ନୀ ଫେଲୁଅର୍ କିଡ଼ନୀର ଡାଇଲିସିସ୍ ଦରକାର ହୁଏ କିଛି ଦିନ ପରେ ଯଦି ରେଗୁଲାର ଜଣେ ଖାଇଲା। ସେଥିପାଇଁ ତମାଖୁ ଠାରୁ ଦୂରେଇ ରହିବା ଦରକାର। ଆଉ କ୍ୟାନ୍ସରର ପ୍ରମୁଖ କାରଣ ହେଉଛି ତମାଖୁ ସେବନ। ତମାଖୁ ସେବନ ଦ୍ୱାରା କର୍କଟ ରୋଗ ବହୁମାତ୍ରାରେ ବ୍ୟାପୁଛି ଏବେ, ଯାହା ଶ୍ୱାସନଳୀ ଖରାପ କରୁଛି। ଶ୍ୱାସନଳୀ କର୍କଟ, ମୁଖଗହ୍ୱର କର୍କଟ, ପାନକ୍ରିୟସ୍ କର୍କଟ, ଗର୍ଭାଶୟ କର୍କଟ ଏଗୁଡ଼ାକ ବି ହେଉଛି। ତ ଏଣୁ ସମସ୍ତେ ତମାଖୁ ଠାରୁ ଦୂରେଇ ରହିବା ନିହାତି ଆବଶ୍ୟକ।
1: ଆଜିର ଦିନରେ ସମସ୍ତେ ହୃଦୟଙ୍ଗମ କରିବା ଜରୁରୀ, ଆମର ତମାଖୁ ନୁହେଁ ଜୀବନ ଦରକାର। ତମାଖୁ ଚାଷୀଙ୍କୁ ବିକଳ୍ପ ଫସଲ ଉତ୍ପାଦନ ଓ ବିପଣନ ସୁଯୋଗ ସମ୍ପର୍କରେ ସଚେତନ କରି ସେମାନଙ୍କୁ ସ୍ଥାୟୀ ପୁଷ୍ଟିକର ଫସଲ ଚାଷ ପାଇଁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ଦିବସ ପାଳନର ଲକ୍ଷ୍ୟ। ଏତିକିରେ ଶେଷ ହେଲା ସମାଚାର ଦର୍ପଣ। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆଲିବାବା ଓ ଚାଲିସ୍ ଚୋର କଥାଚିତ୍ରରୁ ଆନନ୍ଦ ବକ୍ସିଙ୍କ ଗୀତ ରଚନା ରାହୁଲ ଦେବ ବର୍ମାଙ୍କ ସଙ୍ଗୀତ ସଂଯୋଜନାକୁ ଏଥର କଣ୍ଠରେ ସଜାଇଛନ୍ତି ଶିଳ୍ପୀ କିଶୋର କୁମାର ଓ ଆଶା ଭୋସ୍ଲେ।

କାର୍ଯ୍ୟକ୍ରମରେ ଏଥର ଶିଳ୍ପୀ ସୋହିନୀ ମିଶ୍ର ଶିଳ୍ପୀଙ୍କ କଣ୍ଠରେ ଅଭିମନ୍ୟୁ ବରାଳଙ୍କ ଗୀତ ରଚନାରେ ଶୁଣିବା ପରବର୍ତ୍ତୀ ଭଜନଟି।

କାର୍ଯ୍ୟକ୍ରମରେ ଏଥର ଶିଳ୍ପୀ ଶ୍ୟାମାମଣି ଦେବୀ ଶିଳ୍ପୀଙ୍କ କଣ୍ଠରେ ସ୍ନେହଲତା ମହାନ୍ତିଙ୍କ ଗୀତ ରଚନାରୁ ଶୁଣିବା ପରବର୍ତ୍ତୀ ଭଜନଟି।